0: In the Union Home Ministry, Pausumi Basu led the Indian delegation at the meeting. Senior Bangladesh Nationalist Party BNP leader and party stalwart Mirza Fakhrul Islam Alamgir was sworn in as the 23rd president of Bangladesh at a ceremony held at Bonga Bhavan in Dhaka yesterday. In the BWF Badminton World Championships, the Indian women's doubles pair of Teresa Jolly and Gayatri Gopichand will take on top seeds Liu Shengshu and Tang Ning of China in the semi-finals at the Indira Gandhi Indoor Stadium in New Delhi today. Ace Indian javelin thrower Neeraj Chopra finished second at the Lausanne Diamond League with the season best throw of 88.05 meter, just 9 centimeters behind Sri Lanka's Ramesh Tharanga Pathirage, who won with 88.14 meter. And that is the end of this news bulletin.
1: आपणमानी कार्यक्रम शुणुथिले आकाशवाणी दिल्ली केन्द्ररु आकाशवाणी भवानी पाटणा प्रचार करछु भक्ति संगीतर कार्यक्रम वंदना जगन्नाथ महाप्रभु समग्र हिंदू समाजर परमाराध्य देवता ओ अवतारी पुरुषर सार्थक विग्रह से सर्वधर्म मतवाद समन्वयर महान प्रतीक से दारु देवता से संत तुलसीदासक नयनाभिराम ସେ ବୈଷ୍ଣବୀୟ ଦର୍ଶନରେ ବୃନ୍ଦାବନ ଚନ୍ଦ୍ରେଶ୍ୱର ଶ୍ରୀକୃଷ୍ଣ ଓ ରସବତୀ ରାଧିକାଙ୍କ ଘନଯୁଗଳ ବିଗ୍ରହ ଶୈବ ବିଚାରରେ ସେ ଶିବ ବା ଭୈରବ ଶାକ୍ତମତରେ ସେ ଶକ୍ତିସ୍ୱରୂପିଣୀ ଦକ୍ଷିଣ କାଳି ଗଣପତ୍ୟମାନଙ୍କ ଗଣେଶ ଜୀବମାନଙ୍କର ଜୀବନାଥ ଏଣୁ ତାଙ୍କର ତତ୍ପରୂପ ଓ ଦର୍ଶନ ମାନବ ଚିନ୍ତା ଓ ଚେତନାର ବହୁ ଉର୍ଦ୍ଧ୍ୱରେ ସେହି ଚିନ୍ମୟ ପୁରୁଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ଆଜିର ବନ୍ଦନା କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ ପ୍ରଥମ ଭକ୍ତି ଅରିକ୍ଷ ଶିଳ୍ପୀ ଶୁଭାଶ୍ରୀ ସାହୁଙ୍କ କଣ୍ଠରେ କୁମାରମଣି ସାହୁଙ୍କ ଗୀତ ରଚନାରୁ

ପ୍ରାୟ 35-40 ବର୍ଷ ତଳର କଥା, ଜଣେ ଶିକ୍ଷକ ଥାନ୍ତି, ଘରୁ ସ୍କୁଲକୁ ଚାଲି ଚାଲି ଆସନ୍ତି। କେହି କେହି କହନ୍ତି ସାଇକେଲ ଚାଳନା ଶିଖିନାହାନ୍ତି, ପାଦରେ ଚପଲ, ଢିଲା ପୋଷାକ, ଧୋତିର ଗୋଟିଏ ମୁଣ୍ଡ ପୋଷାକର ପକେଟରେ ପୂରେଇଥାନ୍ତି। ଠିକ୍ ସମୟରେ ସ୍କୁଲକୁ ଆସନ୍ତି, ଠିକ୍ ସମୟରେ ଯାଆନ୍ତି। କ୍ଲାସରେ ପିଲାମାନେ ପାଟିତୁଣ୍ଡ କଲେ ସେମାନଙ୍କ ଆଡ଼କୁ ଦେଖନ୍ତି, କହନ୍ତି ନୋ ନଏଜ୍। ତାଙ୍କ ଚାହାଣି ସତେ ଯେମିତି ପିଲାଙ୍କୁ ଚୁପ୍ ରହିବାର ଔଷଧ ଯୋଗାଏ। ପଢ଼େଇବାରେ ମଧ୍ୟ ସେ ଉସ୍ତାଦ, ପାଠ ନ ସରିବା ପର୍ଯ୍ୟନ୍ତ ଛାଡ଼ନ୍ତି ନାହିଁ। ପାଠ ନ ପଢ଼ିଲେ ବିଶୃଙ୍ଖଳା କଲେ ଦଣ୍ଡବିଧାନ ମଧ୍ୟ କରନ୍ତି, ବେତ ପ୍ରହାର କରନ୍ତି। କିନ୍ତୁ ତାଙ୍କ ଦଣ୍ଡବିଧାନରେ ନିର୍ଯାତନା ନଥାଏ, ସ୍ନେହ ଥାଏ, ଆଉ ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ମହୌଷଧି। ଆଶା, ଏଭଳି ଶିକ୍ଷକ ଯୁଗ ଯୁଗ ଧରି ଜନ୍ମ ହୁଅନ୍ତୁ ଏବଂ ସମାଜକୁ ଆଗେଇ ନେବାରେ ସହାୟକ ହୁଅନ୍ତୁ। କିଛିଦିନ ତଳେ ଏକ ବାହାଘର ସମୟରେ ଖବର ପାଇଲି ସାର୍ ଆସିଛନ୍ତି, ଭାବିଲି ଭୋଜି ଖାଉଥିବେ। ସେଠି ନିରୀକ୍ଷଣ କଲି, ହେଲେ ପାଇଲି ନାହିଁ। ଜଣେ କହିଲେ ସାର୍ ରୁମ୍ ଭିତରେ ଥିବେ, ଚଲାବୁଲା ବେଶୀ କରୁନାହାନ୍ତି, ବୟସ ହୋଇଗଲାଣି, ସେଠି ବସି ଖାଉଥିବେ। ପୁଣି ଖୋଜାଖୋଜି କଲି, ହେଲେ ପାଇଲି ନାହିଁ। କିଏ କହିଲା ଅଳ୍ପ ଖାଇବା ପରେ ପଳେଇଲେଣି, ଭାବିଲି ଅନେକ ବର୍ଷ ପରେ ଗୁରୁଙ୍କ ଦର୍ଶନ କରିବାର ସୌଭାଗ୍ୟ ନଥିଲା। ଏଭଳି ସ୍କୁଲ ଓ କଲେଜର ଗୁରୁମାନଙ୍କ ସହିତ ଦେଖା ନହେଲେ ବି ବିଭିନ୍ନ ଅବସରରେ ସେମାନଙ୍କ କଥା ମନେ ପଡ଼େ। ପିଲାଙ୍କୁ ମଣିଷ କରି ଗଢ଼ି ତୋଳିବାର ସେମାନଙ୍କ ପ୍ରୟାସ ପାଇଁ ନମସ୍ୟ ହୁଅନ୍ତି। ଆଜି ପ୍ରଭାତରୁ ଏହି ପ୍ରସଙ୍ଗ ଉତ୍ଥାପିତ କରିବାର ତାତ୍ପର୍ଯ୍ୟ ହେଉଛି, ଆମ ଦେଶରେ ଗୁରୁ ଶିଷ୍ୟ ସମ୍ପର୍କର ଯେଉଁ ମହାନ ପରମ୍ପରା ରହିଛି, ତାହା ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। ସମାଜରେ ଗୁରୁଙ୍କ ଯେଉଁ ସ୍ଥାନ ରହିବା କଥା, ତାହା ମଧ୍ୟ ହୋଇପାରୁନାହିଁ। ଏଭଳି ପରିସ୍ଥିତି ଆସିଲାଣି, କେହି ଶିକ୍ଷକ ହେବା ପାଇଁ ଚାହୁଁନାହାନ୍ତି। ଯଦି କୌଣସି ଚାକିରି ମିଳୁନାହିଁ, ତାହେଲେ ଶିକ୍ଷକ ହେବା କଥା ଚିନ୍ତା କରାଯାଉଛି। ଛାତ୍ରଛାତ୍ରୀମାନେ ମଧ୍ୟ ଶିକ୍ଷକଙ୍କୁ ଯେତେ ସମ୍ମାନ ଦେବା କଥା ଦେଉନାହାନ୍ତି। ଆଗରୁ କେବଳ ସ୍କୁଲ ସ୍ତରରେ ଟ୍ୟୁସନ୍ ପଢ଼ାଯାଉଥିଲା, ବର୍ତ୍ତମାନ ଦେଖାଯାଉଛି ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଟ୍ୟୁସନ୍ ଏବଂ କୋଚିଂ ଚାଲିଛି। ଅଭିଭାବକମାନେ ମଧ୍ୟ ଶିକ୍ଷାକୁ ଚାକିରି ଯୋଗାଡ଼ କରିବାର ଏକ ମାଧ୍ୟମ ବୋଲି ଭାବୁଛନ୍ତି। ପାଠଶାଠ ପଢ଼ନ୍ତୁ, ତା ସହିତ ଚାକିରି ମଧ୍ୟ କରନ୍ତୁ, କିନ୍ତୁ ଶିକ୍ଷା ମାଧ୍ୟମରେ ଏକ ଉତ୍ତମ ମଣିଷ ହେବାର ପ୍ରୟାସ ମଧ୍ୟ ଜାରି ରଖନ୍ତୁ। ଶ୍ରେଣୀରେ କଠୋର ଶାରୀରିକ ଦଣ୍ଡବିଧାନ ବର୍ଜନୀୟ ହେବା ଉଚିତ। ଯଦି ଶିକ୍ଷକ କିଛି କହୁଛନ୍ତି, ସାମାନ୍ୟ ଦଣ୍ଡବିଧାନ ଦେଉଛନ୍ତି, ସମ୍ପ୍ରତି ସମାଜ ତାକୁ ଅନ୍ୟ ହିସାବରେ ନେଉଛି, ଖବରକାଗଜରେ ପ୍ରକାଶିତ କରାଯାଉଛି। କୌଣସି ଶିକ୍ଷକ କେବେ ଛାତ୍ରଛାତ୍ରୀର ଅମଙ୍ଗଳ ଚାହିଁବେ ନାହିଁ। ତେଣୁ ସମୟ ଆସିଛି ଗୁରୁ ଶିଷ୍ୟ ପରମ୍ପରାର ଏହି ମହାନ ଦେଶରେ ସଭିଙ୍କ ମାନସିକ ସ୍ତରରେ ଏକ ପରିବର୍ତ୍ତନର ଆବଶ୍ୟକତା ରହିଛି, ଫଳରେ ଅତୀତ ପରି ଭବିଷ୍ୟତରେ ମଧ୍ୟ

ଶ୍ରୀକୃଷ୍ଣଙ୍କ ଗୋପଲୀଳା, ମଥୁରା ଲୀଳା ଓ ଦ୍ୱାରକା ଲୀଳାର ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଟିକେ ଟିକେ କହିଛନ୍ତି ସୁତ। ଶକଟାବଧ, ତୃଣାବର୍ତ୍ତ ନିଷ୍ପେଷଣ, ବକାସୁର ଓ ବଚ୍ଛାସୁର ନିଧନ, ଧେନୁକା ଓ ପ୍ରଳମ୍ବାସୁର ବଧ, ଦାବାନଳ ପାନ, କାଳୀୟ ଦଳନ, ଅଜଗର କବଳରୁ ନନ୍ଦଙ୍କ ରକ୍ଷା ବର୍ଣ୍ଣନା ସହିତ ଦଶମ ସ୍କନ୍ଧରେ ଶ୍ରୀକୃଷ୍ଣଙ୍କ ଗୋବର୍ଦ୍ଧନ ଧାରଣ, ବସ୍ତ୍ରହରଣ ଓ ଗୋପୀଙ୍କ ସହିତ ରାସକ୍ରୀଡ଼ା କଥା ଉପସ୍ଥାପନ କରାଯାଇଛି। ଏହାପରେ ଅଛି କଂସବଧ, ଜରାସନ୍ଧ ସହ ଯୁଦ୍ଧ, ଦ୍ୱାରକା ସ୍ଥାପନ ଓ ରୁକ୍ମିଣୀ ବିବାହ ପ୍ରସଙ୍ଗ।

0: ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲିଫରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଭୁବନେଶ୍ୱର ବିକଶିତ ଓଡ଼ିଶା 2036 ଲକ୍ଷ୍ୟକେ ଆଗେଇ ନେବାର ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାତି 149 ନମ୍ଘର ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରେନ୍ସ ଅଥରିଟି ବୈଠକ ହୋଇଯାଇଛି। ବୈଠକଟି ମୋଟ 2780 କୋଟିରୁ ଅଧିକା ଟଙ୍କାର ପୁଞ୍ଜିନିବେଶ ସହିତ 14ଟା ଶିଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ଏତାର ଜରିଏ ରାଜ୍ୟ 14104 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରକଳ୍ପମାନଙ୍କର ଭିତରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି ଆଉ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ରସାୟନ, ଚିକିତ୍ସା ଉପକରଣ, ଇଲେକ୍ଟ୍ରୋନିକ୍ସ, ଧାତୁ ଆର୍ ଭିତ୍ତିଭୂମି ରହିଛି। ଏହି ପ୍ରକଳ୍ପ ସବୁ ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ାର ସୁନ୍ଦରଗଡ଼ ସହିତ ଭିନ୍ ଭିନ୍ ଜିଲ୍ଲାନୁ ସ୍ଥାପନା ହେବା। ବିଶ୍ୱବିଦ୍ୟାଳୟମାନଙ୍କେ ଖାଲି ପଡ଼ିଥିବା ଶିକ୍ଷକ ଆର୍ ଅଣଶିକ୍ଷକ କର୍ମଚାରୀ ପଦବୀମାନଙ୍କେ ଖୁବ୍ ଜଲ୍ଦି ପୂରା କରାଯିବା ବୋଲିକରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରୁ ଗଲାକାଲି ସବୁ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପିଜି କାଉନ୍ସିଲ୍ ଅଧ୍ୟକ୍ଷମାନଙ୍କୁ ନେଇକରି ହୋଇଥିବାର ଉଚ୍ଚସ୍ତରୀୟ ବୈଠକଟି ଶ୍ରୀ ସୁରଜ କହିଛନ୍ତି। ବିଶ୍ୱବିଦ୍ୟାଳୟମାନଙ୍କେ ଖାଲି ପଡ଼ିଥିବାର ପଦବୀମାନଙ୍କେ ନିଯୁକ୍ତି ପ୍ରକ୍ରିୟା ଲାଗି ବିଷୟଭିତ୍ତିକ ଚୟନ କମିଟି ଗଠନ ମୂଲ କରିକରି ସବୁ ଆନୁଷଙ୍ଗିକ ପ୍ରକ୍ରିୟାକେ ତୁର୍ତ୍ତି କରାଯିବାର ବାବଦେ କୁଳପତିମାନଙ୍କ ସାଙ୍ଗେ ଆଲୋଚନା କରିଛନ୍ତି। ବୈଠକଟି ଜାତୀୟ ଶିକ୍ଷାନୀତି 2020 ଅନୁସାରେ ନୂଆ ପାଠ୍ୟକ୍ରମ ତିଆରି କରବାର ଆର୍ ବିଶ୍ୱବିଦ୍ୟାଳୟମାନଙ୍କେ ଇତାର କାର୍ଯ୍ୟକାରିତାକେ ନେଇକରି ଆଲୋଚନା ହୋଇଥିଲା। ବିଶ୍ୱବିଦ୍ୟାଳୟମାନଙ୍କେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କେ ବରକସ କରବାର, ଉଚ୍ଚା ଦରଜାର ଗବେଷଣା ଉପରେ ଜୋର୍ ଦେବାର୍କେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ପରାମର୍ଶ ଦେଇଛନ୍ତି। ରାଜ୍ୟ ଖରିଫ୍ ଧାନଘିନା ଲାଗି ଏପତକ 7,18,000 ଏତକା ଚାଷୀ ନାଁ ପଞ୍ଜୀକରଣ କରିସାରିଛନ୍ତି।

ଖାସ୍ କରି ଗଲାକାଲି ଗୋଟେ ଦିନେ 1 ଲକ୍ଷରୁ ଅଧିକା ଚାଷୀ ନାଁ ପଞ୍ଜୀକରଣ କରିଛନ୍ତି ବୋଲିକରି ଖାଦ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ବିଭାଗ ତରଫ ସୂଚନା ମିଳିଛି। ପଞ୍ଜୀକରଣ ଆବା 31 ତାରିଖ ତକ ଚାଲବା। ପେକ୍ସ ଲେମ୍ସ ଆର୍ ପାଣି ପଞ୍ଚାୟତରୁ ପଞ୍ଜୀକରଣ କାମ କରାଯାଉଛି। ପଞ୍ଜୀକରଣ ବାବଦେ ଅଧିକା ଜାଣବାର ଲାଗି ଟୋଲ୍ ଫ୍ରି ନମ୍ବର 1967 ଥି ଯୋଗାଯୋଗ କରବାର ଲାଗି ବିଭାଗ ତରଫ ଅନୁରୋଧ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସାଙ୍ଗେ କେନ୍ଦ୍ର ସାମାଜିକ ନ୍ୟାୟ ଆର୍ ସଶକ୍ତିକରଣ ବିଭାଗ ସଚିବ ସୁଧାଂଶୁ ପନ୍ଥ ଭୁବନେଶ୍ୱରନୁ ଗୋଟିଏ ସମୀକ୍ଷା ବୈଠକ କରିଛ। ବୈଠକଟି ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଆର୍ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆର୍ ସାମାଜିକ ସୁରକ୍ଷା ଆର୍ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଏ କାର୍ଯ୍ୟକାରୀ ହେଉଥିବାର କେନ୍ଦ୍ର ସରକାର ଆର୍ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଥିଲା। ଏସ୍ସିଏସ୍ଟି ବିଭାଗ କମିଶନର ଆର୍ ଶାସନ ସଚିବ ବି ପରମେଶ୍ୱର ବିଭାଗ ତରଫ ଭିନ୍ ଭିନ୍ କେନ୍ଦ୍ରୀୟ ଆର୍ ରାଜ୍ୟ ଯୋଜନାର ସଫଳ ରୂପାୟନ ବାବଦେ ତଥ୍ୟ ଉପସ୍ଥାପନ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନରୁ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ତାଳଚେର ବିମଳାଗଡ଼ ନୂଆ ବ୍ରଡ୍ଗେଜ୍ ରେଲପଥ ପ୍ରକଳ୍ପର ଜମି ଅଧିଗ୍ରହଣର ସ୍ଥିତି, ବିଚାରାଧୀନ ମାମଲା ଆର୍ ରେଲପଥ ତିଆରି କାମଟି ରହିଥିବାର ସମସ୍ୟା ବାବଦେ ସମୀକ୍ଷା କରିଛନ୍। ସମୀକ୍ଷା ବୈଠକଟି ଲୋକମାନଙ୍କର ସ୍ୱାର୍ଥକେ ପ୍ରାଥମିକତା ଦେଇକରି ପ୍ରକଳ୍ପର ତୁର୍ତ୍ତି କାର୍ଯ୍ୟାନ୍ୱୟନ ଲାଗି ବାକିଥିବାର ଜମି ଅଧିଗ୍ରହଣ, ବାଧାମୁକ୍ତ ଜମି ହସ୍ତାନ୍ତରକେ ସୁବ୍ୟବସ୍ଥିତ କରବାର ଉପରେ ଶ୍ରୀ ପାଢ଼ୀ ଜୋର ଦେଇଛନ୍। ଇନୁ ଜଣାଇ ଦିଆଯାଇପାରେ ଯେ 149.78 କିଲୋମିଟର ଲମ୍ବା ଏହି ରେଲପଥ 2003-04 ମସିହାଟି ଅନୁମୋଦିତ ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ ଆଜି ବିଶ୍ୱ ଏଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍ ହେବା। ରାଜ୍ୟ ସରକାରଙ୍କ କ୍ରୀଡ଼ା ଆର୍ ଯୁବସେବା ବିଭାଗ, ଏଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଆର୍ ବିଶ୍ୱ ଏଥଲେଟିକ୍ସର ମିଳିତ ସହଯୋଗଥି ଦିନିକିଆ ପ୍ରତିଯୋଗିତା କରାଯାଉଛେ। ଗଲା ବଛରର ସଫଲ ବ୍ରୋଞ୍ଜ ସ୍ତରୀୟ ପ୍ରତିଯୋଗିତାନୁ ଇତାକେ ସିଲଭର ସ୍ତରକେ ଉନ୍ନୀତ କରାଯାଇଛେ। ଇତା ଛଡ଼ା 2028 ମସିହାଥି କଳିଙ୍ଗ ଷ୍ଟାଡିୟମ୍ରୁ ହେବାର୍କେ ଥିବା ବିଶ୍ୱ ଏଥଲେଟିକ୍ସ ଇଣ୍ଡୋର ଚମ୍ପିଅନ୍ସିପ୍ ଆର୍ ଏସୀୟ ଇଣ୍ଡୋର ଏଥଲେଟିକ୍ସ ଚମ୍ପିଅନ୍ସିପ୍ ଲାଗି ଇଟା ଗୋଟେ ବଡ଼ ପଦକ୍ଷେପ ଆଏ। ପ୍ରତିଯୋଗିତାଥି 27ଟା ଦେଶନୁ 187 ଜଣ ପ୍ରତିଷ୍ଠିତ ଆଥଲେଟ୍ ଭାଗ ନେଉଛନ୍। ଏହି ପ୍ରତିଯୋଗିତାଥି ପୁରୁଷ ଆର୍ ମହିଳାମାନଙ୍କର ଲାଗି ସମାନ ଭାବେ 18ଟା ଇଭେଣ୍ଟ ରହିଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଦର ବ୍ଲକ୍ରୁ କାର୍ଯ୍ୟକାରୀ ହେଉଥିବାର ଶ୍ରୀ ଅନ୍ନ ଅଭିଯାନର କ୍ଷେତ୍ର ବୁଲି ଦେଖିଛନ୍। ଏହି ସମିଆନୁ ସେନ କରାଯାଉଥିବାର ମଡ଼ିଆ ଗୁର୍ଜି କୋଦୋ ବାଜରା ଚାଷ ଦେଖିଥିଲେ। ଚାଷୀମାନେ କେନ୍ତାକରି ଇତାର ଉତ୍ପାଦନ ବଢ଼ାବେ ଆର୍ ଲୁକର ଭିତରେ ଇତାର ଆଦର ବଢ଼ବା ସେ ବାବଦେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ବଙ୍ଗୋପସାଗରନୁ ଆଜ ଗୋଟେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ଜବରନୁ ଅତି ଜବର ବର୍ଷା ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ମାରିକରି ବର୍ଷା ହେବାର ସମ୍ଭାବନା ଥିବାରୁ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି ଆର୍ ନବରଙ୍ଗପୁର ଜିଲ୍ଲାକେ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଥନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:05 ଥି। ଜୁହାର।

0: ଜୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକକ ବାତ୍ୟାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ 2780.10 କୋଟି ଟଙ୍କାର 14ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 14104 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରସାୟନିକ ଉତ୍ପାଦ, ଚିକିତ୍ସା ଉପକରଣ, ଇସ୍ପାତ ଓ ଭିତ୍ତିଭୂମି ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡ଼ିକ ଅନୁମୋଦନ ଲାଭ କରିଛି। ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ଶୁଣାଣି ହୋଇଛି। ଶୁଣାଣି ପରେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଏହାର ସମାଧାନ ପାଇଁ କେନ୍ଦ୍ରୀୟ ଜଳ ଆୟୋଗ ବୈଷୟିକ ଟିମ୍ ଗଠନ କରି ବିଶ୍ଳେଷଣ କରୁଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ସମାଧାନ ଆଶା ଉଜ୍ଜଳ ରହିଛି। ଆସନ୍ତା ମାସ 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପିଜି କାଉନ୍ସିଲ୍ ଅଧ୍ୟକ୍ଷମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା କର୍ମଚାରୀଙ୍କ ପଦବୀ ପୂରଣ, ନିଯୁକ୍ତି ପ୍ରକ୍ରିୟା ପାଇଁ ବିଷୟଭିତ୍ତିକ ଚୟନ କମିଟି ଗଠନ ତଥା ଆନୁଷଙ୍ଗିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ସମସ୍ତ ବିଶ୍ୱବିଦ୍ୟାଳୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ଶ୍ରୀ ସୁରଜ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ସରକାର ବରିଷ୍ଠ ପୁଲିସ୍ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। 6 ଜଣ ଆଇପିଏସ୍ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଥିବା ହିମାଂଶୁ ଲାଲଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏବଂ ଏସ୍ଟିଏଫ୍ ଆଇଜି ଭାବେ ନୂତନ ଦାୟିତ୍ୱ ମିଳିଛି। ସେହିଭଳି ସତ୍ୟବ୍ରତ ଭୋଇଙ୍କୁ ରାଜ୍ୟ ଗୁଇନ୍ଦା ବିଭାଗର ଆଇଜି, ଜୟନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି, ନୀତିଶେଖରଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି। ନାବାର୍ଡ ସହାୟତାରେ ରାଜ୍ୟରେ ଚାଲିଥିବା ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ପ୍ରକଳ୍ପ କାର୍ଯ୍ୟକାରିତା ନେଇ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ପୂର୍ବରୁ ଅନୁମୋଦିତ 192 ପ୍ରକଳ୍ପ ମଧ୍ୟରୁ 124 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ତେବେ 68 ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ନିର୍ମାଣ ବିଭାଗ ସଚିବ ସଞ୍ଜୟ କୁମାର ସିଂ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ସହ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଚିବ ସୁଧାଂଶୁ ପନ୍ତ ବୈଠକ କରି ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ତାଳଚେର ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ନିର୍ମାଣ ଜମି ଅଧିଗ୍ରହଣ ସମସ୍ୟାର ତ୍ୱରିତ ସମାଧାନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ସ୍ଥିତି, ବିଚାରାଧୀନ ମାମଲା ଏବଂ ରେଳପଥ ନିର୍ମାଣ କାର୍ଯ୍ୟରେ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଗ୍ରାମାଞ୍ଚଳରେ ଥିବା ଘରୋଇ ରହଣି ହୋମ୍ଷ୍ଟେଗୁଡ଼ିକ କ୍ଷେତ୍ରରେ ବ୍ୟବସାୟ ଚଳାଇବା ପାଇଁ ହୋମ୍ଷ୍ଟେ ମାଲିକଙ୍କୁ ସମ୍ପୃକ୍ତ ପଞ୍ଚାୟତରୁ ଲାଇସେନ୍ସ ଆଣିବାକୁ ପଡ଼ିବ। ଯଦି ପଞ୍ଚାୟତ ଲାଇସେନ୍ସ ପ୍ରଦାନ ନ କରେ, ତେବେ ଆବେଦନକାରୀଙ୍କୁ ପଞ୍ଚାୟତ ପାଖରେ ଏକ ଲିଖିତ ସ୍ୱୀକାରୋକ୍ତି ଦାଖଲ କରିବାକୁ ପଡ଼ିବ ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଅନ୍ତର୍ଗତ ମୁଦୁଲିପଡ଼ାସ୍ଥିତ ସୀତାକୁଣ୍ଡର ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସୀତାକୁଣ୍ଡ ବୁଲି ଦେଖିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷା ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା କରିଛନ୍ତି। ଏହାସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 27 ଦେଶର 187

0: ଆଥଲେଟ୍ ଅଂଶଗ୍ରହଣ କରିବେ। ଏହି ଏକ ଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରହିଛି। 2028 କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍ ଓ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଆପେଣ୍ଡିସାଇଟିସ୍ର ଚିକିତ୍ସା, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ।
2: ଆପେଣ୍ଡିସାଇଟିସ୍ ରୋଗ ସହିତ ଆମେ ପ୍ରାୟ ସମସ୍ତେ ସୁପରିଚିତ। ପେଟ ଭିତରେ କ୍ଷୁଦ୍ରାନ୍ତ୍ର ଏବଂ ବୃହଦାନ୍ତ୍ରର ସଙ୍ଗମ ସ୍ଥଳରେ ଗୋଟିଏ ମୋଟା ଜିଆ ଭଳି ଅଂଶକୁ ଆପେଣ୍ଡିକ୍ସ କୁହାଯାଏ। ଆମ ଦେହରେ ଏହା ଏକ ଭେଷ୍ଟିଜିଆଲ୍ ଅର୍ଗାନ୍। ତା'ର କାମ ପ୍ରାୟତଃ କିଛି ନାହିଁ, କିନ୍ତୁ ବୈଜ୍ଞାନିକମାନେ କହୁଛନ୍ତି ଆମର ଇମ୍ୟୁନିଟି ସିଷ୍ଟମ୍ ପାଇଁ ଏହାର କିଛି ରୋଲ୍ ଅଛି। କୌଣସି କାରଣରୁ ଏଥିରେ ଜୀବାଣୁ ସଂକ୍ରମଣ ହେଲେ ଆମେ ଏହାକୁ ଆପେଣ୍ଡିସାଇଟିସ୍ କହିଥାଉ। ମୁଖ୍ୟତଃ ବର୍ଷେ 2 ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଏହା ପ୍ରାୟତଃ ଦେଖାଦିଏ ନାହିଁ। କୈଶୋର ଅବସ୍ଥା ପର୍ଯ୍ୟନ୍ତ ପୁଅ ଝିଅ କ୍ଷେତ୍ରରେ ଏ ରୋଗ ସମାନ ପରିମାଣରେ ଦେଖାଦେଇଥାଏ। ଯୁବକ ଅବସ୍ଥାରେ ପୁଅମାନଙ୍କ କ୍ଷେତ୍ରରେ ଏହା ଟିକିଏ ଅଧିକା ଦେଖାଦିଏ। ଉତ୍ତର ବୟସରେ ଏ ରୋଗ କ୍ୱଚିତ୍ ଦେଖାଦିଏ ଏବଂ ବେଳେବେଳେ ଏ ରୋଗ ମାରାତ୍ମକ ରୂପରେ ପ୍ରକଟ ହୋଇଥାଏ। ଆଜିକାଲିର ଖାଦ୍ୟରେ ଆମର ଯେଉଁ ଡାଏଟାରୀ ଫାଇବର୍ସ କମ୍ ରହୁଛି, ଆମେ ବା ସେଲୁଲୋଜ୍ ଡାଏଟ୍ ଆମେ ବେଶୀ ଖାଉନୁ, ରିଫାଇଣ୍ଡ କାର୍ବୋହାଇଡ୍ରେଟ୍ ଅଧିକା ଖାଉଛୁ, ଆଉ ଯେଉଁ ଷ୍ଟ୍ରେସ୍ଫୁଲ୍ ଜୀବନରେ ଆମେ ବେଶୀ ଫାଷ୍ଟଫୁଡ଼୍ ସବୁ ଖାଉଛୁ, ତାହା ଆମକୁ ଏ ରୋଗ ଆଡ଼କୁ ଟାଣି ନେଉଛି। ଆପେଣ୍ଡିକ୍ସର ଗୋଟିଏ ମୁଣ୍ଡ ବନ୍ଦ ଏବଂ ଅନ୍ୟ ମୁଣ୍ଡଟି ସିକମ୍ ସହିତ ସଂଯୁକ୍ତ ଥାଏ। ଯଦି କୌଣସି କାରଣରୁ ତା'ର ଯେଉଁ ଫମ୍ପାଂଶ ବା ଲୁମେନ୍ଟା ବନ୍ଦ ହୋଇଯାଏ, ତାହା ମଧ୍ୟରେ ଥିବା ଜୀବାଣୁ ବହୁଗୁଣିତ ହୋଇ ଏହି ରୋଗ ସୃଷ୍ଟି କରିଥାନ୍ତି। କଠିନ ମଳ ସହିତ ଯେଉଁ ଆମର କାଲସିୟମ୍ ଫସ୍ଫେଟ୍ ଅଛି, ସେଇଟା ମିଶିକରି ଆପେଣ୍ଡିକ୍ସର ଲୁମେନ୍କୁ ବନ୍ଦ କରିଦେବା ଫଳରେ ଇନଫେକ୍ସନ୍ ହୋଇ ଆପେଣ୍ଡିସାଇଟିସ୍ ହୋଇଥାଏ। ଏପରି ଦେଖାଯାଇଛି, ଦଶିପୋକ ବା ଥ୍ରେଡ୍ ୱାର୍ମ ମେଞ୍ଚା ମେଞ୍ଚା ହୋଇ ଗୋଟେ ବଲ୍ କରି ସେ ମଧ୍ୟ ଆପେଣ୍ଡିକ୍ସର ଲୁମେନ୍କୁ ବନ୍ଦ କରିଦିଅନ୍ତି, ଯାହାଫଳରେ ଆପେଣ୍ଡିସାଇଟିସ୍ ହୋଇଥାଏ। ଏ ରୋଗର ଆରମ୍ଭରେ ନାଭି ଚାରିପଟରେ ଯନ୍ତ୍ରଣା ହୋଇଥାଏ, ପେଟ କାମୁଡ଼ି କାମୁଡ଼ି ହୁଏ। ଏହି ଯନ୍ତ୍ରଣା ଆସ୍ତେ ଆସ୍ତେ ଡାହାଣ ପଟ ତଳ ପେଟକୁ ବ୍ୟାପେ। ରୋଗୀର ଖାଦ୍ୟ ପ୍ରତି ଆଗ୍ରହ କମିଯାଏ ଏବଂ ବାନ୍ତି ବାନ୍ତି ଲାଗେ ତାକୁ। ବେଳେବେଳେ ଥରେ ଦୁଇଥର ବାନ୍ତି ମଧ୍ୟ ହୋଇଥାଏ। ଏଠି ମନେ ରଖିବା କଥା, ପ୍ରଥମେ କଷ୍ଟ ହୁଏ ଏବଂ ତାପରେ ବାନ୍ତି ହୁଏ। ରୋଗୀ ଦେହରେ ଅଳ୍ପ ମାତ୍ରାରେ ତାପମାତ୍ରା ଆସେ, ପରେ ପରେ ଡାହାଣ ତଳିପେଟ ଦରଜ ହୋଇଯାଏ, ସେଠାରେ ମାଂସପେଶୀ ଟାଣ ହୋଇଯାଏ, ଯାହାକୁ ଆମେ କହୁ ରିଜିଡ଼ିଟି ବୋଲି। ହାତରେ ଚିପି କରି ଛାଡ଼ିଦେଲେ ରୋଗୀ ଯନ୍ତ୍ରଣାରେ ଚିତ୍କାର କରି ଉଠେ। ଆପେଣ୍ଡିକ୍ସର ଅବସ୍ଥିତି ମଧ୍ୟ ରୋଗର ଲକ୍ଷଣକୁ ପ୍ରଭାବିତ କରିଥାଏ। ଯଦି ଏହା ପେଲ୍ଭିକ୍ ଆପେଣ୍ଡିକ୍ସ ବା ତଳପେଟ ଆଡ଼କୁ ଥାଏ, ବେଳେବେଳେ ମୂତ୍ରାଶୟ ସଂସ୍ପର୍ଶରେ ଆସିବା ଫଳରେ ରୋଗୀର ତ ତଳପେଟରେ ଯନ୍ତ୍ରଣା ହୁଏ, କିନ୍ତୁ ରୋଗୀକୁ ବାରମ୍ବାର ପରିସ୍ରା ଲାଗେ। ବେଳେବେଳେ ଏହା ସିକମ୍ ପାଖାପାଖି ଯେଉଁ ରହିଛି, ଯଦି ଆମର ସ୍ମଲ୍ ଇଣ୍ଟେଷ୍ଟାଇନ୍ ପାଖରେ ଯଦି ତା'ଦେହରେ ପୂଜ ହୋଇଗଲା କି ଇନଫେକ୍ସନ୍ ରହିଲା, ସେତେବେଳେ ରୋଗୀର ମଧ୍ୟ ଝାଡ଼ା ଅଧିକ ପରିମାଣରେ ତରଳ ଝାଡ଼ା ମଧ୍ୟ ହୋଇଥାଏ। ପଛପଟର ମାଂସପେଶୀର ପାଖାପାଖି ଯଦି ଆପେଣ୍ଡିକ୍ସ ଥିବ, ତାହେଲେ ସେ ପଛପଟର ମାଂସପେଶୀ ଉତ୍ତେଜିତ ହେବା ଫଳରେ ରୋଗୀର ଫ୍ଲେକ୍ସନ୍ ସ୍ପାଜମ୍ ହୁଏ, ଯାହା ରୋଗୀ ତା'ର ଜଙ୍ଘଟାକୁ ମଧ୍ୟ ଆଉ ସିଧା କରିପାରେନି। ଛୋଟ ପିଲାମାନଙ୍କ କ୍ଷେତ୍ରରେ କ'ଣ ହେଇଛି, ଗ୍ରେଟର ଓମେଣ୍ଟମ୍ ଯାହାର ଛୋଟ ଯେଉଁ ଚର୍ବି କମ୍ ଅଛି, ସେ କ୍ଷେତ୍ରରେ ଆପେଣ୍ଡିକ୍ସ ଥିବା ଯୋଗୁଁ ସେମାନେ ପ୍ରୋଟେକ୍ସନ୍ ନ ପାଇବା ଫଳରେ ଏହା ଖରାପ ରୂପ ମଧ୍ୟ ଧାରଣ କରିଥାଏ। ଜୀବାଣୁ ସଂକ୍ରମଣ ହୋଇ ଆପେଣ୍ଡିକ୍ସ ବେଳେବେଳେ ପଚିଯାଏ ଏବଂ ତା'ର ଚାରିପଟେ ପୁଜ ହୋଇ ଆପ୍ସିସ୍ ସୃଷ୍ଟି ହୋଇଥାଏ। କାହା କ୍ଷେତ୍ରରେ ଏଗୁଡ଼ାକ ବେଶୀ ଫାଟେ ସେସବୁ କଥା ଭାବିଲେ ଏଠି ମନେ ପଡ଼େ, ଯାହାର ରୋଗ ପ୍ରତିରୋଧ ଶକ୍ତି କମ୍ ଥିବ ବା ସେ ଡାଇବେଟିସ୍ ରୋଗୀ ହୋଇଥିବ, ଫିକୋଲିଥ୍ ଦ୍ୱାରା ଅବଷ୍ଟ୍ରକ୍ସନ୍ ହୋଇଥିବ ଏବଂ ପେଟରେ ଯଦି ଅନ୍ୟାନ୍ୟ ଅପରେସନ୍ ହୋଇଥିବ, ସେ କ୍ଷେତ୍ରରେ ଆପେଣ୍ଡିକ୍ସ ଶୀଘ୍ର କଣା ହୋଇଯାଏ ଏବଂ ପୁଜ ବାହାରକୁ ନିର୍ଗତ ହୋଇଯାଏ। ଏ ରୋଗର ନିଦାନ ପାଇଁ ରୋଗର ଲକ୍ଷଣ ସହିତ ରୋଗୀର ଆମେ ଡିଫରେନ୍ସିଆଲ୍ କାଉଣ୍ଟ କରୁ, ଯେଉଁଥିରେ ନ୍ୟୁଟ୍ରୋଫିଲ୍ ଅଧିକା ଥାଏ, ଟୋଟାଲ୍ ଲିକୋସାଇଟ୍ କାଉଣ୍ଟ ମଧ୍ୟ ଅଧିକା ରହିଥାଏ, ଏବଂ ଆଜିକାଲି ଅଧିକା ଶକ୍ତିଶାଳୀ ହାଇ ମେଗାହର୍ଜ ପ୍ରୋବ୍ ଦ୍ୱାରା ଅଲ୍ଟ୍ରାସାଉଣ୍ଡ କରିକି ଆମେ ଆପେଣ୍ଡିକ୍ସର ଉପସ୍ଥିତି ଏବଂ ଅନ୍ୟାନ୍ୟ ଉପସର୍ଗକୁ ମଧ୍ୟ ଜାଣିପାରୁଛୁ। ଯଦି ଅସୁବିଧା ଉପୁଜୁଛି, ଆମେ ସେ କ୍ଷେତ୍ରରେ କଣ୍ଟ୍ରାଷ୍ଟ ସିଟି ସ୍କାନ୍ ବା ସିଟି ସ୍କାନ୍ର ସାହାଯ୍ୟ ନେଉ। ପ୍ରାରମ୍ଭିକ ଅବସ୍ଥାରେ ଏ ରୋଗୀର ଚିକିତ୍ସା ଖୁବ୍ ସହଜ। ଆମେ ରୋଗୀକୁ ରେଷ୍ଟ ନେବାକୁ କହିଥାଉ, ତାକୁ ଲିକ୍ୱିଡ୍ ଡାଏଟ୍ରେ ରଖୁ, ଆଣ୍ଟିବାୟୋଟିକ୍ ଇଞ୍ଜେକ୍ସନ୍ ମଧ୍ୟ ଦେଇପାରୁ, ଏବଂ ଅସ୍ତ୍ରୋପଚାର ହେଲା ତା'ର ମୁଖ୍ୟ ଚିକିତ୍ସା। ଆଜିକାଲି ଯେଉଁ ଲାପାରୋସ୍କୋପିକ୍ ସର୍ଜରୀ ପଦ୍ଧତି ଆସିଛି, ଯାହାର ଦ୍ୱାରା ଗୋଟେ ଛୋଟିଆ କଣା କରିକି ଆମେ ଆପେଣ୍ଡିକ୍ସକୁ କାଢ଼ିଦେଉ, ପୂଜ ଥିଲେ ତାକୁ ସଫା କରିଦେଉ, ଏବଂ ରୋଗୀ ଦିନେ 2 ଦିନ ମଧ୍ୟରେ ପୂର୍ବ ସୁସ୍ଥତା ଫେରିପାଉଛି।

ଆମର ସ୍ୱାସ୍ଥ୍ୟରେ ଆପେଣ୍ଡିସାଇଟିସ୍ର ଚିକିତ୍ସା ସମ୍ପର୍କରେ କହିଲେ ଡାକ୍ତର ପ୍ରମୋଦ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ବିଭିନ୍ନ କ୍ଷେତ୍ରରେ ସଂସ୍କାର ବାଧ୍ୟତାମୂଳକ ନୁହେଁ, ଏହା ସରକାରଙ୍କ ପ୍ରତିବଦ୍ଧତା, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ମହଜୁଦ ଥିବା ସ୍ପଷ୍ଟ କଲେ କେନ୍ଦ୍ର ସରକାର। ଭାରତ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କଲେ ଉଭୟ ଦେଶ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିର୍ଜା ଫଖରୁଲ ଇସଲାମ ଆଲମଗୀର। ଏବଂ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସଂସ୍କାର କେବଳ ବାଧ୍ୟତାମୂଳକ ନୁହେଁ ବରଂ ସରକାରଙ୍କ ପ୍ରତିବଦ୍ଧତା। ଏହାର ନୀତି ଜନକୈନ୍ଦ୍ରିକ ତଥା ବିକାଶ ଏବଂ ଅଭିବୃଦ୍ଧିକୁ ସମର୍ଥନ କରିଥାଏ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଛନ୍ତି, ସଂସ୍କାରମୂଳକ ପଦକ୍ଷେପ ଲାଗି ତାଙ୍କ ସରକାର ଏକ ସ୍ପଷ୍ଟ ଦୃଷ୍ଟିକୋଣ ସୃଷ୍ଟି କରିଛନ୍ତି। ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ି ପାଇଁ ସଂସ୍କାରମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ହମନେ ରିଫର୍ମସ୍ କୋ ଲେକର ଏକ କ୍ଲିୟର ରୋଡମ୍ୟାପ୍ ବନାୟା। ଇସ୍ ରୋଡମ୍ୟାପ୍ କି ପ୍ରମୁଖ ଦିଶା ରହି ହେ ଗଭର୍ନାନ୍ସ ଲେଭଲ କେ ରିଫର୍ମସ୍ ହୋ। ଇସ୍କେ ଲିଏ ଆଜ 21ଭିଁ ସଦୀ କେ ଭାରତ ମେ ହମ ସିର୍ଫ ରେଗୁଲେସନ ନାହିଁ ବଦଲ ରହେ, ହମ ରେଗୁଲେସନ କି ପୁରୈ ଫିଲୋସଫି ବଦଲ ରହେ।
0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ 5 ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ 48 ଜଣ ବିଦ୍ୟାଳୟ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ 3 ପର୍ଯ୍ୟାୟ ଚୟନ ପ୍ରକ୍ରିୟା ମାଧ୍ୟମରେ ସ୍କୁଲ ଶିକ୍ଷକମାନଙ୍କୁ ଚୟନ କରାଯାଇଛି। ମନୋନୀତ 48 ଜଣ ସ୍କୁଲ ଶିକ୍ଷକ 27ଟି ରାଜ୍ୟ, 7ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ 6ଟି ସଂଗଠନରୁ ଚୟନ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 26 ଜଣ ପୁରୁଷ ଏବଂ 22 ଜଣ ମହିଳା ଅଛନ୍ତି। ଜାତୀୟ ଶିକ୍ଷକ ପୁରସ୍କାର 2026 ପାଇଁ ଯୋଗ୍ୟ ଶିକ୍ଷକଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ସ୍ୱନାମାଙ୍କନ ଚଳିତ ବର୍ଷ ଜୁନ୍ 15ରୁ ଜୁଲାଇ 20 ପର୍ଯ୍ୟନ୍ତ ଆମନ୍ତ୍ରଣ କରାଯାଇଥିଲା। ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଦୂରଦର୍ଶନ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍ୱୟଂପ୍ରଭା ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ। ଭାରତ ଏବଂ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଡେରାଡୁନ୍ରେ ଅନୁଷ୍ଠିତ ଭାରତ ନେପାଳ ମିଳିତ କାର୍ଯ୍ୟଗୋଷ୍ଠୀର 4ର୍ଦ୍ଦଶ ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୌସୁମୀ ବସୁ ବୈଠକରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିଲେ। ନେପାଳ ପକ୍ଷରୁ ସେଠାକାର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆନନ୍ଦ କାଫ୍ଲେ ନେତୃତ୍ୱ ନେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଦୁଇଦିନିଆ ବୈଠକରେ ସୀମାପାର ଅପରାଧ ଏବଂ ଅପରାଧିକ କାର୍ଯ୍ୟକଳାପର ସମାଧାନ କରିବା, ସୀମାନ୍ତ ଭିତ୍ତିଭୂମି, ରାସ୍ତା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଓ ପ୍ରଭାବଶାଳୀ ବ୍ୟବହାର, ଜବରଦଖଲ ହଟାଇବା ଏବଂ ସୀମାସ୍ତମ୍ଭର ରକ୍ଷଣାବେକ୍ଷଣ ଉପରେ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ବିଭିନ୍ନ କ୍ଷେତ୍ରରେ ସଂସ୍ଥାଗତ ସମନ୍ୱୟ ଏବଂ କ୍ଷମତା ନିର୍ମାଣକୁ ସୁଦୃଢ଼ କରିବା ଉପରେ ମଧ୍ୟ ମତ ବିନିମୟ କରିଥିଲେ। ଭାରତ ଏବଂ ୟୁକେ ଉଭୟ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ମିଳିତ ଅଭ୍ୟାସ, ତାଲିମ ଏବଂ କ୍ଷମତା ନିର୍ମାଣ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବାକୁ ସହମତ ହୋଇଛନ୍ତି। ଏନେଇ ଉଭୟ ଦେଶ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ବୈଠକରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ୟୁକେର ପ୍ରତିରକ୍ଷା ପାଇଁ ସ୍ଥାୟୀ ଉପସଚିବ ଜେରେମି ପୋକ୍ଲିଂଟନ୍ଙ୍କ ସହ 25ତମ ଭାରତ ୟୁକେ ପ୍ରତିରକ୍ଷା ପରାମର୍ଶଦାତା ଗୋଷ୍ଠୀ ବୈଠକରେ ସହଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ଦେଶ ଭାରତ ୟୁକେ ଦୃଷ୍ଟିକୋଣ 2035 ଏବଂ 10ବର୍ଷୀୟ ପ୍ରତିରକ୍ଷା ଶିଳ୍ପ ରୋଡ୍ମ୍ୟାପ୍ ମାଧ୍ୟମରେ ଗବେଷଣା ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉଭୟ ପକ୍ଷ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ସମେତ ସୁରକ୍ଷା ସହଯୋଗକୁ ଦୃଢ଼ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଦେଶରେ ଘରୋଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ଅଛି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ବୃଦ୍ଧି ପାଉଥିବା ଚିନି ଦରକୁ ଦୃଷ୍ଟିରେ ରଖି ସରକାର ଚିନିର ଉପଲବ୍ଧତା ଏବଂ ଦର ନିୟନ୍ତ୍ରଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ସମ୍ପର୍କରେ ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସରକାର ନିୟମିତ ପରିସ୍ଥିତିର ସମୀକ୍ଷା କରୁଛନ୍ତି। କିଛି ସପ୍ତାହ ମଧ୍ୟରେ ଚିନିର ଦର ବୃଦ୍ଧି ପାଇଛି। ଚଳିତ ଋତୁରେ ଦେଶରେ 306 ଲକ୍ଷ ଟନ୍ ଚିନି ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଢାକାର ବଙ୍ଗଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ମିର୍ଜା ଫଖରୁଲ ଇସଲାମ ଆଲମଗୀର ଶପଥ ଗ୍ରହଣ କରିଛନ୍ତି। ସେଠାକାର ସଂସଦର ଉପବାଚସ୍ପତି କାଇସର କମଲ ତାଙ୍କୁ ଶପଥପାଠ କରାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଆଲମଗୀର

255 ଖଣ୍ଡ ଭୋଟ୍ ପାଇ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। ବିରୋଧୀ ପ୍ରାର୍ଥୀ ଓଲି ଅହମ୍ମଦଙ୍କୁ ମାତ୍ର 88 ଖଣ୍ଡ ଭୋଟ୍ ମିଳିଥିଲା। ଗତ 35 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକରୁ ଅଧିକ ପ୍ରାର୍ଥୀ ବାଂଲାଦେଶର ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଏହାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ସାହାବୁଦ୍ଦିନ ଗତ ମାସରେ ସ୍ୱାସ୍ଥ୍ୟଗତ କାରଣରୁ ଇସ୍ତଫା ଦେବା ପରେ ଏହି ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ବ୍ରିକ୍ସ ଯୁବମନ୍ତ୍ରୀ ଏବଂ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଭାରତ ଅଧ୍ୟକ୍ଷତାରେ ଆୟୋଜନ ହେବ। ଆଜି ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ୍ସେ ଏଥିରେ ଯୋଗଦେବେ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁବମନ୍ତ୍ରୀଙ୍କ ବୈଠକରେ ଯୁବ ବିକାଶ ଏବଂ ସଶକ୍ତିକରଣରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ବିଶେଷକରି ଏଥିରେ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗିତା, କଲ୍ୟାଣ ଏବଂ ସ୍ଥାୟୀ ବିକାଶ ଉପରେ ଆଲୋଚନା ହେବ। କ୍ରୀଡ଼ାମନ୍ତ୍ରୀଙ୍କ ବୈଠକରେ 11 ବ୍ରିକ୍ସ ସଦସ୍ୟ ଦେଶର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧିମଣ୍ଡଳର ମୁଖ୍ୟମାନେ ଯୋଗଦେବେ। ବୈଠକରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ବିଚାର ବିମର୍ଶ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଅନ୍ତର ହୃଦୟ କନେକ୍ଟ ମଲ୍ଲାର କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଛନ୍ତି, ସଂସ୍କୃତି ଏଭଳି ଏକ ଦୃଢ଼ ବନ୍ଧନ ଯାହା ଦେଶକୁ ଏକତ୍ରିତ କରିଥାଏ। ଉପରାଷ୍ଟ୍ରପତି ଯୁବପିଢ଼ିଙ୍କୁ ଧୈର୍ଯ୍ୟ ଏବଂ ଦାୟିତ୍ୱର ସହିତ ସଂସ୍କାର ଏବଂ ସୁଦୃଢ଼ୀକରଣ କରିବାରେ ଯୋଗଦାନ ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଭାରତର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରା ଶତାବ୍ଦୀ ଧରି ବଞ୍ଚି ରହିଛି। ସେ କହିଛନ୍ତି, ସଙ୍ଗୀତ ସମସ୍ତଙ୍କ ପାଇଁ ସୁଗମ ହେବା ଉଚିତ, କାରଣ ଏହା ଶାନ୍ତି ପ୍ରଦାନ କରିବା ସହ ବିଭିନ୍ନ ଅଞ୍ଚଳ, ଭାଷା ଏବଂ ସଂସ୍କୃତିର ଲୋକଙ୍କୁ ନିକଟତର କରିଥାଏ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଜୟପୁର ଘୋଷଣାପତ୍ରକୁ ସର୍ବସମ୍ମତିକ୍ରମେ ଗ୍ରହଣ କରିବା ସହ ଶେଷ ହୋଇଛି। ଏହି ବୈଠକ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ଢାଞ୍ଚା ପ୍ରଦାନ କରିଛି। ଘୋଷଣାପତ୍ରରେ ପର୍ଯ୍ୟଟନରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ସ୍ଥାୟୀ ପର୍ଯ୍ୟଟନ ଅଭ୍ୟାସ, ଦକ୍ଷତା ବିକାଶ ଏବଂ ସୁଗମ ଯାତ୍ରା ସୁବିଧା ସମେତ ସହଯୋଗର ପ୍ରମୁଖ କ୍ଷେତ୍ରଗୁଡ଼ିକୁ ସାମିଲ କରାଯାଇଛି। ରାଜସ୍ଥାନର ଜୟପୁରରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଘୋଷଣାପତ୍ର ଚୂଡ଼ାନ୍ତ ହୋଇଥିଲା। ପର୍ଯ୍ୟଟନ ଭବିଷ୍ୟତକୁ ସହନଶୀଳ, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ନିର୍ମାଣ ବିଷୟବସ୍ତୁ ଅଧୀନରେ ଏହି ବୈଠକ ବସିଥିଲା। ମନ୍ତ୍ରୀ ଶ୍ରୀ ଶେଖାଓ୍ୱତ ବୈଠକକୁ ସମ୍ବୋଧିତ କରି କହିଛନ୍ତି, ପର୍ଯ୍ୟଟନ କ୍ଷେତ୍ର 2047 ସୁଦ୍ଧା ବିକଶିତ ଭାରତ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 27 ଦେଶର 187 ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିବେ। ଏହି ଏକ ଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରହିଛି। 2028 ମସିହାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନସିପ୍ ଓ ଏସୀୟ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ଏଫ୍ଆଇଏଚ୍ ହକି ବିଶ୍ୱକପ୍ରେ ଭାରତୀୟ ପୁରୁଷ ଦଳ ଆଜି ଆୟୋଜକ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିବ। ଭାରତୀୟ ସମୟ 7:30 ମ୍ୟାଚ୍ ଆରମ୍ଭ ହେବ। ପୁଲ୍ ଡିରେ ଭାରତ 5-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରି ଦ୍ୱିତୀୟ ସ୍ଥାନରେ ରହିଛି। ଭାରତୀୟ ମହିଳା ଦଳ ଗତକାଲି ନେଦରଲ୍ୟାଣ୍ଡସ୍ ବିପକ୍ଷ ମ୍ୟାଚ୍ରେ 0-2 ଗୋଲ୍ରେ ପରାସ୍ତ ହୋଇଛି। ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱ ଚମ୍ପିୟନ୍ସିପ୍ରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସେମିଫାଇନାଲ୍ରେ ଭାରତୀୟ ମହିଳା ଡବଲ୍ସ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚୀନ୍ର ଲିୟୁ ସେଙ୍ଗ୍ ସୁ ଏବଂ ଚୀନ୍ ନିଙ୍କ ସହ ମୁକାବିଲା କରିବେ। ଏହି ଭାରତୀୟ ଯୋଡ଼ି ଚୀନ୍ର ଜିଆଇ ଫାନ୍ ଏବଂ ଝାଙ୍ଗ୍ ସୁଜିଆନ୍ଙ୍କୁ 16-21, 21-15 ଓ 21-13 ସେଟ୍ରେ ପରାସ୍ତ କରି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଚୀନ ଯୋଡ଼ିଙ୍କଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ବାଧ୍ୟତାମୂଳକ ନୁହେଁ, ଏହା ସରକାରଙ୍କ ପ୍ରତିବଦ୍ଧତା, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଚିନି ମହଜୁଦ ଥିବା ସ୍ପଷ୍ଟ କଲେ କେନ୍ଦ୍ର ସରକାର। ଭାରତ ନେପାଳ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରର ସହଯୋଗକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କଲେ ଉଭୟ ଦେଶ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ମିର୍ଜା ଫକରୁଲ ଇସଲାମ ଆଲମଗୀର। ଏବଂ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ସମ୍ବାଦ ଶେଷ ହେଲା।

ଏତେ ସମୟ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

0: ନମସ୍କାର, ଶୁଭ ସକାଳ ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜିର ପରିକ୍ରମାରେ ଜାଣିବା ଚଳିତ ସପ୍ତାହର କିଛି ବିଶେଷ ଦିନ ସମ୍ପର୍କରେ ଏବଂ ଶୁଣିବା କିଛି ମିଠା ମିଠା ଗୀତ। ବନ୍ଧୁଗଣ, ଗତ 19 ତାରିଖ ବୁଧବାର ଦିନ ଥିଲା ୱାର୍ଲଡ ଫଟୋଗ୍ରାଫି ଡେ ବା ବିଶ୍ୱ ଫଟୋଚିତ୍ର ଉତ୍ତୋଳନ ଦିବସ। ଫଟୋ ହିଁ ଅନେକ କଥା କହିଦିଏ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍ ପୃଥକ୍ ଚିନ୍ତାଧାରା ପୋଷଣ କରନ୍ତି। ବିଶ୍ୱର ବିଭିନ୍ନ ଦେଶର ଭିନ୍ନ ଭିନ୍ନ ସଂସ୍କୃତିକୁ ଆଧାର କରି ଅନେକ ଫଟୋଗ୍ରାଫର ସେମାନଙ୍କ କ୍ୟାମେରାରେ ଯେଉଁ ସବୁ ସୁନ୍ଦର ଫଟୋଚିତ୍ର ଉତ୍ତୋଳନ କରିଛନ୍ତି, ସେସବୁକୁ ଦେଖିଲେ ଯେତିକି ଆନନ୍ଦ ଲାଗେ ସେତିକି ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ପ୍ରତିବର୍ଷ ଅଗଷ୍ଟ ମାସ 19 ତାରିଖରେ ଏହା ପାଳନ କରାଯାଏ। ଏହି ଦିବସକୁ କେବଳ ଫଟୋପ୍ରେମୀମାନେ ପାଳନ କରନ୍ତି ନାହିଁ, ବରଂ ବିଶ୍ୱର ସବୁ ଲୋକେ ପାଳନ କରିବା ସହିତ ଫଟୋଗ୍ରାଫିର ଗୁରୁତ୍ୱ ବୁଝିବା ପାଇଁ ପରବର୍ତ୍ତୀ ବଂଶଧରଙ୍କୁ ପ୍ରେରଣା ଦିଅନ୍ତି। ଏହି ଦିନ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ଧରଣର ଫଟୋ ଉଠାଇ ବିଶ୍ୱବାସୀଙ୍କୁ ଶେୟାର କରନ୍ତି। ଅନ୍ୟ ଫଟୋଗ୍ରାଫରମାନଙ୍କ କଳ୍ପନା ଓ ଧାରଣାକୁ ଫଟୋଗ୍ରାଫରୁ ହିଁ ପଢ଼ି ହୁଏ ଏବଂ ଫଟୋଗ୍ରାଫ ମାଧ୍ୟମରେ ଅଧିକ ଆନନ୍ଦ ଉଠାଇ ହୁଏ। ବିଶ୍ୱରେ ପ୍ରତି ଘଣ୍ଟାରେ କୋଟି କୋଟି ଫଟୋ ଉତ୍ତୋଳନ କରାଯାଉଛି। ବିଶ୍ୱ ଫଟୋଗ୍ରାଫି ଦିବସ ଦୁନିଆର ଅନେକ ଫଟୋଗ୍ରାଫରଙ୍କୁ ଅନୁପ୍ରେରିତ କରିବା ସହିତ ଗୋଟିଏ ଫଟୋ ହିଁ ଅନେକ କଥା କହିଦେଉଥିବା ଜାଣିବାକୁ ମିଳେ। ଗୋଟିଏ ଫଟୋକୁ ଦେଖି ଅନେକ ଲୋକ ପୃଥକ୍ ପୃଥକ୍ ଚିନ୍ତାଧାରା ପୋଷଣ କରନ୍ତି। ପ୍ରଥମ କରି ଫ୍ରାନ୍ସରେ 1949 ଅଗଷ୍ଟ ମାସ 19 ତାରିଖକୁ ବିଶ୍ୱ ଫଟୋଗ୍ରାଫି ଦିବସ ଘୋଷଣା କରାଯାଇଥିଲା। 2010 ଅଗଷ୍ଟ ମାସ 19 ତାରିଖରେ ସର୍ବପ୍ରଥମେ ଏକ ଗ୍ଲୋବାଲ ଅନଲାଇନ୍ ଗ୍ୟାଲେରୀ ସୃଷ୍ଟି କରାଯାଇଥିଲା। ଏହା ଥିଲା ଐତିହାସିକ ଦିନ, କାରଣ ବିଶ୍ୱର 270 ଫଟୋଗ୍ରାଫର ଫଟୋଗ୍ରାଫ ମାଧ୍ୟମରେ ସେମାନଙ୍କ ଧାରଣାକୁ ଶେୟାର କରିଥିଲେ। 100ରୁ ଉର୍ଦ୍ଧ ଦେଶର ଲୋକେ ସେହିସବୁ ୱେବସାଇଟ୍ ପରିଦର୍ଶନ କରିଥିଲେ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ୍ ଇଣ୍ଟରନ୍ୟାସନାଲ ଫଟୋଗ୍ରାଫିକ କାଉନସିଲ୍ ଏହାର ପ୍ରତିଷ୍ଠାତା ଓପି ଶର୍ମାଙ୍କର ମାର୍ଗଦର୍ଶନରେ ପ୍ରତିବର୍ଷ ଫଟୋଗ୍ରାଫି ଦିବସ ପାଳନ କରାଯାଇ ଆସୁଛି। ଏହି ଦିବସକୁ ବିଭିନ୍ନ ଦେଶର ଲୋକେ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି। 2010 ପରଠାରୁ ବିଶ୍ୱ ଫଟୋଗ୍ରାଫି ଦିବସ ଆଲୋଚନାଚକ୍ର ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ସାହିତ କରିବା ସହିତ ଫଟୋଗ୍ରାଫି କିପରି ଜୀବନକୁ ସରସ ଓ ସୁଖମୟ କରେ ସେହି ବିଷୟରେ ସବୁବେଳେ ସଚେତନ କରାଯାଉଛି।
1: ଚାଲ ବେଟା ସେଲ୍ଫି ଲେ ଲେ ରେ।

ଜାଣିବା ଭାରତ ଏବଂ ବିଶ୍ୱ ଇତିହାସରେ ଆଜି ଦିନରେ ଘଟିଯାଇଥିବା କିଛି ବିଶେଷ ଘଟଣାବଳୀ ସମ୍ପର୍କରେ। ଆଜି ଅଗଷ୍ଟ ମାସ 22 ତାରିଖ 1649 ମସିହା ଆଜିର ଦିନରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ତାମିଲନାଡ଼ୁର ରାଜଧାନୀ ଚେନ୍ନାଇ ବା ତତ୍କାଳୀନ ମାଡ୍ରାସ ସହରର ସ୍ଥାପନା କରିଥିଲା। 1894 ମସିହା ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ଅଧିକାରକୁ ନେଇ ନେଟାଲ ଇଣ୍ଡିଆନ କଂଗ୍ରେସର ସ୍ଥାପନା କରିଥିଲେ। 1921 ମସିହା ଆଜିର ଦିନରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ସ୍ୱଦେଶୀ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶୀ ବସ୍ତ୍ରକୁ ଜଳାଇ ଦେଇଥିଲେ ଏବଂ ଆଜି ହେଉଛି ନ୍ୟାସନାଲ ବି ଏନ୍ ଆଞ୍ଜେଲ ଡେ ବା ରାଷ୍ଟ୍ରୀୟ ଦେବଦୂତ ଦିବସ। ଏହି ଦିନରେ ଭଲ କାମ କରି ଲୋକଙ୍କୁ ଆବଶ୍ୟକୀୟ ସହାୟତା ପ୍ରଦାନ କରି ମାନବିକତା ପ୍ରଦର୍ଶନ କରିବାକୁ ଏବଂ ଏହି କାମକୁ ପ୍ରୋତ୍ସାହିତ କରିବା ପାଇଁ ପାଳନ କରାଯାଏ।

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ ୱେବ୍ରେ 248 meters ତଥା 1206 kHz ଯୋଗେ ଏଫ୍ଏମ୍ ମାଧ୍ୟମରେ 103.3 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଧୁଗଣ ଏଥର ଆସନ୍ତୁ ଯିବା

ତାହେଲେ ଶ୍ରୋତାବନ୍ଧୁ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ବି ଏତିକି। ପୁଣି କିଛି ନୂତନ ସୂଚନା ଓ ସଙ୍ଗୀତ ସହିତ ଦେଖାହେବ ଆସନ୍ତା ପରିକ୍ରମା କାର୍ଯ୍ୟକ୍ରମରେ। ତେବେ ଯିବା ପୂର୍ବରୁ ଆଜି ଦିନଟା ଆପଣଙ୍କର ଶୁଭଙ୍କର ହେଉ, ମଙ୍ଗଳମୟ ହେଉ, ଏତିକି କାମନା। ବିଦାୟ ଦିଅନ୍ତୁ, ନମସ୍କାର।

ଶୁଣୁଥିଲି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ପ୍ରସ୍ତୁତି ଏବଂ ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା।

0: ଆଜି ଏଥିରେ ଶୁଣିବେ ବୁଟ ଚାଷ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ଯଯାତି କିଶୋରୀ ନାୟକ।
1: ଆମର୍ ଚାଷୀ ଭାଇମାନେ ଭିନ୍ନ ଭିନ୍ନ ପ୍ରକାରର ଚାଷ୍ କରସନ୍। ସେ ଭିତରେ ଗୁଟେ ଚାଷ୍ ହେଲା ବୁଟ ଚାଷ୍, ଯେନ୍ଟାକି ଆମର୍ କଲାହାଣ୍ଡି ନୂଆପଡ଼ା ଅଞ୍ଚଳନେ ନାକଚନା ବୋଲି କହିସୁଁ। ତ ଇ ବୁଟ ଯେନ୍ଟାକି ବୁଟ ଡାଲି ଆମର୍ ଲୋକମାନେ ଅତକା ଖାଏସନ୍, କିଏ ଦେଲ୍ ହିସାବରେ ଖାଇସି, କିଏ ଶାଗ୍ ଡାଲ୍ନେ ମାନେ ତରକାରୀନେ ପକେଇ କରି ବି ବ୍ୟବହାର କରସନ୍। ଆରୁ ଇଥିନୁ ଆମର୍ ବେସନ୍ ବି ତିଆରି ହେସି। ଆପଣମାନେ ତ ଜାଣିଛନ୍ ବେସନ୍ ଗୁଟେ ଏନ୍ତା ଜିନିଷ୍, ବହୁତ ଗୁଡ଼ି ଜିନିଷ୍ ସେନୁ ତିଆରି ହେସି। ତ ବେସନ୍ ଲାଗି ଆମକେ ବୁଟ ଚାଷ୍ ଯେନ୍ଟାକି ନାକଚନା ବୋଲୁଛୁଁ ସେଟା ଆମେ ଚାଷ୍ କରବାର୍ ଜରୁରୀ ଏ। ଇ ଯେନ୍ ବୁଟ ଡାଲିନେ ଶତକଡ଼ା 59.8% ଶ୍ଵେତସାର, 20.8% ପୃଷ୍ଟିସାର, 5.6% ସ୍ନେହସାର, 2.7% ଖଣିଜ ଲବଣ ଆରୁ 1.2% ତନ୍ତୁ ଥିସି। ଆମର୍ ରେଜ୍ତି ପାଖାପାଖି 21,000 ହେକ୍ଟର୍ତି ଇ ବୁଟ ଚାଷ୍ କରାଯାଇସି। ଆମେ ଯଦି ମେଟ୍ର କଥା ଚିନ୍ତା କର୍ମା ବେଲେ ଖଣେ ଉର୍ବର ହେଇଥିବାର ଅଛେ, ବାଲିଆ ହେଇଥିବାର ଅଛେ, ଖଣେ ଢେପ ଜମି ହେଇଥିବାର ଅଛେ, ଲାଲ୍ ମେଟ୍ତି ବି ଇ ବୁଟ ଚାଷ୍ ଭଲ୍ ହିସାବରେ ହେଇପାର୍ସି। ଆର୍ ଯେନ୍ଟା ଆମେ ବୋଲୁଛୁ ଖଲିଆ ମେଟ୍, ଯେନ୍ଟା କାଦୋ ମେଟ୍, ସେନେ ବି ଆମର୍ ଇ ବୁଟ ଚାଷ୍ ଠିକ୍ ହିସାବରେ ହେଇପାର୍ସି। ମାଟିର ଅମ୍ଳତା ଯଦି 5.5-8.6 ଭିତରେ ଥିଲେ ଆମର୍ ଇ ଚାଷ୍ଟା ସୋଲ ଅନା ହେଇପାର୍ବା। ଖାରି ମେଟ୍ ଯେନେ ପାନ୍ ଜମୁଛେ କି ନୁନିଆ ମେଟ୍ତି ଆମର୍ ଇ ବୁଟ ଚାଷ୍ ଠିକ୍ ହିସାବରେ ନେଇପାରେ। ବୁଟର୍ ଭିନ୍ନ ଭିନ୍ନ କିସମ ଅଛେ, ଯେନ୍ଟାକି ଶ୍ଵେତା ସେଟା 85-90 ଦିନ ଭିତରେ ହେସି, ଭାରତୀ 85-90 ଦିନ ଭିତରେ ହେସି, KG-62 ଯେନ୍ଟାକି 110-115 ଦିନ ଭିତରେ ହେସି, ବିହାର ଯେନ୍ଟାକି 110-120 ଦିନ ଭିତରେ ହେସି, C-235 ଯେନ୍ଟାକି 130 ଦିନ ଭିତରେ ହେସି। ଆମେ ଯଦି ଇ କିସମର ବିହନ ବ୍ୟବହାର କର୍ମା ବେଲେ ଠିକ୍ ହିସାବରେ ଆମେ ଅମଲ ପାଇପାର୍ମା। ଆମର୍ ରେଜ୍ତି ଅକ୍ଟୋବର ମାସରୁ ନଭେମ୍ବର ମାସ ଭିତରେ ଆମର୍ ଇ ବୁଟ ଯେନ୍ଟାକି ନାକଚନା ବୋଲୁଛୁଁ ସେଟାକେ ବିହନ ଲଗାଯାଇପାର୍ବା। 1 ଏକର୍ ପ୍ରତି 20-25 କିଲୋଗ୍ରାମ ବିହନ ଦରକାର। ବିହନ ଲଗେଇବାର 7 ଦିନ ଆଗରୁ 1 କିଲୋଗ୍ରାମ ମଞ୍ଜି ପ୍ରତି 3 ଗ୍ରାମ ଥିରାମ ନାଇଁ ହେଲେ 2 ଗ୍ରାମ ହିସାବରେ କାର୍ମେଣ୍ଡାଇଜିମ୍ ଯଦି ଗୁଲି କରି ବିଶୋଧନ କର୍ମୁ ବେଲେ ଆମର୍ ବିହନଟା ଠିକ୍ ହେଇପାର୍ବା। ଇ ଗଛ ଲଗେଇବାର ଆଗରୁ ଆମେ ଜୀବାଣୁ କଲଚରର ଉପଚାର କରବାର୍ କଥା। ପ୍ରତି 1 କିଲୋଗ୍ରାମ ବିହନକେ 20 ଗ୍ରାମ ଜୀବାଣୁ କଲଚର ଉପଚାର କରନ୍। ଇତାର୍ ଦ୍ୱାରା ଆମେ ଗଛକେ ଅଧିକ ପରିମାଣର ଯବକ୍ଷାର ଯାନ ମିଲିଥିସି। ଯେତେବେଲେ ଆମେ ଇ ବୁଟ ଚାଷ୍ କର୍ମୁ ଜମିକେ ଭଲ୍ କରି ତସିଦି କରି ଗୁଣ କରି କରି ଧାଡ଼ିକେ ଧାଡ଼ି 30 ସେଣ୍ଟିମିଟର ଗଛକେ ଗଛ 10 ସେଣ୍ଟିମିଟର ବ୍ୟବଧାନରେ ଯଦି ଆମେ ଲଗାମା ବେଲେ ସେଟା ବହୁତ ବଢ଼ିଆ ଚାଷ୍ ହେଇପାର୍ବା। ଆପଣମାନେ ତ ଜାଣିଛନ୍ ସବୁ ଚାଷ୍ ଭଲିଆ ଆମର୍ ଇ ବୁଟ ଚାଷ୍ଟି ବି ଖତ୍ ସାର ଦରକାର ପଡ଼ିଥିସି। ସେଥିଲାଗି 1 ଏକର୍ ପ୍ରତି 2 ଟନ୍ ସଡ଼ା ଗୋବର ଖତ, 8 କେଜି ଯବକ୍ଷାର ଯାନ, 16 କେଜି ଫସ୍ଫରସ୍ ଆରୁ 8 କିଲୋଗ୍ରାମ ପଟାସ୍କେ ଯଦି ଆମେ ଠିକ୍ ହିସାବରେ ବିହନ ବୁଣବାର ଆଗରୁ ପ୍ରୟୋଗ କର୍ମା ବେଲେ ଚାଷ୍ଟା ଠିକ୍ ହିସାବରେ ହେଇପାର୍ବା। ବିହନ ଲଗେଇବାର 3 ସପ୍ତାହ ପରେ ଯଦି ଦରକାର ପଡ଼୍ବା 6 ସପ୍ତାହ ପରେ ଆର୍ ଥରେ କୁଡ଼ାକୁସା କରିକରି ଘାସ ବାଛିଦେବାର ଦରକାର। ଆମର୍ ଇ ବୁଟ ଚାଷ୍ ଲାଗି 1 ଇଞ୍ଚ ପାନ୍ର ଦରକାର ପଡ଼ିଥିସି। ଅଧିକ ପାନ୍ ହେଲେ ଇ ଚାଷ୍ଟା ଖଣେ ଧର୍ମରା ହେଇଯାଏସି। ମ୍ୟାଟ୍ର ବତର ଥିବା ସମୟାନେ ଆରୁ ଫୁଲ୍ ବାହାରବାର ସମୟାନେ ଆମେ କମ୍ ଜଳସେଚନ କରବାର ଦରକାର।
0: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଆପଣ ଶୁଣିଲେ ବୁଟ ଚାଷ ସମ୍ପର୍କରେ ଉପସ୍ଥାପନ କରିଥିଲେ ଯଯାତି କିଶୋରୀ ନାୟକ। କିଛି ଭକ୍ତିଗୀତକୁ ନେଇ ଆରମ୍ଭ କରୁଛି କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, ଗୀତ ରଚନା କରିଛନ୍ତି ଅଲିଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ଭାରତୀ କୃଷ୍ଣ।

ଶ୍ରୋତାବନ୍ଧୁ ଶୁଣିଛନ୍ତି ଭକ୍ତିଗୀତ। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ସଂଯୋଜନା ଭାରତୀ କୃଷ୍ଣ।

0: ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
0: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
0: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
0: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
0: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶେଷ ହେଲା ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
4: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣିଥିଲେ, ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଥମେ ଶିଳ୍ପୀ କୁମାର ବାପି, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ପରିଚାଳନା ଶାନ୍ତିରାଜ ଖୋସଲା।

ଏଥର ପଞ୍ଚାନନ ନାୟକଙ୍କ ଗୀତ ରଚନାକୁ କଣ୍ଠ ଦେଇଛନ୍ତି ଅଞ୍ଜଳି ମିଶ୍ର। ସଙ୍ଗୀତ ଶାନ୍ତିରାଜ ଖୋସଲା।

ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ହେଲେ ଭୁବନେଶ୍ୱରୀ ମିଶ୍ର, ଅର୍ଜୁନ ଚରଣ ସାମଲ, ଚନ୍ଦ୍ରମଣି ଲେଙ୍କା। ସଙ୍ଗୀତ ମହମ୍ମଦ ସିକନ୍ଦର ଆଲମ। ବର୍ଣ୍ଣନାରେ ଅନିତ୍ୟ ମହାନ୍ତି।

ଲଙ୍କାରେ ପ୍ରସ୍ତୁତି ଚାଲିଥିବା ବେଳେ ରୁକ୍ଷ ସୈନ୍ୟ ବା ଭଲ୍ଲୁକ ସୈନ୍ୟ ଧୂନ୍ୟ ବା କମ୍ପମାନ ହୋଇ ପୁଣ୍ୟ ଜନପୁର ବା ରାକ୍ଷସପୁର ଲଙ୍କାକୁ ଭିଡ଼ିଗଲେ। ହିମାଳୟର ତଳଭାଗକୁ ଜଳଧର ବା ମେଘ ଢାଙ୍କିଲା ପରି ଘେରିଯାଇ ବାନର ଓ ଭଲ୍ଲୁକ ବୀରବ ବା ଉଚ୍ଚରେ ଗର୍ଜନ କରି ଘନ ଉପଳ ବଡ଼ପଥର ଫିଙ୍ଗିଲେ। ବର୍ଷା ସହ ପବକ ବା ବେଙ୍ଗ ଥିଲା ଭଳି ଏଠି ପବକ ଅର୍ଥରେ ବାନର ଅଛନ୍ତି ଓ ତାଙ୍କ ଫିଙ୍ଗା ପଥର କୁଆପଥର ହୋଇଛି। ବାତଜ ହନୁମାନ ଏ ବର୍ଷାକାଳରେ ପ୍ରଖର ବତାସ, ଶ୍ରୀରାମଙ୍କ ଧନୁ ଏଠାରେ ଇନ୍ଦ୍ରଧନୁ। ବିଭୀଷଣ ଡାକରେ ସୈନ୍ୟମାନଙ୍କ ଚଞ୍ଚଳତା ଚଞ୍ଚଳା ବା ବିଜୁଳି ଭଳି ହେଲା। ବର୍ଷା ବେଳେ ସୁମନା ବା ମାଳତୀ ଫୁଲ ଖେଳିଲା ଭଳି ସୁମନା ବା ଦେବତାଙ୍କ ପ୍ରସନ୍ନତା ଏଠି ଖେଳିଲା। ବିହାୟସ ବା ଆକାଶରେ ରାବଣ ବିମାନ ଚଢ଼ି ଭ୍ରମଣ କଲା। ରାବଣ ଉପରୁ ଶ୍ରୀରାମଙ୍କୁ ଦେଖି ତାଙ୍କୁ ଗ୍ରୀଷ୍ମକାଳ ସଙ୍ଗେ ତୁଳନା କଲା। ମହାସନ୍ତାପ ବା ଗ୍ରୀଷ୍ମ ସଞ୍ଚରି ମଲ୍ଲି ଫୁଟିଲା ପରି ଏ ତପ ଆଚରଣ ଧରି ମହାସନ୍ତାପ ଆଣି ସୈନ୍ୟଙ୍କୁ ମଲ୍ଲି ବୋଲି କୁହାଇବ ଓ ଜୀବନ ବା ଜଳ ଗ୍ରୀଷ୍ମରେ ଶୁଖିଲା ପରି ଜୀବନ ବା ପ୍ରାଣ ନେବ କି? ନିଜ ପକ୍ଷରେ ଥିବା ମଣିକୁ ଚାହିଁ ବିହୋଳ ହୋଇ ମନ ପରିବର୍ତ୍ତନ କରି ପାଞ୍ଚ କଲା ବା ବିଚାର କଲା। ରାବଣ କହିଲା, ବିଧାତା ଏତେ ସୈନ୍ୟ ସଞ୍ଚୟ ଏଠାରେ କଲା କାହିଁକି? ଏହି ଶାଖା ମୃଗ ବା ବାନରମାନେ ମରିଚିକାକୁ ବାରି ଭାବି ମାନବ ଜଣକୁ ଦେବତା ଭାବି ବଣା ହୋଇଛନ୍ତି। ମୋର କୁଳବୁଡ଼ା ବା କୁଳାଙ୍ଗାର ଅନୁଜ ବିଭୀଷଣ ମନୁଜ ବା ମାନବ ରାମର ଶରଣ ପଶିଛି, ତାକୁ ଆଗ ମାରିବି। ଏହା କହି ଗନ୍ଧବହ ବା ପବନ ଦେଇଥିବା ଗଦା ପ୍ରୟୋଗ କଲା। ତାହା ଉଲ୍କା ପରି ପଡ଼ିବା ବେଳେ ହନୁମାନ ଧରିନେଲେ। ରାମ ପଚାରିଲେ, ବିନା ମେଘରେ ସୂର୍ଯ୍ୟପ୍ରଭା କିପରି ଗଲା? ବିଭୀଷଣ କହିଲେ, ନଭ ବା ଆକାଶରେ ରାବଣ ବିଳସୁ ଅଛି। ରାମଚନ୍ଦ୍ର କାଣ୍ଡ ପ୍ରହାରୀ ତାହାର ଛତ୍ରଦଣ୍ଡ ଛେଦିଲେ, ରାବଣ ବାହୁଡ଼ି ଗଲା। ଏହି ସମୟରେ ଅଙ୍ଗଦ ହାତରେ ଆଦେଶ ଦେଲେ, ଶ୍ରୀରାମ ବୈଦେହୀ ଆଣି ସମର୍ପ। ରାବଣ କହିଲା, ରେ ଅଙ୍ଗଦ, ବିଳମ୍ବରେ ତୋ ଅଙ୍ଗଦାନ କରିବୁ। ଅଙ୍ଗଦ କହିଲା, ଆଜ୍ଞା ନାହିଁ, ନହେଲେ ତୋତେ ବିଧାଇ ଦିଅନ୍ତି। ତୁ ରାବ କରି ରାବଣ ନାମ ପାଇଛୁ। ମହାଦେବ ବାଳି ସହସ୍ରାର୍ଜୁନଙ୍କ ପୀଡ଼ାରେ ଚିତ୍କାର କରିଥିଲୁ। ରାବଣ ପଠେଇଥିବା ମଲ୍ଲଙ୍କୁ ମାରି ରାମଙ୍କ ପାଖରେ ପହଞ୍ଚିଲା ଅଙ୍ଗଦ। ରାବଣ ଅଶୋକ ବନରେ ମାୟାରେ ରାମ ଓ ଲକ୍ଷ୍ମଣଙ୍କ ଛିନ୍ନମୁଣ୍ଡକୁ ସୀତାଙ୍କ ପାଖରେ ଥୋଇ କହିଲା, ତୋ ବର ଦେବରଙ୍କୁ ବଧିଲି, ଏଥର ମୋତେ ବରଣ କର।

ସମୟ ବର୍ତ୍ତମାନ ସକାଳ 9:00। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପର ଗୀତଟି ମୁଶ୍ୟ ସାଧିକରୁ କି ଏହି କଥାଚିତ୍ରରୁ ପ୍ରଥମ ଗୀତଟି। ଦ୍ୱୈତକଣ୍ଠରେ ଉଦିତ ନାରାୟଣ ଏବଂ ଅଳକା ୟଗ୍ନିକ ଜାଲେଶ୍ୱରବାଣୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ସାଜିତ ୱଜିତ୍।

ଆସନ୍ତୁ ଶୁଣିବା ବିନୋଦ ରାଠୋଡ ଏବଂ ଅଳକା ଅଗ୍ନିଙ୍କ ଯୁଗଳକଣ୍ଠରେ କଥାଚିତ୍ର ଦିୱାନା। ସମୀରଙ୍କ ଗୀତ ରଚନା ସଙ୍ଗୀତ ସଂଯୋଜନା ନଦୀମ ଶ୍ରବଣ। କଥାଚିତ୍ର ଦିୱାନା।

ଶେଷ ହେଲା ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୁଡ଼ଲି ରଥ ଏବଂ ତପ ମିଶ୍ରଙ୍କ ଯୁଗଳ କଣ୍ଠରେ, ଗୀତ ରଚନା ସଞ୍ଜୟ ମହାକୁଲ, ସଙ୍ଗୀତ ଗୁଡ଼ଲି ରଥ, କଥାଚିତ୍ର ତୁ କହିବୁ ନା ମୁଁ।

ଏଥର ଶୁଣନ୍ତୁ ହେଲାମତି ପ୍ରେମଜ୍ୱର ଏହି କଥାଚିତ୍ରରୁ। ହ୍ୟୁମାନ ସାଗର ଏବଂ ଇରା ମହାନ୍ତିଙ୍କ ଦ୍ୱୈତ କଣ୍ଠରେ ଏହି ଗୀତଟି। ବସନ୍ତରାଜ ସାମଲଙ୍କ ଗୀତ ରଚନା, ସଙ୍ଗୀତ ପ୍ରେମାନନ୍ଦ, କଥାଚିତ୍ର ହେଲାମତି ପ୍ରେମଜ୍ୱର।

ଓଡ଼ିଆ କଥା ଚିତ୍ରାଳ ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୈଳ ହାତା ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନାରୁ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର, କଥାଚିତ୍ର ମ୍ୟାଟ୍ରିକ୍ ଫିଲ୍ମ।

ବର୍ତ୍ତମାନ ଆଶିକୀ କଥାଚିତ୍ରରୁ ଏହି ଗୀତଟି ଯୁଗଳକଣ୍ଠରେ ବିଷ୍ଣୁମୋହନ କବି ଏବଂ ଅସୀମା ପଣ୍ଡା ଡକ୍ଟର ନିର୍ମଳ ନାୟକଙ୍କ ଗୀତ ରଚନା, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।

ବର୍ତ୍ତମାନ ଆସନ୍ତୁ ଶୁଣିବା ଉଦିତ ନାରାୟଣ ଏବଂ ନମିତା ଅଗ୍ରୱାଲଙ୍କ ଏକ ଦ୍ୱୈତ କଣ୍ଠରେ ଗୀତ ରଚନା ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ କଥାଚିତ୍ର ଆମ ଭିତରେ କିଛି ଅଛି।

ଅବିଶ୍ରତ ଜୀବନ ଆକାଶରେ ଇନ୍ଦ୍ରଧନୁର ସ୍ୱପ୍ନ ଦେଖେ। ସପ୍ତରଙ୍ଗର ବର୍ଣ୍ଣ ବିବାହ କେବେ ତା ଆଖିରେ ଫଗୁ ମାଖି ଦିଏ ତ କିଏ କେବେ ହତାଶ ଦୁଃଖ ଓ ଅନୁଶୋଚନାର ମହାସମୁଦ୍ରରେ ଲୁକ୍କାୟିତ ଆଶଙ୍କାର ପାହାଡ଼ରେ ଧକ୍କା ଖାଇ ସେ ଦୁଃଖ ଓ ଅନୁଶୋଚନାର ଉତ୍ଥାନ ଓ ପତନର ଭଉଁରୀ ଭିତରେ ଘୁରୁଥାଏ। ତା ପାଇଁ ସ୍ୱପ୍ନ ସରିନାହିଁ ସିନା, କିନ୍ତୁ ରାତ୍ର ସରିଯାଏ। ଏମିତି ସମୟରେ ଢେଉକାଟି ସଂସାର ମହାସାଗରରେ ଜୀବର କ୍ଷୁଦ୍ରତରଟିଏ ସଦାସର୍ବଦା ଭାସୁଥାଏ। କ୍ଷିତ ଆଫ ତେଜ ମରୁତ ଓ ବ୍ୟମ ଏ ପଞ୍ଚମହାଭୂତରୁ ସୃଷ୍ଟିର ସର୍ଜନ ହୋଇଅଛି ଏବଂ ସୃଷ୍ଟିର ପ୍ରତ୍ୟେକ ଅଣୁ ପରମାଣୁ ସେହି ପଞ୍ଚମହାଭୂତର ପ୍ରତିବିମ୍ବିତ ସତ୍ତା ମାତ୍ର। ସେଥିପାଇଁ କୁହାଯାଇଛି ଯତ୍ ପିଣ୍ଡେ ତତ୍ ବ୍ରହ୍ମାଣ୍ଡେ, ଅର୍ଥାତ୍ ଯାହା ପିଣ୍ଡ ଭିତରେ ଅଛି ତାହା ମଧ୍ୟ ବ୍ରହ୍ମାଣ୍ଡରେ ଅଛି। ଏହି ଶରୀର ହେଉଛି ସେହି ପଞ୍ଚମହାଭୂତର ଏକ ସୂକ୍ଷ୍ମାତିସୂକ୍ଷ୍ମ ପରିପ୍ରକାଶ। ସାଧୁ ସନ୍ଥ ସନ୍ନ୍ୟାସୀ ଓ ସାଧକମାନେ ଯୋଗ ଦ୍ୱାରା ନିଜ ଭିତରେ ମହାଶୂନ୍ୟରୁ ସେହି ଅମୀୟ ଶକ୍ତିର ମୂଳସତ୍ତାକୁ ସଞ୍ଚୟ କରି ନିଜକୁ ସମୃଦ୍ଧ କରିଥାନ୍ତି।

ତା ପ୍ରତି ଅନାସକ୍ତ ଭାବ ଜନ୍ମିତ ଈଶ୍ୱରଙ୍କଠାରେ ଦୃଢ଼ ଅନୁରାଗ ସୃଷ୍ଟି ହେବ। ଜୀବନ ନିର୍ବାହ ପାଇଁ ଯେତିକି କମ୍ ସମୟ ଦରକାର ସେତିକି ବିନିଯୋଗ କରି ଅବଶିଷ୍ଟ ସମୟ ହରିନାମ ସ୍ମରଣ ଓ କୀର୍ତ୍ତନରେ ବିତାଇବା ହେଉଛି ସମୟର ସଠିକ୍ ଉପଯୋଗ। ସମୟ ଏକ ଅଦୃଶ୍ୟ ଶକ୍ତି, ଏହା ଅକଳନୀୟ। ଉତ୍ଥାନ ପତନ ସବୁ ସମୟକ୍ରମେ ହୋଇଥାଏ। ହିରଣ୍ୟାକ୍ଷ, ହିରଣ୍ୟକଶିପୁ, ରାବଣ, କଂସ, ଦୁର୍ଯ୍ୟୋଧନ ପ୍ରମୁଖ ଅତ୍ୟାଚାରୀଙ୍କୁ ଏହି ସମୟ ହିଁ ଶେଷରେ ଶକ୍ତିହୀନ କରି କାଳବକ୍ଷରେ ହଜାଇ ଦେଇଛି। ଆଲେକ୍ଜାଣ୍ଡର, ନେପୋଲିଅନ୍, ହିଟଲର ପ୍ରମୁଖ ଦୁର୍ଦ୍ଦର୍ଶ ବିଜୟବୀର ସମୟର ଅତଳ ଗର୍ଭରେ ଲୀନ ହୋଇଯାଇଛନ୍ତି। ଚରାଚର ବିଶ୍ୱର ସକଳ ପ୍ରାଣୀ ଏହି ସମୟର ଅଧୀନ, କିନ୍ତୁ ସମୟ କାହାରି ଅଧୀନ ନୁହେଁ। କେବଳ ପରମବ୍ରହ୍ମ ପରମାତ୍ମା ସମୟର ଅଧୀନ ନୁହନ୍ତି, ସେ କାଳତୀତ। ଗୀତାରେ ଶ୍ରୀକୃଷ୍ଣ ଭଗବାନ କହିଛନ୍ତି, ମୋ ଅକ୍ଷୟ କାଳ, କାଳର ମଧ୍ୟ କାଳ ତଥା ସକଳ ଦିଗରେ ମୁଖ ଥିବା ବିରାଟ ସ୍ୱରୂପ ଓ ସମସ୍ତଙ୍କର ଧାରଣ ପୋଷଣ କରେ। ଶ୍ରୀମଦ୍ ଭାଗବତରେ ମଧ୍ୟ କାଳୀୟ ଦଳନ ପ୍ରସଙ୍ଗରେ ନାଗପତ୍ନୀମାନେ ଭଗବାନଙ୍କୁ ସ୍ତୁତି କରି କହିଛନ୍ତି, କାଳାୟ କାଳନାଭାୟ କାଳବୟବ ସାକ୍ଷିଣୀ, ଅର୍ଥାତ୍ ହେ ପ୍ରଭୁ, ଆପଣ ହେଉଛନ୍ତି ପ୍ରକୃତିରେ କ୍ଷୋଭ ଉତ୍ପନ୍ନ କରୁଥିବା କାଳ, ପୁଣି ଆପଣ ହିଁ ସବୁ ସର୍ବଶକ୍ତିର ଆଶ୍ରୟ ଏବଂ କାଳର କ୍ଷଣ, କଳ୍ପ ଆଦି ସମସ୍ତ ଅଙ୍ଗର ସାକ୍ଷୀ। ଶ୍ୱେତାଶ୍ୱେତର ଉପନିଷଦରେ କୁହାଯାଇଛି, ଏହି ସମସ୍ତ ଜଗତର ଆଦିକାରଣ ସର୍ବଶକ୍ତିମାନ ପରମେଶ୍ୱର ତିନି କାଳର ଅତୀତ, ତାଙ୍କଠାରେ କୌଣସି ଭେଦ ନାହିଁ।

ରୂପ ତଥା ଜଗତ ରୂପରେ ପ୍ରକଟିତ ସେହି ସର୍ବାଧାର ସର୍ବଶକ୍ତିମାନ ପରମଦେବ ପୁରାଣ ପୁରୁଷ ପରମେଶ୍ୱରଙ୍କର ଉପାସନା କରି ତାଙ୍କୁ ପ୍ରାପ୍ତ କରିବା ଉଚିତ। ଯୁଗବଶିଷ୍ଠ ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର ମହର୍ଷି ବଶିଷ୍ଠଙ୍କୁ କାଳର ସ୍ୱରୂପ ବର୍ଣ୍ଣନାରେ କହିଛନ୍ତି, ମୁନୀଶ୍ୱର, ଏହା ମୋର ଭୋଗ୍ୟ ବସ୍ତୁ, ମୁଁ ଏହାର ଭୋକ୍ତା ଅଟେ, ଏହା ଭୋଗର ସାଧନ। ଏହିପରି ଭୋଗ୍ୟ ବସ୍ତୁକୁ ପ୍ରାପ୍ତ ହୋଇ ମୁଁ ଚିରକାଳ ଏହାର ଉପଭୋଗ କରିବି। ବାଳବାଗ୍ନି ଯେପରି ସ୍ଫୀତ ସମୁଦ୍ରକୁ ଗ୍ରାସ କରିଥାଏ, ସେହିପରି ଏକ ସର୍ବଭକ୍ଷ୍ୟ କାଳ ମଧ୍ୟ ଏହି ସୃଷ୍ଟି ଜଗତକୁ ଗ୍ରାସ କରିଥାଏ। ସେହିପରି ଏକ ସର୍ବଭକ୍ଷ୍ୟ କାଳ ମଧ୍ୟ ଏହି ସୃଷ୍ଟି ଜଗତକୁ ଗ୍ରାସ କରୁଥିବା ବେଳେ ଭୟଙ୍କର କାଳରୂପୀ ମହେଶ୍ୱର ଏହି ସମ୍ପୂର୍ଣ୍ଣ ଦୃଶ୍ୟ ପ୍ରପଞ୍ଚକୁ ଗିଳି ପକାଇବା ପାଇଁ ସର୍ବଦା ତତ୍ପର, କାରଣ ସମସ୍ତ ବସ୍ତୁ ଏହାଙ୍କ ପାଇଁ ସାମାନ୍ୟ ଭାବେ ଗ୍ରାସଯୋଗ୍ୟ। ଯୁଗ, ବର୍ଷ ଓ କଳ୍ପ ରୂପରେ କାଳ ହିଁ ପ୍ରକଟିତ, ଏହାର ବାସ୍ତବିକ ରୂପ କେହି ଦେଖିପାରନ୍ତି ନାହିଁ। କାଳ ହିଁ ସମସ୍ତ ସଂସାରକୁ ଆପଣ ଅଧୀନସ୍ଥ କରି ବସିଅଛି, ଯେପରି ଗରୁଡ଼ ସାପମାନଙ୍କୁ ଗିଳି ପକାଏ, ସେହିପରି ଏହି କାଳ ସଂସାରରେ ଯେତେ ସୁନ୍ଦର ଶୁଭା କର୍ମାନୁଷ୍ଠାନକାରୀ ଲୋକଙ୍କର ଯାହାର ଖ୍ୟାତି ପ୍ରସିଦ୍ଧି ସୁମେରୁ ପର୍ବତଠାରୁ ମଧ୍ୟ ଭାରି ଥିଲା, ସେ ସମସ୍ତଙ୍କୁ ଗ୍ରାସ କରିଦେଇଛି। ଏହି କାଳ ବଡ଼ ନିର୍ଦ୍ଦୟ, କଠୋର, କ୍ରୁର, କର୍କଶ, କୃପଣ ଓ ଅଧମ। ସଂସାରରେ ଏମିତି କିଛି ସୃଷ୍ଟି ହୋଇନାହିଁ ଯାହାକୁ କାଳ ଉଦରସ୍ଥ କରିପାରିନାହିଁ। ନେଇଯିବା ଏକ ସଙ୍ଗୀତମୟ ବିରତି।

ଭୂତ ଏବଂ ଭବିଷ୍ୟତ ମଧ୍ୟ ଭଗବାନଙ୍କ ଦୃଷ୍ଟିରେ ବର୍ତ୍ତମାନ। ସେ ପଞ୍ଚମହାଭୂତ, ଚାରି ଅନ୍ତଃକରଣ, ପାଞ୍ଚ ଜ୍ଞାନେନ୍ଦ୍ରିୟ, ଅନ୍ନ ଓ ଜଳ ଏହିପରି ଷୋଳକଳା ରହିତ ହେଲେ ମଧ୍ୟ, ଅର୍ଥାତ୍ ସଂସାରଠାରୁ ସର୍ବଦା ସମ୍ବନ୍ଧ ରହିତ ହେଲେ ମଧ୍ୟ ପ୍ରକୃତି ସହିତ ଜୀବର ସଂଯୋଗ କରାଉଥିବା କାରଣ ଅଟନ୍ତି। ସେହି ପରମେଶ୍ୱର ହିଁ ଏକମାତ୍ର ସ୍ତୁତ୍ୟ। ତାଙ୍କୁ ଖୋଜିବା ପାଇଁ କୁଆଡ଼େ ଯିବା ଦରକାର ନାହିଁ, କାରଣ ସେ ଆମରି ହୃଦୟରେ ଅବସ୍ଥିତ। ଏହି କଥାରେ ଦୃଢ଼ ବିଶ୍ୱାସ କରି ସର୍ବ

କାଳର ବିଚାର ସଦାସର୍ବଦା ସମସ୍ତଙ୍କୁ କବଳିତ କରିବା ପାଇଁ ଏହା ଜଣକୁ ଗିଳିଥିବା ସମୟରେ ମଧ୍ୟ ଅନ୍ୟ ଜଣକୁ ଚୋବାଇ ପକାଏ। ଏହି ଅସଂଖ୍ୟ ପ୍ରାଣୀ ଏହାର ଉଦରସ୍ଥ ହୋଇଥିଲେ ମଧ୍ୟ ଏହି ସର୍ବଗ୍ରାସୀ କାଳ ତୃପ୍ତ ନୁହେଁ। ହେ ମୁନି, ଏହି କାଳ ଧୂର୍ତ୍ତମାନଙ୍କର ଶିରୋମଣି, ଏହାକୁ ଯେତେ ଜଳିଲେ ମଧ୍ୟ ଜଳି ନାହିଁ, ଭାଙ୍ଗିଲେ ମଧ୍ୟ ଭାଙ୍ଗି ନାହିଁ, ଏହା ଦୃଶ୍ୟ ହେଲେ ମଧ୍ୟ ଦେଖାଦିଏ ନାହିଁ। ମନୋରାଜ୍ୟ ପରି ଏହା ପରିବ୍ୟାପ୍ତ, ଏକ ନିମିଷରେ କୌଣସି ବସ୍ତୁକୁ ସମ୍ପୂର୍ଣ୍ଣ ନାଶ କରିଦିଏ। ମହାକଳ୍ପ ନାମକ ବୃକ୍ଷରୁ ଦେବତା, ମନୁଷ୍ୟ ଓ ଅସ୍ତ୍ର ଆଦି ପ୍ରାଣୀରୂପୀ ଫଳଗୁଡ଼ିକ ଭାରି ହୋଇ ଖସି ପଡ଼ୁଥିଲେ ମଧ୍ୟ ଏହି କାଳ କ୍ଷିନ୍ନ ହୋଇ ନାହିଁ, କୁଆଡ଼େ ଯାଏ ନାହିଁ କି କେଉଁଠାରୁ ଆସି ନାହିଁ, ଅସ୍ତ ହୋଇନାହିଁ କି ଉଦୟ ହୋଇନାହିଁ। ଯୌବନରୂପୀ ପଦ୍ମକୁ ମଉଳେଇବା ପାଇଁ ଏହା ଚନ୍ଦ୍ରମା ସଦୃଶ, ଆୟୁରୂପୀ ଗଜରାଜର ମସ୍ତକ ବିଦୀର୍ଣ୍ଣ କରିବା ପାଇଁ ଏହା ସିଂହ ସଦୃଶ। ଏହି ବ୍ୟବହାରିକ ଅବସ୍ଥାରେ ସଂସାରର କର୍ତ୍ତା, ଭୋକ୍ତା ଓ ସଂସାରକର୍ତ୍ତା ଆଦି ସମସ୍ତ ପଦରେ ଅଧିଷ୍ଠିତ ହୁଏ। କେହି ମଧ୍ୟ ବୁଦ୍ଧିକୌଶଳ ଦ୍ୱାରା କାଳର ରହସ୍ୟ ନିର୍ଣ୍ଣୟ କରିପାରିବେ ନାହିଁ। ପୁଣ୍ୟ ଓ ପାପଫଳ ଭୋଗ ଅନୁସାରେ ସୁନ୍ଦର ଓ ଅସୁନ୍ଦର ରୂପଧାରୀ ସମସ୍ତ ଶରୀରକୁ କାଳ ହିଁ ଉତ୍ପନ୍ନ କରେ, ସେଗୁଡ଼ିକର ରକ୍ଷା କରେ ଓ ସଂହାର କରେ। ବିସ୍ତୃତ ଦୃଶ୍ୟ ଜଗତ କାଳର ନୃତ୍ୟଶାଳା, ଏଠାରେ ସେ ମନ ପୁରେଇ ନୃତ୍ୟ କରେ। ଯେପରି ବାଳକ ଗୋଳା ହୋଇଥିବା ମାଟିକୁ ନେଇ ନାନା ପ୍ରକାର ଖେଳନା ତିଆରି କରେ, ସେହିପରି କାଳ ମଧ୍ୟ 14 ଭୁବନ, ଭିନ୍ନ ଭିନ୍ନ ବନ ଉପବନ, ଲୋକଲୋକାନ୍ତର, ଜୀବ ସମୁଦାୟ ତଥା ସେମାନଙ୍କର ଆଚାର ବିଚାର ଆଦି ସୃଷ୍ଟି କରେ। ଏହି ଆଚାର ବିଚାରର ପ୍ରବୃତ୍ତି ସତ୍ୟ ତ୍ରେତା ଯୁଗରେ ଅଚଳ ବା ସ୍ଥିର ତଥା ଦ୍ୱାପର ଓ କଳିଯୁଗରେ ଚଳ ବା ଅସ୍ଥିର ଅଟେ। ଏସବୁ ସୃଷ୍ଟି କରିବାରେ କାଳ କେବେ ଥକି ପଡ଼ିନାହିଁ।

ମନୁଷ୍ୟ କାଳର ବିଭାଗୀକରଣ କରିଛି, ଯଥା ଗତକାଲି, ଅତୀତ, ଆଜି, ବର୍ତ୍ତମାନ ଓ ଭବିଷ୍ୟତ। ଅତୀତ କାଳ ଗର୍ଭରେ ଲୀନ ହୋଇଯାଇଛି, ବିତିଯାଇଥିବା ସମୟ ଆଉ କେବେ ଫେରି ଆସିବ ନାହିଁ। ସମୟ ଦେଇ ସବୁକିଛି ବସ୍ତୁ ପ୍ରାପ୍ତି ହୋଇପାରିବ, କିନ୍ତୁ ସବୁକିଛି ଦେଇ ଗତ ହୋଇଯାଇଥିବା ସମୟ ଫେରି ଆସିବ ନାହିଁ। ଏଣୁ ସବୁ ବସ୍ତୁଠାରୁ ସମୟ ମୂଲ୍ୟବାନ, ଏହା ଶ୍ରେଷ୍ଠ ସମ୍ପଦ, ତେଣୁ ତାହାର ଦୁରୁପଯୋଗ ନ କରି ସଦୁପଯୋଗ କରିବା ଉଚିତ। ଆଜିକାଲି ଟାଇମପାସ୍ ଆଳରେ ଟେଲିଭିଜନ ପରଦାରେ ନାନା ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖି ଶସ୍ତା ଗପ, ଉପନ୍ୟାସ ଆଦି ଖେଳରେ ବିତେଇବା ବୁଦ୍ଧିମତାର କାମ ନୁହଁ। ସଂସାରରେ ସବୁ ଜିନିଷ ବଦଳି ଯାଇଛି, ଅତୀତ ଆଡ଼କୁ ଅଗ୍ରସର ହେଉଛି, ଆମେ ତାକୁ ବର୍ତ୍ତମାନ କାଳ ମଧ୍ୟରେ ଅଟକାଇ ରଖିବାକୁ ଚାହୁଁଅଛୁ। ଏହା ହିଁ ଜୀବନର ଦୁଃଖପ୍ରାପ୍ତିର ମୂଳ କାରଣ। କେତେ ସମୟ ବରବାଦ ହେଲା ସେଥିପ୍ରତି ଭୃକ୍ଷେପ ନାହିଁ ବା ସମୟର ପ୍ରକୃଷ୍ଟ ଉପଯୋଗ ପାଇଁ ଯତ୍ନ ନାହିଁ। ଏଣୁ ସମୟ ରୂପେ ଶ୍ରେଷ୍ଠ ସମ୍ପଦ ହରାଇବାକୁ ପଡ଼ୁଛି। ସମୟ ଦ୍ୱିତୀୟ ବିଭାଗଟି ହେଉଛି ଆଜି ବା ବର୍ତ୍ତମାନ। ଅତୀତ କଦାପି ଫେରି ଆସିବ ନାହିଁ, କାରଣ ତାହା କାଳଗର୍ଭରେ ଲୀନ ହୋଇଯାଇଛି। ଭବିଷ୍ୟତ ଅଦୃଷ୍ଟ, ଭବିଷ୍ୟତରେ କ'ଣ ହେବ ତାହା କେହି କହିପାରିବେ ନାହିଁ। ତେଣୁ ଜୀବନଟା ହେଉଛି ବର୍ତ୍ତମାନ, ଏଥିପାଇଁ ଯଥାର୍ଥରେ କୁହାଯାଇଛି ଗତସ୍ୟ ସୂଚନା ନାସ୍ତି, ଭବିଷ୍ୟତ ନ ଚିନ୍ତୟେତ୍, ବର୍ତ୍ତମାନ ହିଁ ସର୍ବସ୍ୱ, କର୍ମଣ ପ୍ରଚୋଦୟେତ୍। ଗତକଥାର ସୂଚନା ତଥା ଭବିଷ୍ୟତର ଚିନ୍ତା କରିବା ଉଚିତ ନୁହେଁ। ଜୀବନ ବର୍ତ୍ତମାନ ସର୍ବସ୍ୱ, ଏଣୁ ବର୍ତ୍ତମାନ ପାଇଁ କର୍ମତତ୍ପର ରହିବା ଉଚିତ, କାରଣ ବର୍ତ୍ତମାନ ହିଁ ଉଜୁଡ଼ି ଯାଇଥିବା ଅତୀତକୁ ସଜାଡ଼ିପାରେ। ଏହାର ଭିତ୍ତିଭୂମି ଉପରେ ହିଁ ଭବିଷ୍ୟତ ପର୍ଯ୍ୟବେସିତ। ବର୍ତ୍ତମାନର ଭିତ୍ତି ଯଦି ଦୁର୍ବଳ, ତେବେ ଭବିଷ୍ୟତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ବର୍ତ୍ତମାନ ଆମେ ସମ୍ମୁଖରେ ବିଦ୍ୟମାନ, ଆମ ସକଳ କର୍ମ ବର୍ତ୍ତମାନ ଉପରେ ଆଧାରିତ, ତେଣୁ ବର୍ତ୍ତମାନକୁ ଠିକଣା କଲେ ଏହା ଜୀବନକୁ ଏକ ନିର୍ଣ୍ଣାୟକ ସ୍ଥିତିକୁ ନେଇଯିବା ପାଇଁ ସମର୍ଥ ହୋଇଥାଏ। ସମୟର

କଥା ତାହା ଆଜି କର, ଯାହା ଆଜି କରିବା କଥା ତାହା ଏହି କ୍ଷଣି କର। ପଲକ ମାତ୍ର କି ଶ୍ୱାସ ବନ୍ଦ ହୋଇପାରେ ତେବେ ସେତେବେଳେ ଆଉ କ'ଣ କରିପାରିବ? ତେଣୁ ବର୍ତ୍ତମାନ ସମୟର ସଦୁପଯୋଗ କରିବା ଉଚିତ। ଜୀବନରେ ମନୁଷ୍ୟ ଯେତିକି ଶ୍ୱାସ ପ୍ରଶ୍ୱାସ ନେବା କଥା ତାହା ପୂର୍ବ ନିର୍ଦ୍ଧାରିତ। ସେତିକି ଶ୍ୱାସ ପ୍ରଶ୍ୱାସରୁ କମ୍ ଥିଲାବେଳେ ମୃତ୍ୟୁ ଆସିପାରିବ ନାହିଁ, ବା ନିର୍ଦ୍ଦିଷ୍ଟ ଶ୍ୱାସରୁ ଅଧିକ ନେବା ପାଇଁ ଶରୀର ବଞ୍ଚି ରହିପାରିବ ନାହିଁ। ଜନ୍ମ ମୃତ୍ୟୁ ତ ବିଧି ନିର୍ଦ୍ଦିଷ୍ଟ, ହଁ ପରମାୟୁ କିନ୍ତୁ କମିପାରେ ବା ବଢ଼ିପାରେ, ତାହା ମନୁଷ୍ୟର ଦୁଷ୍କର୍ମ ଓ ସତ୍କର୍ମ ଉପରେ ନିର୍ଭରଶୀଳ। ଯେପରି ଅତ୍ୟଧିକ ଭୋଗବିଳାସରେ ମାତି ରୋଗଗ୍ରସ୍ତ ହେତୁ, ଅତ୍ୟଧିକ ଧନ ବଢ଼ାଇବା ପାଇଁ ମନ ଅଶାନ୍ତ ହେତୁ ଶ୍ୱାସ ପ୍ରଶ୍ୱାସର ଗତି ପ୍ରଖର ହୋଇଯାଏ। ରାଗ, ଦ୍ୱେଷ, ଘୃଣା, କ୍ରୋଧ, ଦୁଶ୍ଚିନ୍ତା, ଜରା, ବ୍ୟାଧି ହେତୁ ଅଶାନ୍ତ ମନରେ ଆମେ କମ୍ ସମୟରେ ଅଧିକ ଶ୍ୱାସ ପ୍ରଶ୍ୱାସ ନେଇଥାଉ। ତେଣୁ ନିର୍ଦ୍ଦିଷ୍ଟ ଶ୍ୱାସ ପ୍ରଶ୍ୱାସ ସଂଖ୍ୟା ପ୍ରାପ୍ତ ହେବା କ୍ଷଣି ଅକାଳ ମୃତ୍ୟୁ ମୁଖରେ ପଡ଼ିଥାଉ। ଅତୀତ, ବର୍ତ୍ତମାନ, ଭବିଷ୍ୟତ ମଧ୍ୟରୁ ବର୍ତ୍ତମାନ ହିଁ ଆମ ହାତରେ। ତେଣୁ ବର୍ତ୍ତମାନର ପ୍ରକୃଷ୍ଟ ଉପଯୋଗ କରିବା ଉଚିତ। କୌଣସି ଅଶୁଭ ବାସନମା କାର୍ଯ୍ୟକୁ ଯଥାସାଧ୍ୟ ଏଡ଼େଇ ଯିବା ବା ବିଳମ୍ବିତ କରିଦେବା ଉଚିତ, କାରଣ ପରମୁହୂର୍ତ୍ତରେ ମନ ପରିବର୍ତ୍ତନ ହୋଇ ଦ୍ୱିତୀୟବାର ମନ୍ଦ କାର୍ଯ୍ୟ କରିବା ପାଇଁ ବିବେକ ବାଧା ଦେଇପାରେ ଏବଂ ତଦ୍ୱାରା ସେଥିରୁ ରକ୍ଷା ମିଳିପାରେ। କିନ୍ତୁ ଶୁଭ ସଂକଳ୍ପ ବା ସତ୍କାର୍ଯ୍ୟକୁ ଯଥାସାଧ୍ୟ ତତ୍କ୍ଷଣାତ୍ କରିବା ଉଚିତ, ଯେପରି ପରବର୍ତ୍ତୀ ସମୟରେ ମନ ପରିବର୍ତ୍ତନ ହୋଇ ସେଥିରୁ ବିରତ ହେବା ପାଇଁ ଅବସର ନ ମିଳେ।

ଧର୍ମରାଜ ଯୁଧିଷ୍ଠିରଙ୍କ ରାଜସଭା ଚାଲିଥାଏ। ଜଣେ ବ୍ରାହ୍ମଣ ସେତିକିବେଳେ ଭିକ୍ଷା ପାଇଁ ଆସି ରାଜପ୍ରାସାଦ ଦ୍ୱାର ଦେଶରେ ପହଞ୍ଚିଲେ। ଯୁଧିଷ୍ଠିର ଭୀମଙ୍କଠାରୁ ଏ କଥା ଶୁଣି ଆଦେଶ ଦେଲେ, ଯାଅ କରିଦିଅ। ସେ ବ୍ରାହ୍ମଣଙ୍କୁ ସେ କାଲି ଆସି ମନ ମୁତାବକ ଭିକ୍ଷା ନେଇଯିବେ, ବର୍ତ୍ତମାନ ମୁଁ ରାଜକାର୍ଯ୍ୟରେ ବ୍ୟସ୍ତ। ଭୀମ ଫେରିଯାଇ ବ୍ରାହ୍ମଣଙ୍କୁ ସେପରି କହିବା ପରିବର୍ତ୍ତେ ଶଙ୍ଖନାଦ କଲେ। ସଭାସଦ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ଯୁଧିଷ୍ଠିର ରାଜକାର୍ଯ୍ୟ ଛାଡ଼ିଦେଇ ଭୀମଙ୍କୁ ଯାଇ ଶଙ୍ଖନାଦର କାରଣ ପଚାରିଲେ। ଭୀମ କହିଲେ, ମୁଁ ଏଥିପାଇଁ ଖୁସିରେ ଶଙ୍ଖନାଦ କରୁଛି ଯେ ମୋର ଜ୍ୟେଷ୍ଠ ଭ୍ରାତା ଆଜି କାଳକୁ ମଧ୍ୟ ଜିତିଗଲେ, ତେଣୁ ସେ କାଲି ଭିକ୍ଷା ଦେବା ପାଇଁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ଯୁଧିଷ୍ଠିର ନିଜର ଭୁଲ ବୁଝିପାରି ତତ୍କ୍ଷଣାତ୍ ସେହି ବ୍ରାହ୍ମଣଙ୍କୁ ଡକାଇ ଭିକ୍ଷା ଦେଲେ। କାଳକୁ କେହି ଜିଣିପାରିବେ ନାହିଁ, କେବଳ ପରମେଶ୍ୱରଙ୍କ ବ୍ୟତୀତ, କାରଣ ସେ କାଳର ମଧ୍ୟ କାଳ, ମହାକାଳ। ଶ୍ରୀ ରାମଚରିତ ମାନସରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ପ୍ରସଙ୍ଗ କ୍ରମେ ଏହି କଥା ଦେଖିବାକୁ ମିଳିଥିଲା। ଶ୍ରୀରାମଙ୍କ ଜନ୍ମୋତ୍ସବ ଦେଖି ସୂର୍ଯ୍ୟ ତାଙ୍କର ରଥ ସହିତ ସେହିଠାରେ ଅଟକିଗଲେ। ମାସେ ବିତିଗଲା, ଅଥଚ ଅଯୋଧ୍ୟାବାସୀ ଜାଣିପାରିଲେ ନାହିଁ, ଗୋଟିଏ ଦିନ ବିତିଲା। ସୁଖର ଦିନ ଶୀଘ୍ର ସରିଯାଏ। ସମୟଚକ୍ରର ଏହି ବ୍ୟତିକ୍ରମ କେବଳ ପରମେଶ୍ୱରଙ୍କ ଇଚ୍ଛାରେ ହୋଇପାରେ। ଜ୍ଞାନୀ ଭକ୍ତଙ୍କ ପାଇଁ ସର୍ବଦା ବର୍ତ୍ତମାନ ସମୟ ହିଁ ସର୍ବସ୍ୱ, ସେଥିପାଇଁ ଅତୀତ ଓ ଭବିଷ୍ୟତର ଖବର ତାଙ୍କୁ ଜଣାପଡ଼ିଯାଇଥାଏ। ତାଙ୍କର ବୁଦ୍ଧି କଦାପି ବିଚଳିତ ହୁଏ ନାହିଁ, ଅନ୍ତଃକରଣ ଶାନ୍ତ ଥାଏ, ତେଣୁ ଘଟିଯାଇଥିବା ଘଟଣା ସେମାନଙ୍କ ଜଣାପଡ଼ିଯାଏ। ସେହି କାରଣରୁ 100 ବର୍ଷ ପୂର୍ବରୁ ରାମାୟଣ ରଚନା କରିଦେଇଥିଲେ। ବର୍ତ୍ତମାନ ନେଇଯିବା ଏକ ସଙ୍ଗୀତମୟ ବିରତି, ଆଗକୁ ସମୟକୁ ନେଇ ଆହୁରି ଜାଣିବା।

ସମୟର ତୃତୀୟ ଦିନ ହେଉଛି ଭବିଷ୍ୟତ। ଏହା ଅଦୃଷ୍ଟ ହେଲେ ମଧ୍ୟ ବର୍ତ୍ତମାନର କାର୍ଯ୍ୟପ୍ରଣାଳୀ ଉପରେ ଆଧାରିତ। ଖାଲି ରଙ୍ଗୀନ ସ୍ୱପ୍ନ ଭିତରେ କାହାରି ଭବିଷ୍ୟତ ନିର୍ମିତ ହୋଇଯାଏ ନାହିଁ। ଏ ଜଗତରେ ଯେଉଁମାନେ ମହାପୁରୁଷ ପଦବାଚ୍ୟ ବୈଜ୍ଞାନିକ କବି ଭାବୁକ ଦାର୍ଶନିକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି ସେମାନେ ସମସ୍ତେ ସମୟର ସଦୁପଯୋଗ କରିଥିବାରୁ କାଳଜୟୀ ହୋଇପାରିଛନ୍ତି। ତେଣୁ ସତ୍ଚେଷ୍ଟା ସତ୍କର୍ମ ସଦାଚାର ଇତ୍ୟାଦିର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଅସତ୍କର୍ମ ଅସଦାଚାରର ଭବିଷ୍ୟତ ଅନ୍ଧକାର ଛନ୍ନ। ସେଥିପାଇଁ କୁହାଯାଇଛି, ସନ୍ଥର ଗୋଟିଏ ଅତୀତ ଅଛି, ପାପୀର ଗୋଟିଏ ଭବିଷ୍ୟତ ଅଛି। ସମୟ ହେଲେ କାର୍ଯ୍ୟସିଦ୍ଧି ହୁଏ, ତେଣୁ କର୍ମ କରି ଯଥାସାଧ୍ୟ ଧୈର୍ଯ୍ୟ ରଖିବା ଦରକାର। ସନ୍ଥ କବିର କହିଛନ୍ତି, ମାଳି ଶହ ଶହ ମାଠିଆ ପାଣି ଗଛରେ ଦେଲେ ମଧ୍ୟ ଋତୁ ଆସିଲେ ହିଁ ଫଳ ଧରେ, ଧୈର୍ଯ୍ୟ ରଖିଲେ ସମୟକ୍ରମେ କାର୍ଯ୍ୟସିଦ୍ଧି ହୁଏ। ସମୟ ତା'ର ଭବିଷ୍ୟତ ଗର୍ଭକୁ ମଧ୍ୟ ଦେଖିପାରେ, ତେଣୁ ଭବିଷ୍ୟତର କୌଣସି ବଡ଼ ଅଘଟଣ ଘଟିବାର ଥିଲେ ତାହା ତା ପୂର୍ବରୁ ନୀରବ ଶାନ୍ତ ହୋଇଯାଏ। ଯୁଦ୍ଧ, ବିଭୀଷିକା, ମରୁଡ଼ି ଇତ୍ୟାଦି ସମୟର ହିଁ ନିରବତାରୁ ପୂର୍ବାନୁମାନ କରାଯାଇପାରେ। ସମୟ ବଡ଼ ବଳବାନ। ଶ୍ରୀମଦ୍ ଭାଗବତ ଗୀତା ଏବଂ ଶ୍ରୀ ରାମଚରିତ ମାନସରେ କୁହାଯାଇଛି, ଏହି ଜଗତରେ କାହାକୁ ବା କାଳ କବଳିତ କରିନପାରେ। ଦୁଃସମୟ ଆସିଲେ ବୁଦ୍ଧିମାନ ଲୋକର ମଧ୍ୟ ବିପରୀତ ବୁଦ୍ଧି ହୋଇଯାଏ। ତେବେ ଏ ଦୁଃସମୟରେ ବା ଦୁର୍ଦ୍ଦିନରେ ଧୈର୍ଯ୍ୟ ଧରି ପ୍ରଭୁଙ୍କର ନାମସ୍ମରଣ କରୁଥିଲେ କାଳକ୍ରମେ ଦୁର୍ଦ୍ଦିନ ବିତିଯାଇଥାଏ। ଦୁଃଖରେ କାହାରି ଆସକ୍ତି ବଢ଼େ ନାହିଁ, ମମତା ବଢ଼େ ନାହିଁ, କେବଳ ସୁଖବେଳେ ମିତ୍ରମାନଙ୍କ ସହିତ ସ୍ନେହୀମାନଙ୍କ ଗହଣରେ ମମତା ଓ ଆସକ୍ତି ଜାତ ହୁଏ। ମିତ୍ରମାନେ ଆମର ସମୟ ନଷ୍ଟ କରନ୍ତି, ସୁଖ ଆମର ସମୟ ବରବାଦ କରେ, ବନ୍ଧୁତା ଓ ସୁଖଭୋଗ ଆମକୁ ବିଫଳିତ କରି ରଖନ୍ତି। ତେଣୁ ଜୀବନରେ ଯାହା କରିବା କଥା ତାହା ବାକି ରହିଯାଏ, ଯାହା ନ କରିବା କଥା ତାହା କରି କରି ଜୀବନ ବିତିଯାଏ।

ସୁଖରେ ବୁଡ଼ି ରହିବା, ମିତ୍ରମାନଙ୍କ ଗହଣରେ ଥାଇ ମଧ୍ୟ ଆମେ ଈଶ୍ୱରଙ୍କ ସହ ରହୁ, ଏପରି ଏକ ଆତ୍ମଦୃଷ୍ଟି ଥିଲେ ଯାଇ ସମୟର ବରବାଦ ହୋଇନଥାଏ। ନେଇଯିବା ଏକ ସଙ୍ଗୀତମୟ ବିରତି।

ସମୟ ସଂସାରର ସବୁ ବସ୍ତୁଠାରୁ ମୂଲ୍ୟବାନ, କିନ୍ତୁ ସତ୍ସଙ୍ଗ ସମୟ ସତ୍ସଙ୍ଗଠାରୁ ଆହୁରି ମୂଲ୍ୟବାନ। ଗୋସ୍ୱାମୀ ତୁଳସୀଦାସ କହିଛନ୍ତି, ସ୍ୱର୍ଗ ଅପବର୍ଗ ସୁଖଠାରୁ ମଧ୍ୟ ସତ୍ସଙ୍ଗର ଲବମାତ୍ର ସୁଖ ଭାରି। ତେଣୁ ଜୀବନ ନିର୍ବାହ ପାଇଁ ଯେତିକି କମ୍ ସମୟର ଆବଶ୍ୟକତା, ତାହା ନିଷ୍କାମ ଭାବେ ବିନିଯୋଗ କରି ଅବଶିଷ୍ଟ ସମୟ ଯଥାସାଧ୍ୟ ସାଧୁସଙ୍ଗ, ହରିନାମ ସ୍ମରଣ, ହରିଗୁଣ ଲୀଳାକୀର୍ତ୍ତନ ଏବଂ ଶ୍ରବଣ ତଥା ଆତ୍ମଜ୍ଞାନ ଲାଭ ପାଇଁ ବିତେଇବାର ହିଁ ସମୟର ସଦୁପଯୋଗ ତଥା ଦୁର୍ଲଭ ମନୁଷ୍ୟ ଜୀବନର ସାର୍ଥକତା ନିହିତ। ଦୁଃଖ ବିପଦ ପଡ଼ିଲେ ତାହାକୁ ଦୁର୍ଦିନ ବୋଲି ଗଣାଯିବା ଉଚିତ ନୁହେଁ। ଦୁଃଖ ବିପଦ ସୁଖ ସମ୍ପଦ ଏହା ସୃଷ୍ଟିର ଚକ୍ର। ବାସ୍ତବରେ ସେହି ଦିନଟି ଦୁର୍ଦିନ ଯେଉଁଦିନ ଆମେ ଶ୍ରୀହରିଙ୍କୁ ଭୁଲିଯାଉ। ହରିସ୍ମରଣ, ହରିଲୀଳା, ଗୁଣକୀର୍ତ୍ତନ, ସାଧୁସଙ୍ଗରେ ଅତିବାହିତ ହେଉଥିବା ଦିନ ହିଁ ସୁଦିନ। ସେହି ସମୟ ହିଁ ଧନ୍ୟ ଯାହା ସତ୍ସଙ୍ଗରେ ଲାଗିଥାଏ। ଗୋସ୍ୱାମୀ ତୁଳସୀଦାସ କହିଛନ୍ତି, ଦିବସ ସମସ୍ତଙ୍କ ପାଇଁ ଭଲ, ରାତ୍ରି ଚୋର ତସ୍କରଙ୍କ ପାଇଁ ଭଲ। ରାମଭକ୍ତ ପାଇଁ ଦିନରାତିର ଭିନ୍ନା ଭିନ୍ନ ନାହିଁ, ତା ପାଇଁ ଦିନରାତି ଉଭୟ ଭଲ। ସେଥିପାଇଁ ସନ୍ଥ କବିର କହିଛନ୍ତି, ନିଜ କାମ ଧନ୍ଦାରେ ତ ପାଞ୍ଚ ଗ୍ରହର ବିତିଗଲା, ଶୋଇବାରେ ତିନି ପ୍ରହର, ଏହିପରି ଆଠ ପ୍ରହର ତ ବିତିଗଲା, ସେଥିରୁ ଏକ ପ୍ରହର ଯଦି ହରିନାମ ନ ନେଇ ପାରୁଛ ତେବେ କିପରି ମୁକ୍ତି ପାଇବ? ସମୟ ବରବାଦ ନ କରି ତାର ପ୍ରକୃଷ୍ଟ ଉପଯୋଗ କରିବା ଉଚିତ। ଆତ୍ମପଦ ପ୍ରାପ୍ତି ବା ଭଗବତ ପ୍ରାପ୍ତି ପାଇଁ ସମୟର ଯଥାସାଧ୍ୟ ବିନିଯୋଗ ହିଁ ତାର ପ୍ରକୃଷ୍ଟ ଉପଯୋଗ।

ଆସନ୍ତୁ ଜାଣିନେବା ଆଜିର ପାଣିପାଗ ସମ୍ପର୍କରେ। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତଥ୍ୟ ଅନୁଯାୟୀ ଆଜି ଭବାନୀପାଟଣା ସହରର ପାଣିପାଗରେ ବିରାଟ ପରିବର୍ତ୍ତନ ଦେଖାଦେଇଛି। ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି।

ଶୁଣୁଥିଲି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା କାର୍ଯ୍ୟକ୍ରମକୁ ଏଠି ରଖିବାକୁ ସମୟର ସଙ୍କେତ। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ସେ ବିଷୟରେ ନିଜସ୍ୱ ମତାମତ ଦେବାକୁ ଭୁଲିବି ନାହିଁ। ଆମକୁ ଚିଠି ପଠାଇବାର ଠିକଣା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀ ପାଟଣା। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣ ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଏତିକି କହିବି, ଅନ୍ୟର ଅହିତ ବିଚାର କର ନାହିଁ, ଚାହ ନାହିଁ, କର ନାହିଁ, ବେକାରରେ ପତିତ ହୁଅ ନାହିଁ କି ଅନ୍ୟକୁ ପକାଅ ନାହିଁ। ନିଜ ସମୟ ଶକ୍ତିର ଉପଯୋଗ, ପରୋପକାର ଓ ଅନ୍ତରାତ୍ମା ପରମାତ୍ମାଙ୍କର ସ୍ମୃତି କରି ଭକ୍ତିର ରସ, ଶାନ୍ତିର ରସ, ଯୋଗର ରସ ଓ ପରମ ରସ, ପରମାତ୍ମାଙ୍କର ରସକୁ ପାଇ ମୁକ୍ତ ହେବା ପାଇଁ ନିଜକୁ ଉତ୍ସର୍ଗ କର। ଏଥିପାଇଁ ମନୁଷ୍ୟ ଜୀବନ ମିଳିଛି। ଆଜିର ଉପସ୍ଥାପନାରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ରହୁଛି ଆଜି ପାଇଁ, ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ନଚନିହା ଗୀତ, ଶିଳ୍ପୀ ଲିଙ୍ଗରାଜ ବିଶ୍ୱାଳ ଏବଂ ସାଥୀ। 12:30 ରହିଛି କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷର କଥା ପ୍ରଚାର କରିବୁ ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ, ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ପୂର୍ବାହ୍ନ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

0: ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗା ହର୍ଜରେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ ମଧ୍ୟାହ୍ନ 12। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ନଚନିଆ ଗୀତ। ପରିବେଷଣ କରିବେ ଲିଙ୍ଗରାଜ ବିଶ୍ୱାଳ ଏବଂ ସାଥୀ। ତା ପୂର୍ବରୁ କିଛି ବିଜ୍ଞାପନ।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଔର ଆକାଶବାଣୀ କେ ସଭି ଶ୍ରୋତାଓଁ କୋ ମେରା ବାରମ୍ବାର ପ୍ରଣାମ ଔର ଭାରତ କି ସେନା କୋ ସମର୍ପିତ ୟେ ମେରା ଗୀତ ଭାରତୀୟ ସେନା ଯୋ ତିନୋ ସେନାଓଁ କୋ ସମର୍ପିତ ହେ ହର ଦେଶବାସୀ କୋ ସମର୍ପିତ ହେ ତଥା ଭାରତ କେ ହର ସୈନିକ କୋ ସମର୍ପିତ ହେ ପ୍ୟାରାମିଲିଟ୍ରୀ କେ ଅର୍ଦ୍ଧସୈନିକ ବଲୋଁ କେ ହର ସୈନିକ କୋ ସମର୍ପିତ ହେ ରକ୍ଷା ମନ୍ତ୍ରାଳୟ ସେ ଲେକର ଦେଶ କେ ଏକ ଏକ ନାଗରିକ କୋ ୟେ ଗୀତ ସମର୍ପିତ ହେ ହମାରେ ଦେଶ କି ଭାବନାଓଁ କେ ଅନୁରୂପ ହମାରୀ ଭାରତ କି ସେନାଓଁ କେ ଗୌରବ କା ଗାନ ଔର ସ୍ତୁତି ହି ୟେ ଗୀତ ହେ ରଗ ରଗ ମେ ଜୋଶ ଭର ଦେନେ ଵାଲା ୟେ ଗୀତ ହମାରେ ହର ଭାରତୀୟ କୋ ସମର୍ପିତ କରତା ହୁଁ। ମୈଁ ହୁଁ ଆପକା କୈଳାଶ ଖେର।

ଶୁଣୁଥିଲେ ଲୋକଗୀତ କ୍ରମରେ ନାଚନିଆ ଗୀତ ପରିବେଷଣ କରୁଥିଲେ ଲିଙ୍ଗରାଜ ବିଶ୍ୱାଳ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ, ମଞ୍ଜୁଳ ମଧ୍ୟାହ୍ନ ଆଜି ପାଇଁ ଏତିକି। ଆକାଶବାଣୀ କଟକ ପ୍ରଚାର କରୁଛୁ ଏକ ଭାରତ ଶ୍ରେଷ୍ଠ ଭାରତ। ପ୍ରଯୋଜନା ପ୍ରଜ୍ଞା ପାରମିତା ସାହୁ, ଉପସ୍ଥାପନରେ ଶୀତଲ ମିଶ୍ରା।

ଇତିହାସର ପୃଷ୍ଠା ଓଲଟେଇଲେ ଆମେ ଏମିତି ଏକ ଅଧ୍ୟାୟ ଦେଖିବାକୁ ପାଉ ଯେଉଁଠି ଭାରତର ମାଟି ଉପରେ ବିଦେଶୀ ଶାସନର ଛାୟା ଧୀରେ ଧୀରେ ଘନୀଭୂତ ହୋଇଥିଲା। ଇଂରେଜମାନେ କେବଳ ଭାରତର ସମ୍ପତ୍ତି ଉପରେ ନିଜର ଅଧିକାର ସ୍ଥାପନ କରିନଥିଲେ, ନିଜ ଶାସନକୁ ଦୀର୍ଘ କରିବା ନିମନ୍ତେ ଭାରତର ସାମାଜିକ ଓ ରାଜନୈତିକ ଭିନ୍ନତାକୁ ମଧ୍ୟ ନିଜ ସ୍ୱାର୍ଥରେ ବ୍ୟବହାର କରିଥିଲେ। ସେତେବେଳେ ଭାରତର ଏକତାର ମାଟିରେ ପଡ଼ିଥିଲା ବିଭାଜନର ବୀଜ। କିନ୍ତୁ ଯେଉଁମାନେ ଭାବିଥିଲେ ଭିନ୍ନତାରେ ଏହି ମହାନ ଦେଶକୁ ଦୁର୍ବଳ କରିହେବ, ସେହି ଭିନ୍ନତା ମଧ୍ୟରୁ ହିଁ ସ୍ୱାଧୀନତାର ଆକାଂକ୍ଷା ଆହୁରି ତୀବ୍ର ହୋଇଉଠିଲା।

କୋଣ ଅନୁକୋଣରୁ ତେଜିଲେ ସଂଗ୍ରାମୀ, ଭାରତ ମା'ର ଯୋଗ୍ୟ ସନ୍ତାନମାନେ କରିଲେ ପଣ। ସହଜରେ ନୁହେଁ, ବହୁ ପରିଶ୍ରମର ଫଳ ହେଉଛି ଏହି ସ୍ୱାଧୀନତା। ପରାଧୀନତାର ଶିକୁଳିରୁ ମୁକୁଳି ସ୍ୱାଧୀନତାର ଆକାଶରେ ଉଡ଼ିବା ସ୍ୱପ୍ନ ଥିଲା ସତ, କିନ୍ତୁ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନତାର ସେହି ସ୍ୱପ୍ନକୁ କରିଥିଲେ ସତ। ଦୀର୍ଘ 200 ବର୍ଷ ଧରି ଇଂରେଜମାନେ ଭାରତରେ ଚଳାଇଥିଲେ ଶାସନ, ଯେଉଁ କଠୋର ଶାସନ ନିୟମ ଭାଙ୍ଗିବାକୁ ଭାରତବାସୀଙ୍କର ଚାଲିଥିଲା ଆପ୍ରାଣ ଉଦ୍ୟମ। ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବା ନିମନ୍ତେ ଦେଶର ପ୍ରତିଟି କୋଣ ଅନୁକୋଣରୁ ସ୍ୱର ତୀବ୍ର ହୋଇଥିଲା। ତେବେ ଏହି ସଂଗ୍ରାମରେ ମହାରାଷ୍ଟ୍ରର ଭୂମିକା ଥିଲା ଅନ୍ୟତମ।

0: ମହାରାଷ୍ଟ୍ର ନାଁଟି ଶୁଣିଲା ମାତ୍ରେ ମନେ ପଡ଼େ ସହ୍ୟାଦ୍ରିର ଦୁର୍ଗମ ପାହାଡ଼, ସମୁଦ୍ରର ଲୁଣିଆ ପବନ ଆଉ ଇତିହାସର ସେହି ଅଧ୍ୟାୟ ଯେଉଁଠି ସ୍ୱାଭିମାନ ଓ ସ୍ୱରାଜର ସ୍ୱପ୍ନ ନୂଆ ଅର୍ଥ ପାଇଥିଲା। ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ସହିତ ମହାରାଷ୍ଟ୍ରର ଇତିହାସ ଅବିଚ୍ଛିନ୍ନ ଭାବେ ଜଡ଼ିତ। ସ୍ୱରାଜ, ସାହସ ଓ ଲୋକ କଲ୍ୟାଣର ଚିନ୍ତାଧାରା ତାଙ୍କ ଇତିହାସର ଏକ ବଡ଼ ଅଂଶ। ଆଧୁନିକ ଭାରତ ଗଢ଼ିବାର ଯାତ୍ରାରେ ମଧ୍ୟ ମହାରାଷ୍ଟ୍ରର ଅବଦାନ ଖୁବ୍ ଗଭୀର। ସାମାଜିକ ସଂସ୍କାର, ଶିକ୍ଷା, ନାରୀ ଅଧିକାର ବିଷୟରେ ଅନେକ ସ୍ୱର ଏହି ମାଟିରୁ ତୀବ୍ର ହୋଇ ଉଠିଛି। ଏଠିକାର ଲୋକଗୀତ, ଲୋକ ସଂସ୍କୃତି, ପରମ୍ପରା ସବୁ ନିଆରା। ତେବେ ଏହି ବିଷୟରେ ଅଧିକ ଶୁଣିବା ଆଜିର ଆଲୋଚନାରେ। ଆଜିର ଆଲୋଚନାର ବିଷୟ ରହିଛି ଭାରତର ସ୍ୱାଧୀନତା ଆନ୍ଦୋଳନରେ ମହାରାଷ୍ଟ୍ରର ଭୂମିକା, ଯାହାକୁ ଆଲୋଚନା କରିଛନ୍ତି ଡକ୍ଟର ପ୍ରଶାନ୍ତ କୁମାର ପ୍ରଧାନ।
1: ମହାରାଷ୍ଟ୍ର ହେଉଛି ବୀର ମରାଠାମାନଙ୍କର ପ୍ରଦେଶ।

ସପ୍ତଦଶ ଶତାବ୍ଦୀରେ ଛତ୍ରପତି ଶିବାଜୀ ଧର୍ମାନ୍ଧ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୁଦ୍ଧରେ ଏକ ସ୍ୱାଧୀନତା ସଂଗ୍ରାମ ଆରମ୍ଭ କରି ସ୍ୱରାଜ୍ୟ ସ୍ଥାପନ କରିଥିଲେ। ଜ୍ଞାନେଶ୍ୱର, ଏକନାଥ, ତୁକାରାମ, ନାମଦେବ ଓ ସମର୍ଥ ରାମଦାସଙ୍କ ପରି ପ୍ରଖ୍ୟାତ ଭକ୍ତି ସନ୍ଥମାନଙ୍କର ଭୂମି ହେଉଛି ମହାରାଷ୍ଟ୍ର। ମଧ୍ୟଯୁଗରେ ଏ ସନ୍ଥମାନେ ଆରମ୍ଭ କରିଥିଲେ ମହାରାଷ୍ଟ୍ର ଧର୍ମ ନାମରେ ଏକ ସାଂସ୍କୃତିକ ଜନ ଆନ୍ଦୋଳନ। ଏହାର ରାଜନୈତିକ ସଫଳତା ବିରାଟ ମରାଠା ରାଷ୍ଟ୍ରସଂଘ ବା ମରାଠା କନଫେଡେରାସି ପ୍ରତିଷ୍ଠାରେ ସମ୍ଭବ ହୋଇଥିଲା ଅଷ୍ଟାଦଶ ଶତାବ୍ଦୀରେ ବୀର ମରାଠା ସର୍ଦ୍ଦାରମାନଙ୍କ ଦ୍ୱାରା। ବିଦେଶୀ ଶାସନ ଓ ଶୋଷଣ ବିରୁଦ୍ଧରେ ଭାରତୀୟମାନଙ୍କର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୁଏ 1857 ମସିହାର ମହାନ ବିପ୍ଳବରୁ। ମରାଠା ବୀର ନାନା ସାହେବ ପେଶୱା, ତାତ୍ୟା ଟୋପେ ଓ ବୀରାଙ୍ଗନା ଲକ୍ଷ୍ମୀବାଈ ଏହାର ନେତୃତ୍ୱ ନେଇଥିଲେ ଓ ବ୍ରିଟିଶ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେବାରେ ସକ୍ଷମ ହୋଇଥିଲେ। ସତାରା, କୋହ୍ଲାପୁର, ବେଲଗାଓଁ ଆଦି ଅଞ୍ଚଳରେ ମଧ୍ୟ ଏ ସଂଗ୍ରାମ ତୀବ୍ର ରୂପ ଧାରଣ କରିଥିଲା। ମରାଠାମାନଙ୍କର ଅପୂର୍ବ ବଳିଦାନ ପରବର୍ତ୍ତୀ ସ୍ୱାଧୀନତା ସଂଗ୍ରାମର ଭୂମି ପ୍ରସ୍ତୁତ କରିଥିଲା। ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ବ ଆରମ୍ଭ ହୁଏ ଜାତୀୟ କଂଗ୍ରେସର ଗଠନରୁ। 1885 ମସିହା ଡିସେମ୍ବର 28 ତାରିଖ ଦିନ ବମ୍ବେର ଗୋକୁଲ ଦାସ ତେଜପାଲ ସଂସ୍କୃତ ମହାବିଦ୍ୟାଳୟର ପରିସରରେ ଏହାର ଜନ୍ମ ହୋଇଥିଲା। ଏହା ଥିଲା ପ୍ରଥମ ସର୍ବଭାରତୀୟ ସଂଗଠନ। ପ୍ରାରମ୍ଭିକ ସ୍ତରରେ ଯେଉଁମାନେ କଂଗ୍ରେସର ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ମଧ୍ୟ ବହୁ ଜନନାୟକ ଥିଲେ। ସେମାନେ ହେଲେ ମହାଦେବ ଗୋବିନ୍ଦ ରାନାଡ଼େ, ଗୋପାଳକୃଷ୍ଣ ଗୋଖଲେ, ବାଲ ଗଙ୍ଗାଧର ତିଲକ ଆଦି। ରାନାଡ଼େ ଜଣେ ପ୍ରସିଦ୍ଧ ବିଦ୍ୱାନ ଓ ସମାଜ ସଂସ୍କାରକ ଥିଲେ। ପୁନା ସାର୍ବଜନୀକ ସଭା, ପ୍ରାର୍ଥନା ସମାଜ ଆଦିର ସେ ଥିଲେ ଅନ୍ୟତମ ସଂସ୍ଥାପକ। ଏସବୁ ସଂଗଠନ ଭାରତବର୍ଷରେ ଏକ ସାଂସ୍କୃତିକ ନବଜାଗରଣ ସୃଷ୍ଟି କରିଥିଲା। ଗୋଖଲେ ସର୍ଭାଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟିର ସ୍ଥାପନା କରିଥିଲେ। ସେ ଜଣେ ନରମପନ୍ଥୀ ଜାତୀୟତାବାଦୀ ଥିଲାବେଳେ ଲୋକମାନ୍ୟ ବାଲ ଗଙ୍ଗାଧର ଥିଲେ ଜଣେ ଚରମପନ୍ଥୀ ଦେଶପ୍ରେମୀ। ତିଲକଙ୍କ ପ୍ରସିଦ୍ଧ ଉକ୍ତି "ସ୍ୱାଧୀନତା ମୋର ଜନ୍ମସିଦ୍ଧ ଅଧିକାର" ସଂଗ୍ରାମୀମାନଙ୍କୁ ବହୁ ଭାବରେ ଉତ୍ସାହିତ କରିଥିଲା। ଉଭୟ ଅକ୍ଳାନ୍ତ ପରିଶ୍ରମ ଓ ଚରମ ତ୍ୟାଗ କରି କଂଗ୍ରେସକୁ ପରବର୍ତ୍ତୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରିଥିଲେ। ମହାରାଷ୍ଟ୍ରରେ ହୋମ୍ ରୁଲ୍ ଆନ୍ଦୋଳନ ଚଳାଇ ରଖିଥିଲେ ତିଲକ 1916ରୁ 1918 ମସିହା ପର୍ଯ୍ୟନ୍ତ। ତାଙ୍କୁ ଫାଦର୍ ଅଫ୍ ଇଣ୍ଡିଆନ୍ ଅନ୍ରେଷ୍ଟ କୁହାଯାଏ। ମହାତ୍ମା ଗାନ୍ଧୀ ତାଙ୍କୁ ଆଧୁନିକ ଭାରତର ନିର୍ମାତା ବା ମେକର୍ ଅଫ୍ ମଡର୍ଣ୍ଣ ଇଣ୍ଡିଆ ବୋଲି କହୁଥିଲେ। ଗୋଖଲେଙ୍କ ସବୁଠାରୁ ବଡ଼ ଅବଦାନ ହେଉଛି ଯେ ସେ ଦକ୍ଷିଣ ଆଫ୍ରିକାରେ ସଂଗ୍ରାମ କରୁଥିବା ଗାନ୍ଧୀଙ୍କୁ ଭାରତକୁ ଆମନ୍ତ୍ରଣ କରିଥିଲେ। ତାଙ୍କରି ଉପଦେଶକୁ ମାନି ଗାନ୍ଧୀ ଭାରତରେ ତାଙ୍କର ସଂଗ୍ରାମୀ ଜୀବନ ଆରମ୍ଭ କରିଥିଲେ ଓ ସ୍ୱାଧୀନତା ଆନ୍ଦୋଳନକୁ ଚୂଡ଼ାନ୍ତ ରୂପ ଦେଇଥିଲେ। 1920ରୁ 1947 ମସିହା ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଏହି ସମୟକୁ ଗାନ୍ଧୀ ଯୁଗ କୁହାଯାଏ। ମହାରାଷ୍ଟ୍ର ମଧ୍ୟ ନିଜର ସମସ୍ତ ଶକ୍ତି ଦେଇ ଗାନ୍ଧୀଙ୍କ ଆନ୍ଦୋଳନକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ପ୍ରସିଦ୍ଧ ସ୍ୱାଧୀନତା ସଂଗ୍ରାମୀ ବିନୋବା ଭାବେ, କିଶୋରଲାଲ ମସ୍ରୁୱାଲା, ସଦାଶିବ କାନୋଜୀ ପାତିଲ, ବସନ୍ତ ଦାଦା ପାତିଲ ଓ ଅଚ୍ୟୁତ ପଟବର୍ଦ୍ଧନଙ୍କ ପରି ସମାଜବାଦୀ ମହାରାଷ୍ଟ୍ରର ସନ୍ତାନ ହେଲେ ମଧ୍ୟ ଏମାନେ ସମଗ୍ର ଭାରତବର୍ଷକୁ ନେତୃତ୍ୱ ଦେଇଥିଲେ। 1920 ମସିହାରେ କଂଗ୍ରେସର ନାଗପୁର ଅଧିବେଶନରେ ଅସହଯୋଗ ଆନ୍ଦୋଳନର ଜନ୍ମ ହୋଇଥିଲା। ଗାନ୍ଧୀଙ୍କ ଏ ଅନନ୍ୟ ଆନ୍ଦୋଳନକୁ ସମର୍ଥନ କରି ଶହ ଶହ ଯୁବକ, ଛାତ୍ର, ଗ୍ରାମୀଣ କୃଷକ ଏଥିରେ ଯୋଗ ଦେଇଥିଲେ। ସ୍କୁଲ, କଲେଜ, କୋର୍ଟ ଓ ବିଦେଶୀ ଦ୍ରବ୍ୟ ବର୍ଜନ କରାଯାଇଥିଲା। ସରକାରୀ ଶିକ୍ଷା ଛାଡ଼ୁଥିବା ଛାତ୍ରମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିଲା ପ୍ରସିଦ୍ଧ ଜାତୀୟ ଅନୁଷ୍ଠାନ ତିଳକ ମହାରାଷ୍ଟ୍ର ବିଦ୍ୟାପୀଠ। ଗଠନ କରାଯାଇଥିଲା ତିଲକ ସ୍ୱରାଜ ଫଣ୍ଡ। ଗଠନମୂଳକ କାର୍ଯ୍ୟକ୍ରମ ଜରିଆରେ ଭାରତୀୟଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ କରାଯାଇଥିଲା। 1930ରୁ 1934 ମସିହା ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ବ୍ୟାପକ ହୋଇଥିଲା ପ୍ରସିଦ୍ଧ ଲବଣ ସତ୍ୟାଗ୍ରହ ବା ଆଇନ ଅମାନ୍ୟ ଆନ୍ଦୋଳନ। ଯେତେବେଳେ 1930 ମାର୍ଚ୍ଚ 12 ତାରିଖ ଦିନ ମହାତ୍ମା ସାବରମତୀରୁ ଦାଣ୍ଡିଯାତ୍ରା ଆରମ୍ଭ କଲେ, ପଡ଼ୋଶୀ ମହାରାଷ୍ଟ୍ରରେ ବି ବିଭିନ୍ନ ସ୍ଥାନରେ ପଦଯାତ୍ରାମାନ ବାହାରିଥିଲା। ମହାରାଷ୍ଟ୍ରର ସମୁଦ୍ରକୂଳର ଗ୍ରାମମାନଙ୍କରୁ ହଜାର ହଜାର ସାଧାରଣ ମଣିଷ ଲୁଣ ମାରିଥିଲେ ଓ ପୋଲିସର ଅକଥନୀୟ ଅତ୍ୟାଚାରକୁ ସାମ୍ନା କରିଥିଲେ। ସତାରା, ଜଲଗାଓଁ, ଅହମ୍ମଦନଗର, ଥାନେ, ପୁନେ, ରାୟଗଡ଼ା ଆଦି ସ୍ଥାନରେ ଲୋକମାନେ ବିଭିନ୍ନ ସରକାରୀ ଆଇନ ଭାଙ୍ଗିଥିଲେ। ମହାରାଷ୍ଟ୍ରର

ବିଭିନ୍ନ ସ୍ଥାନରୁ ବମ୍ବେ ଅଭିମୁଖେ ପଦଯାତ୍ରାମାନ ସଂଗଠିତ ହୋଇଥିଲା। ବମ୍ବେ ନଗରୀ ଏହି ଆନ୍ଦୋଳନର ପ୍ରାଣକେନ୍ଦ୍ର ପାଲଟି ଯାଇଥିଲା। ଶଙ୍କର ରାଓ ଦେଓ, ସଦାଶିବ କାନୋଜୀ ପାତିଲ, ଯମୁନାଲାଲ ବଜାଜ, ଖୁର୍ସିଦ ନରିମାନ ଆଦି ବ୍ୟକ୍ତିମାନେ ଏ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ବମ୍ବେର ଜୁହୁଠାରେ 1930 ଏପ୍ରିଲ 6 ତାରିଖ ଦିନ ହଜାର ହଜାର ସତ୍ୟାଗ୍ରହୀ ରୁଣ୍ଡ ହେଲେ। ସେମାନେ ପ୍ରାର୍ଥନା ସାରି ସମୁଦ୍ରରୁ ଲୁଣ ମାରିଲେ, ନିଜେ କସ୍ତୁରବା ପାଖରେ ଥାଇ ସତ୍ୟାଗ୍ରହୀମାନଙ୍କୁ ଉତ୍ସାହିତ କରୁଥିଲେ। 1934 ମସିହାରେ ମହାରାଷ୍ଟ୍ରର ୱାର୍ଧାର ଥିବା ସେବାଗ୍ରାମଠାରେ ଗାନ୍ଧୀ ନିଜର ନୂଆ ଆଶ୍ରମ ପ୍ରତିଷ୍ଠା କଲେ। ତାଙ୍କର ପରମ ଶିଷ୍ୟ ବିନୋବା ନିକଟସ୍ଥ ପୌନାରଠାରେ ପ୍ରତିଷ୍ଠା କଲେ ପରମଧାମ ଆଶ୍ରମ। ସେବାଗ୍ରାମ ପାଲଟି ଯାଇଥିଲା ଭାରତୀୟ ଜନ ଆନ୍ଦୋଳନର କେନ୍ଦ୍ରବିନ୍ଦୁ। ଏଠାରେ ଶହ ଶହ ସତ୍ୟାଗ୍ରହୀଙ୍କୁ ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ସ୍ୱାବଲମ୍ବୀ ହେବାର ପ୍ରଶିକ୍ଷଣ ଦିଆଗଲା। ଅଗଷ୍ଟ ବିପ୍ଳବ ବା 1942 ମସିହାର ପ୍ରସିଦ୍ଧ ଭାରତ ଛାଡ଼ ଆନ୍ଦୋଳନର ପ୍ରଥମ ଯୁଦ୍ଧ ଘୋଷ ମଧ୍ୟ ବାଜି ଉଠିଥିଲା ପୁଣି ମହାରାଷ୍ଟ୍ରରେ। ବମ୍ବେର ଗୋଆଲିଆ ପୁଷ୍କରିଣୀ ପାଖ ମୈଦାନରେ ସଭା କରି କଂଗ୍ରେସ ସଂଗଠନ ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା। ପୂର୍ବରୁ 14 ଜୁଲାଇରେ ୱାର୍ଦ୍ଧାଠାରେ କଂଗ୍ରେସ କାର୍ଯ୍ୟକାରିଣୀ ସମିତି ମହାତ୍ମାକୁ ଏକ ନୂଆ ସଂଗ୍ରାମ ଆରମ୍ଭ କରିବାକୁ ଅନୁରୋଧ କରିଥିଲା। 9 ଅଗଷ୍ଟରେ ଆରମ୍ଭ ହେଲା ପୃଥିବୀ ବିଖ୍ୟାତ ଭାରତ ଛାଡ଼ ଗଣ ଆନ୍ଦୋଳନ। ଗାନ୍ଧୀଙ୍କ କର ବା ମର ଆହ୍ୱାନ ବିଜୁଳି ବେଗରେ ସମଗ୍ର ମହାରାଷ୍ଟ୍ରରେ ବ୍ୟାପି ଯାଇଥିଲା। ୱାର୍ଦ୍ଧା ନିକଟସ୍ଥ ଅସ୍ଥି ନାମକ ସ୍ଥାନରେ ପୋଲିସର ଗୁଳିମାଡ଼ରେ ବହୁ ସତ୍ୟାଗ୍ରହୀ ଟଳି ପଡ଼ିଥିଲେ। ସତାରାଠାରେ ସତ୍ୟାଗ୍ରହୀମାନେ ସ୍ଥାପନା କରିଥିଲେ ଏକ ସମାନ୍ତରାଳ ସ୍ୱାଧୀନ ସରକାର। ଏହାର ନେତୃତ୍ୱ ନେଇଥିଲେ ନାନା ପାଟିଲ ଓ ନାଗନାଥ ନାଇକୱାଡ଼ି। କୋହ୍ଲାପୁର, ସୋଲାପୁର ଆଦି ସ୍ଥାନରେ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ସୋଲାପୁରର ଲୁଗାକଳର ଶ୍ରମିକମାନେ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁନେର ଆଗାଖାଁ ପ୍ରାସାଦରେ ଗାନ୍ଧୀ, କସ୍ତୁରବା ଓ ମହାଦେବ ଦେଶାଇଙ୍କୁ ବନ୍ଦୀ କରାଯାଇଥିଲା। ସରୋଜିନୀ ନାଇଡ଼ୁ ମଧ୍ୟ ଏଠାରେ ବନ୍ଦୀ ହୋଇଥିଲେ। ଏଠାରେ କସ୍ତୁରବା ଓ ମହାଦେବ ଦେଶାଇ ମୃତ୍ୟୁବରଣ କରିଥିଲେ। ଭାରତ ଛାଡ଼ ଆନ୍ଦୋଳନ ପରେ ମଧ୍ୟ ମହାରାଷ୍ଟ୍ରରେ ବିପ୍ଳବର ବହ୍ନୀ ପ୍ରଶମିତ ହୋଇନଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜାଦ ହିନ୍ଦ ଫୌଜର ସୈନ୍ୟମାନଙ୍କୁ ବନ୍ଦୀ କରି ଇଂରେଜ ସରକାର ସେମାନଙ୍କର ବିଚାର ଆରମ୍ଭ କରିଥିଲା। ଇଂରେଜ ସରକାରଙ୍କ ସୈନ୍ୟ ହୋଇ ବି ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିବାରୁ ସେମାନଙ୍କ ଉପରେ ବିଶ୍ୱାସଘାତକତାର ଦୋଷ ଲଦି ବିଚାର କରାଯାଇଥିଲା। ବମ୍ବେ ସମୁଦ୍ର କୂଳରେ ଥିବା ବ୍ରିଟିଶ ନୌବାହିନୀର ସୈନ୍ୟମାନେ ଏଥିରେ କ୍ଷୁବ୍ଧ ହୋଇ ଆଜାଦ ହିନ୍ଦ ସେନାର ସୈନ୍ୟମାନଙ୍କୁ ସମର୍ଥନ କରି ବିଦ୍ରୋହ କରିଥିଲେ। ଏମାନଙ୍କ ସହ ଆଲୋଚନା କରି ବହୁ କଷ୍ଟରେ ଇଂରେଜମାନେ ଏ ବିଦ୍ରୋହକୁ ଶାନ୍ତ କରିଥିଲେ। ମାତ୍ର ଏସବୁ ବିପ୍ଳବ ଯୋଗୁଁ ଇଂରେଜମାନେ ଜାଣିପାରିଥିଲେ ଯେ ଭାରତରେ ସେମାନଙ୍କର ସମୟକାଳ ସରିଆସିଛି। ମହାରାଷ୍ଟ୍ରର ଜଣେ ପ୍ରଖ୍ୟାତ ବରପୁତ୍ର ହେଉଛନ୍ତି ବୀର ଦାମୋଦର ସାଭରକର। ଦେଶ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ସେ ସଶସ୍ତ୍ର ବିପ୍ଳବରେ ବିଶ୍ୱାସୀ ଥିଲେ ଓ ହିନ୍ଦୁ ମହାସଭାର ଜଣେ ସକ୍ରିୟ ସଦସ୍ୟ ଥିଲେ। ସେ ତାଙ୍କ ଭାଇଙ୍କ ସହ ମିଶି ଗଠନ କରିଥିଲେ ଅଭିନବ ଭାରତ ସୋସାଇଟି। ବ୍ରିଟିଶ ଶାସନ ବିରୁଦ୍ଧରେ ଷଡ଼ଯନ୍ତ୍ର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଆଣ୍ଡାମାନର କୁଖ୍ୟାତ ସେଲୁଲାର ଜେଲ୍କୁ ପଠାଇ ଦିଆଯାଇଥିଲା। ଏସବୁ ଛଡ଼ା ମହାରାଷ୍ଟ୍ର ଥିଲା ସାମାଜିକ ସମତା ଓ ନ୍ୟାୟ ଆନ୍ଦୋଳନର ଅଗ୍ରଣୀ ଜନନେତା ମହାତ୍ମା ଜ୍ୟୋତିବା ଫୁଲେ ଓ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ କର୍ମଭୂମି। ଭାରତର ସ୍ୱାଧୀନତା ସଂଗ୍ରାମରେ ମହାରାଷ୍ଟ୍ରର ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିଖିତ।

ସେଥିପାଇଁ ତ ମହାରାଷ୍ଟ୍ରକୁ ବୁଝିବାର ମାନେ କେବଳ ଗୋଟିଏ ରାଜ୍ୟକୁ ନୁହେଁ, ବରଂ ଭାରତ ଇତିହାସର ଏକ ଗଭୀର ଅଧ୍ୟାୟକୁ ବୁଝିବାକୁ ହେବ। ଆମେ ଭିନ୍ନ ଭିନ୍ନ ଫୁଲ, କିନ୍ତୁ ଆମର ବଗିଚା ଗୋଟିଏ। ଆମର ଭିନ୍ନ ଭିନ୍ନ ସ୍ୱର, କିନ୍ତୁ ଆମର ସଙ୍ଗୀତ ଗୋଟିଏ। ଆମେ ଭିନ୍ନ ଭିନ୍ନ ନଦୀ, କିନ୍ତୁ ଆମର ଗନ୍ତବ୍ୟ ସମୁଦ୍ର ସେଇ ଗୋଟିଏ। ଭାରତର ଶକ୍ତି ତାର ବିଶାଳତାରେ ନୁହେଁ, ଭାରତୀୟମାନଙ୍କ ହୃଦୟର ବିଶାଳତା ହିଁ ଭାରତର ସବୁଠୁ ବଡ଼ ଶକ୍ତି। ଧର୍ମର ଭିନ୍ନତା ଆମକୁ ବିଭାଜିତ କରେ ନାହିଁ, ଭାଷାର ବିବିଧତା ଆମକୁ ଦୂରେଇ ଦିଏ ନାହିଁ, ବରଂ ଏହି ବିବିଧତା ମଧ୍ୟରେ ଯେଉଁ ଏକତାର ସୁନ୍ଦର ସୁର ବାଜେ, ତାହା ହିଁ ଭାରତର ପ୍ରକୃତ ପରିଚୟ। ଯେପରି ବିଭିନ୍ନ ରଙ୍ଗ ମିଶି ଇନ୍ଦ୍ରଧନୁକୁ ସୁନ୍ଦର କରେ, ସେହିପରି ଅନେକ ଜାତି, ଧର୍ମ, ଭାଷା ଓ ସଂସ୍କୃତି ମିଶି ଭାରତକୁ ସବୁବେଳେ ମହାନ କରୁଥାଏ। ଏ ଦେଶର ଗଳି କନ୍ଦିରେ ଭାଇଚାରାର ଏମିତି ଅନେକ ଅଲେଖା କାହାଣୀ ରହିଛି ଯାହାକୁ କେହି ଲେଖି ନାହାନ୍ତି, କେବଳ ସମୟ ହିଁ ତାର ସାକ୍ଷୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

0: near Jammu and Kashmir and Ladakh for the day. Similar weather conditions have also been forecast for Bihar, Chhattisgarh, Odisha, sub-Himalayan West Bengal, Uttarakhand and the northeastern part of India during the next 2 to 3 days. IMD has also advised fishermen not to venture into parts of East Central Arabian Sea till 24th of this month and over parts of West Central Bay of Bengal till 26th of this month. TikTok and its Chinese parent company, ByteDance, have agreed to pay $400 million to settle a U.S. Department of Justice lawsuit over the app's collection of children's data in violation of the Children's Online Privacy Protection Act. The Justice Department sued TikTok in 2024 on behalf of the Federal Trade Commission. The lawsuit alleged that TikTok allowed millions of children under 13 to create accounts without their parents' consent. In athletics, ace Indian javelin thrower Neeraj Chopra finished second at the Lausanne Diamond League with a season-best throw of 88.05 metre. In the BWF Badminton World Championships, the Indian women's doubles pair of Teresa Jolly and Gayatri Gopichand will take on top seeds Liu Shen Yu and Tang Ning of China in the semi-finals at the Indira Gandhi Indoor Stadium in New Delhi today. And that is the end of this news bulletin.
1: ଶୁଣୁଥିଲେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୃଷି ସୂଚନା କାର୍ଯ୍ୟକ୍ରମ ଚାଷର କଥା
2: ଆମର ଚାଷ ଲାଗି ଗୋଟେ ମୁଖିଆ ଜିନିଷ ହେଲା ଖତେ ତ ଆମର ଚାଷୀ ଭାଇମାନେ ଭିନ୍ନ ଭିନ୍ନ ପ୍ରକାରର ଖତ ବ୍ୟବହାର କରସନ୍ କିଏ ଗୋବର ଖତ ବ୍ୟବହାର କରସି ତ କିଏ କମ୍ପୋଷ୍ଟ ଖତ ବ୍ୟବହାର କରସି ସେନ୍ତା ଆର୍ ଗୋଟେ ଖତ ହେଲା ଜିଆର୍ ଖତ ବେଲେ ଆମର ଆଞ୍ଚଳିକ ଭାଷାନେ ବେଲେ ଆମର କଳାହାଣ୍ଡି ନୂଆପଡ଼ା ଅଞ୍ଚଳ ଭାଷାନେ ସେଟା ହେଉଛେ କେଚୁଆ ତ କେଚୁଆ ଦ୍ୱାରା ଆମେ କେନ୍ତା କରି ଖତ ବନେଇ ପାର୍ମା ଆର୍ ଆମର ଚାଷ୍ନେ ବ୍ୟବହାର କର୍ମା ସେ ବିଷୟରେ ଆମେ ଜାନ୍ବାର୍ ଦରକାର ଆମେ ଯେନ୍ ଚାଷ୍ କରସୁଁ ଯେନ୍ଟାକି ଆମେ ଫିଗି ଦେସୁଁ ଯେନ୍ଟାକି ହେଲା ଆମର ଧାନର ନଡ଼ା ମୁଗ ବିରିର ଛୋଲକା ଆମର ଯେନ୍ ଶାଗ ଡାଲ ରାନ୍ଧୁଛୁଁ ତାର ଯେନ୍ ଚୁପା ଇଟା ମାନେ ଖାଇକରି କେଚୁଆ ଯେନ୍ ମଲତ୍ୟାଗ କରସି ତାକେ ଆମେ ଖତ ହିସାବରେ ବ୍ୟବହାର କରିଥିସୁଁ ଆର୍ ଇ ଖତ୍ଟା ଆମର ଚାଷ୍ ଲାଗି ବହୁତ ବଢ଼ିଆ ଏ ଆମର ଇ ଜିଆ ଯେନ୍ଟା କେଚୁଆ ବୋଲସୁଁ ସେଟା ଆମର ମେଟ୍ ଆରୁ ଫସଲର ଲାଗି ବହୁତ ଉପକାର କରିଥିସି ଇ ଜିଆ ମାନେ କେଚୁଆ ଆମର ମେଟ୍ ଗଠନରେ ସାହାଯ୍ୟ କରସି ଇମାନେ ମେଟ୍ ଭିତରେ ଚଲାବୁଲା କରବାର୍ ଲାଗି ମେଟ୍ ହାଲକା ହେସି ଫସଫସିଆ ହେସି ଆରୁ ପାନ୍ ଧରବାର୍ ଶକ୍ତି ଅଧିକ ହେସି ମେଟ୍ନେ ଥିବାର୍ ଆମର ଯେନ୍ ଅଲିଆ ଆବର୍ଜନାକେ ଖାଇକରି ପରିବେଶ ସଫା ରଖ୍ସି ଆମର ଯେନ୍ ଜିଆ ଅଛେ ସେଟା ଭିନ୍ନ ଭିନ୍ନ ପ୍ରଜାତିର ଅଛେ କିଛି ଦେଶୀ ପ୍ରଜାତି ଆର୍ କିଛି ବିଦେଶୀ ପ୍ରଜାତି ତ ଆମେ ଇ ଜିଆ ଖତ କେନ୍ତା କର୍ମା ଜିଆ ପାଳନ କେନ୍ତା କର୍ମା କେନ୍ତା କରି ରଖ୍ଲେ ଆମର ଜିଆ ପାଳନ କରି ଖତ ପାଇପାର୍ମା ସେ ବିଷୟରେ ଆମର ଚାଷୀ ଭାଇମାନେ ଜାଣବାର୍ ଦରକାର ଯେନ୍ ଚାଷୀ ଭାଇମାନେ ଇ ଜିଆ ପାଳନ କରୁଛନ୍ ଜିଆ ଖତ ପ୍ରସ୍ତୁତ କରୁଛନ୍ ସେମାନେ ଗୋଟେ ଛପର ଘର ଯେନ୍ଟାକି ଢାବି ହେଇଥିବାର ଘର ଦରକାର ଯେନେକି ସିଧା ସୂର୍ଯ୍ୟକିରଣ ନେଇ ପଡ଼ୁଥିବା କି ବର୍ଷା ପାନ ଫୁନି ସିଧା ନେଇ ପଡ଼ୁଥିବା ଆମର କିଛି ଚାଷୀ ଭାଇ ଯେନ୍ଟାକି ସିମେଣ୍ଟର ଟାଙ୍କି ମାନେ କରିକରି ଜିଆ ପାଳନ କରସନ୍ ତ ଇତା ଦ୍ୱାରା କାଣା ହେବା ଠିକ ହିସାବରେ ଆମର ଜିଆ ବୃଦ୍ଧି ହେବା ଆରୁ ଆମେ ଜିଆ ଖତ ପାଇପାର୍ମା ଯେନ୍ ଚାଷୀ ଭାଇମାନେ ଜିଆ ଚାଷ କରବା ଲାଗି ଚାହୁଁଛନ୍ ସେମାନେ ଜିଆର ଖାଦ୍ୟ ଉପରେ ବି ଟିକେ ଧ୍ୟାନ ଦେବାର ଦରକାର ଧାନର ନଡ଼ା ଗହମର ନଡ଼ା ପନିପରିବା ଛୋଲକା ଇସବୁ ଜିନିଷ୍କେ ଆମେ ଖଣ ଖଣ କରିକି ଛୋଟ ଛୋଟ କରିକିରି ଆମେ ଯଦି ଜିଆ ମାନକେ ଦେମା ବେଲେ ଜିଆମାନେ ଠିକ ହିସାବରେ ବଢ଼ିପାରବେ ଆପଣ ତ ଜାଣିଛନ୍ ସବୁ ଜିନିଷ ଭଳିଆ ଇ ଜିଆ ଚାଷରେ ବି ଗୋଟେ ଶତ୍ରୁ ଅଛେ ବଡ଼ ଶତ୍ରୁ ଯେନ୍ଟାକି କୋଲକତରା ମୂଷା ଚାଟି ଜନ୍ଦା ଆର୍ ଚେରେ ଇମାନଙ୍କର ଦାଉରୁ ଯଦି ଆମେ ରକ୍ଷା କରବା ଲାଗି ଚାହେଁମା ବେଲେ ଆମେ ଯେନ୍ ଟାଙ୍କିଟି ଜିଆ ଚାଷ କରିଛୁଁ ସେ ଟାଙ୍କିର ଚାରି ବେରାତିକେ ଆମେ ନାଲି ଖୁଡ଼ି ଦେମା ପାଏନ୍ ଟିକେ ରଖ୍ମା ଆରୁ ମଶାରୀ କପଡ଼ା ଦେଇକରି ଟାଙ୍କିକେ ଠିକ୍ ହିସାବରେ ଢାବି ଦେମା ତେବେ ଆମର ଯେନ୍ ଜିଆର ଅନିଷ୍ଟକାରୀମାନେ ଅଛନ୍ ଯେନ୍ଟାକି କୋଲକତରା ମୂଷା ଚାଟି ଚେରେ ଜନ୍ଦା ଇସବୁ ଜିନିଷରୁ ସେମାନଙ୍କେ କ୍ଷତି ନେଇ କରିପାରନ୍ ଯେନ୍ ଚାଷୀ ଭାଇମାନେ ଜିଆ ଖତ କରବା ଲାଗି ଚାହୁଁଛନ୍ ତ ଜିଆ ଖତ କରବା ଲାଗି ଭିନ୍ନ ଭିନ୍ନ ଜିନିଷ୍ ଦରକାର ସେ ଭିତରୁ ଗୋଟେ ମୁଖିଆ ଜିନିଷ୍ ହେଲା ଗୋବର ଖତ ଆମେ 10 କ୍ୱିଣ୍ଟାଲ ଗୋବର ଖତ ନୁ

ଆର୍ବିଆଇ କହେ କ୍ୟୁଆର୍ କୋଡ୍ ସ୍କାନ୍ କରିବା ସମୟରେ କିମ୍ବା ପିନ୍ ଏଣ୍ଟର କରିବା ସମୟରେ ଟିକିଏ ଧ୍ୟାନର ସହିତ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମ। ତା ପୂର୍ବରୁ ଏହି ବିଜ୍ଞାପନ।
2: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା। ଆଇଡିଆ, ଏଇଠି ପାର୍ଟି କରିବା, ଚାଲ ପିଜ୍ଜା ପାର୍ଟି। ୟେ ଚାଲ ତୋ କାର୍ଡ ଓପନ ଦେ।
3: ମୋ କାର୍ଡ ର ଡିଟେଲ୍ସ ମୁଁ ନିଜେ ହିଁ ଭରିବି।
4: ଆର୍ବିଆଇ କହେ ଯେ ନିଜର ପିନ୍, ଓଟିପି, ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ।
5: ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ।
6: ବାଏ ଗର୍ଲସ, କୁଆଡେ ଯାଉଛୁ? ଶୁଣିପାରିଲୁନି? ନୋ ଶେୟାରିଙ୍ଗ।
7: ଆର୍ବିଆଇ କହେ ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି।
9: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ
10: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ବିକଶିତ ନେଇ ଥାଇ ଏବେ ତାର ବେଲେ କେମିତି ବିକଶିତ ହେଲା ନା କି ନାଇଁ
1: ହଁ,
0: କେମିତି?
1: ଏବେ ବହୁତ ଡେଭଲପ ହେଇଗଲା ନା ମ୍ୟାଡମ, ରାସ୍ତାଘାଟ ବି ଭଲ ହେଇଗଲା, ସବୁ ଜାଗାରେ ପାଣି ପହଞ୍ଚୁଛେ, ତାପରେ ଯେତେ ଇନ୍ଦିରା ଆବାସ ଘର ଯାକ ଯେତେ ଅଛେ ସମସ୍ତେ ବୋଲେ ଆଗ ପରାରୁ ସେ ଚାଲ ଛପର ଘର ନାଇଁ,
0: ହଁ
1: ସବୁ ପୁରା ବିଲ୍ଡିଂ ଘର ଯାକ ହେଇଗଲାନ, ଗାଁ ଗହଳି କେ ସବୁ
0: ହଁ
1: ରାସ୍ତାଘାଟ ବି ସବୁ ଠିକ ହେଇଗଲାନ, ଇଲେକ୍ଟ୍ରି ବି ଆଗେ ନେଇ ଥାଇ,
0: ହଁ
1: ଏବେ ଇଲେକ୍ଟ୍ରି ବି ସବୁ ଆଡେ ପହଞ୍ଚି ସାରିଛେ, ତ ଆଗର ଅପେକ୍ଷା ଏବେ ବହୁତ ଭଲ ହେଇଛେ, ରାମପୁରଟା ଡେଭଲପରେ ଅଛେ।
0: ଆର୍ ଲୋକମାନେ ଶିକ୍ଷା କେ କେତେ
1: ହଁ
0: ଗୁରୁତ୍ୱ
1: ଲୋକ, ହଁ
0: ଦଉଛନ୍?
1: ଲୋକ ମାନେ ବି ମ୍ୟାଡମ ପଢା ପଢି ବୋଲେ ଆଗେ ଯେନ୍ତା କେବି ପାଠ ପଢି ନେଇ ଜାଣିଥାଇ କିଛି ନେଇ, ଏବେ ମା ମାନେ ବି ଯେତେ ଅଛନ୍ ତାଙ୍କେ ଆମେ ଶିକ୍ଷା ଦଉଛୁ ଯେ କାଣ ହେଲେ ତମେ ଝିଅ ମାନଙ୍କୁ ପାଠ ପଢାଅ, କାମରେ ନେଇ ଲଗାଅ ଏଇ ଜିନିଷଟା, ତାପରେ ବାଲ୍ୟ ବିବାହ ହିସାବରେ ବି ଆମେ ସେମାନଙ୍କେ ଶିକ୍ଷା ଦଉଛୁ ଯେ ଗୋଟେ ଛୁଆକେ ଯେନ 13-14 ବର୍ଷ ବାହା କରିଦଉଥିଲେ ମେଚୁରିଟି ପାଇଲା ପରେ, ତ ସେ ଜିନିଷଟା ନେଇ ହଉ, ସେମାନଙ୍କେ ନେଇକି ଯେନ୍ତା କି 18 ବର୍ଷ 30 ବର୍ଷ ଭିତରେ ଡିଫରେନ୍ସ ରେ ବାହା କଲେ ମାଆର ଦେହ ବି ସୁସ୍ଥ ରହିବା, ଝିଅର ଦେହ ବି ସୁସ୍ଥ ରହିବା, ଏ ବିଷୟରେ ବି ତାଙ୍କୁ ଶିକ୍ଷା ଦିଆଯାଉଛି, ଜାଣିଲେ କି ନାଇଁ?
0: ହଁ, ତ ଏବେ ବି ସେନ ଆଦିବାସୀ ବୋଲେ ଯେନ୍ ବନବାସୀ ଲୋକମାନେ ଅଛନ୍,
1: ହଁ ହଁ ହଁ
0: ତ ସେମାନକେ ଆପଣ ଯେନ୍ ବୁଝେଇସନ୍, ସେଟା ତ ବେଶୀ କଷ୍ଟ ହଉଥିବା, କେମିତି କର ବୁଝେଇସନ୍ ସେମାନକେ?
1: ସେମାନଙ୍କେ ଆମେ ସମସ୍ତ ମା ମାନଙ୍କେ ଡକା ଯାଇଛି ଗୋଟେ ଜାଗାରେ ମିଟିଂ କରି କରି ସେମାନଙ୍କେ ବୁଝା ଯାଇଛି, ଯେନ୍ତା କି ଆମର ନାରୀ ସଶକ୍ତିକରଣ ବୋଲି ଗୋଟେ ଯୋଜନା ଥିଲା ଆମର ଯେନ୍, ତ ସେଠାରେ ନାରୀମାନେ ଆଜିକାଲି ଯେନ୍ SHG ଗ୍ରୁପ ଯାକ ଗଢୁଛନ୍, ତେଣୁ ସେମାନେ ସ୍ୱାବଲମ୍ବୀ ହେଇଯାଇଛନ୍, ଜାଣିଲେ କି ନାଇଁ? କିଏ ତ ପାପଡ଼ କରୁଛେ, କିଏ ଛତୁଆ କରୁଛେ, କିଏ କାକାଣା ସବୁ କରି କରି ସବୁ ବିକ୍ରି କରୁଛନ୍, ତାପରେ ସେମାନେ ଏତେ ଏକ୍ଟିଭ ହେଇଗଲେନ ଆଗର ଅପେକ୍ଷା ଯେ ସେମାନଙ୍କେ ଆରୁ କାଣ ଆମେ ବୁଝେଇବୁ, ସେମାନେ ଆମକୁ ଉଲ୍ଟା ଉପଦେଶ ଦେବେ, ଜାଣିଲେ କି ନାଇଁ? ତ ଏତେ ନାରୀମାନେ ଡେଭଲପ କରିଛନ୍, ମା ମାନେ ଡାକିଲେ ସମସ୍ତେ ଆଇସନ୍, ସମସ୍ତଙ୍କେ ବୁଝା ହେଲା ପରେ ସେମାନେ ସେ କାମରେ ଲାଗି ପଡ଼ୁଛନ୍।
0: ତ ଆପଣ କେତେ ବ୍ୟସ୍ତ ରହୁଛନ୍, ଆପଣ ଗୋଟେ କର୍ମଜୀବୀ ମହିଳା, ଏ ତ ଗୃହିଣୀ ମାନଙ୍କର ବିଷୟ ନେ କେଁ ବୋଲବେ?
1: ଗୃହିଣୀ ମାନଙ୍କ ବିଷୟରେ କାଣ କହିବି, ଗୃହିଣୀ ମାନେ ତ ସମସ୍ତଙ୍କର ଇମ୍ପୋର୍ଟାଣ୍ଟ ମ୍ୟାଡମ, ଜାଣିଲେ କି ନାଇଁ?
0: ହଁ,
1: କା କରିକି ଦେଖନ୍, ଗୋଟେ ଗୃହିଣୀ ଘରର ସବୁ ଜିନିଷ ସେ କରୁଛେ, କେତେବେଳେ ତ ସେ ମା ମାରୁ ସେ ଗୋଟେ ବୋଉ, ବୋଉରୁ ନାଇଁ ବୋଉରୁ ଗୋଟେ ମା, ମା ହେଲା ପରେ ସେ ନିଜ ଘରର ଛୁଆକେ ଯତ୍ନ ନଉଛେ, ପ୍ଲସ ତାର ଶାଶୁ ଶ୍ୱଶୁର କେ ଯତ୍ନ ନଉଛେ, ତାର ହଜବେଣ୍ଡ କେ ଯତ୍ନ ନଉଛେ, କେତେବେଳେ ସେ ନର୍ସ ବନୁଛେ, କେତେବେଳେ ହାଉସ ୱାଇଫ ବନୁଛେ, କେତେବେଳେ ଆର କାଣ, ବୋଲେ ଗୃହିଣୀର ଏନ୍ତା କିଛି ନେଇ ନା ଯେ ତାର ବିନା ସ୍ୱାର୍ଥରେ ବିନା ପଇସାରେ ସେ ଘରର ସବୁ କାମ କରି କରି ତୁଲଉଛେ, ବୋଲେ ତାର ମର୍ଯ୍ୟାଦା ସବୁଠାରୁ ଆଗେ, ଜାଣିଲେ କି ନାଇଁ? ଗୋଟେ ଗୃହିଣୀର ମର୍ଯ୍ୟାଦା ହଉଛି ସବୁଠାରୁ ଇମ୍ପୋର୍ଟାଣ୍ଟ, ଗୃହିଣୀ ଯଦି ଘରେ ନେଇ ନା ବୋଲେ ଶିକ୍ଷା ହିଁ ନେଇ ନା, ସତ କହିବାକେ ଗଲେ ଘରୁ ହିଁ ସବୁ କିଛି ଡେଭଲପ ନାଇଁ କି? ତ ଘରୁ ଯଦି ଗୋଟେ ମା ଯଦି ସ୍ୱାବଲମ୍ବୀ ନ ହେଲା ତାହେଲେ ତାର ଛୁଆ ପିଲାମାନେ କେନ୍ତା ଭଲ ହେବେ କୁହନ୍?
0: ଠିକ କହିଲେ,
1: ତ ମା ହିଁ ସବୁ କିଛି ଇମ୍ପୋର୍ଟାଣ୍ଟ, ସେଥିଲାଗି ଆମେ ନେଇକି ଗୋଟେ ହାଉସ ୱାଇଫ ବୋଲି କରି ନିଚ ବୋଲି କେବେ ନେଇ ଭାବବାର କଥା, ମୋର ମତରେ ସେଟା ବୋଲନ୍ ନୁ?
0: ହଁ, ଆପଣ ଠିକ କହିଲେ,
1: କେବେ ବି ନେଇକି ତୁଚ୍ଛ ହିସାବରେ ନେଇ ଦେବାର କଥା, ଯେହେତୁ ସେ ହୋମ ର ସବୁ କିଛି ଦାୟିତ୍ୱ ତାର ଉପରେ ରହିଲା, କାହାର ଦେହ ଅସୁସ୍ଥ ହେଲା ସେ ଘରେ ରହିକରି ତାର ଘର ଉପଚାରିତା ହିସାବରେ ସେ ତାକେ ଯତ୍ନ ନଉଛେ, ନାଇଁ କି? ଛୁଆମାନଙ୍କେ ପାଠ ପଢ଼ବାରେ ଶିକ୍ଷାରେ ସବୁ ଜାଗାରେ ସେ ଆଗେ ଅଛେ, ଆଉ ଘରର ସବୁ କାମ ହଉଛେ ତାର ଉପରେ ଡିପେଣ୍ଡ କରୁଛେ, ତ ସେଥିଲାଗି ଗୃହିଣୀ ଗୋଟେ ଗୃହିଣୀ କେ ନେଇକା ମୁଇଁ ବି ଚାହିଁବି ଯେ ଅଲ୍ ଓଡିଶାରେ ଏକ ନମ୍ବର ମର୍ଯ୍ୟାଦା ଦେବାର କଥା, ଜାଣିଲେ କି ନାଇଁ? ତ ସେଥିଲାଗି ଗୃହିଣୀ ହିସାବରେ ତ କହିଲେ ସରେ ନାଇଁ ମ୍ୟାଡମ, ମୋର ବି ଟାଇମ କମ ଅଛେ, ଏତିକି କାମ କହିପାରିବି ଯେ ତୁମର ମିଟିଂ ଗୋଟେ ଅଛି ତବେ
0: ଆଜ୍ଞା। ଆର୍ ଟିକେ ଯେ ଆମର ଯେନ୍ ଥୁଆମୁଲ ରାମପୁର ଏରିଆ ଏବେ ତ ବିକଶିତ ହେଲା ନା ବୋଲକର କହିଲେ, ତ ହେନ କେନ୍ କେନ୍ କାମ ଆମର ବହେନ ମାନଙ୍କର ଲାଗି ବେଶୀ ଭଲ ବୋଲିକର ଆପଣ ଭାବସନ୍, ବେଲେ ଆପଣ କାମ କରୁଛନ୍ କି ନାଇଁ?
1: କେନ୍ କେନ୍ କାମ ବୋଲେ କେନ୍ତା
0: SHG ଯେନ୍ ଗଢିଛନ୍, ତ SHG କେ ବଢେବା ଲାଗି ସେମାନେ କେନ୍ କେନ୍ କାମ ସେମାନଙ୍କର ଲାଗି ଭଲ ବୋଲିକର ଆପଣ ଭାବସନ୍?
1: SHG ରେ ଯେନ୍ଟା ବଢାଉଛେ ଏକରେ ଗୋଟେ ମିଲେଟ ମିଶନ ହେଲା, ଫାର୍ଷ୍ଟ ଶିକ୍ଷା, ଯେନ୍ SHG ମା ମାନେ ଗଢି ଅଛନ୍ ସେମାନେ ବି ତାଙ୍କର ଘରର କାମ ଧାମ ଛାଡି କରି ଆସିକରି ବି ଗୋଟେ ଜାଗାରେ ରହିକରି କାମ କରି ଦୁଇ ପଇସା ଇନକମ କରୁଛନ୍, ନାଇଁ କି?
0: ଆଜ୍ଞା।
1: ତ ତାଙ୍କର ଛୁଆ ପିଲାକେ ଗୋଟେ କରି ସେମାନେ ଆସୁଛନ୍, ତ ସେଥିର୍ ଲାଗି ସେମାନେ ଯେନ୍ ରୋଜଗାର କରୁଛନ୍ ସେ ରୋଜଗାରରେ ସେମାନେ ଆର୍ ଟିକେ ଡେଭଲପ ହେଇ ଯାଉଛନ୍, ଆରୁ ତାଙ୍କେ ଦେଖି ଦେଖି ଆର୍ ଯେନ୍ SHG ମାନେ ଅଛନ୍ ସେମାନେ ବି ନେଇକି ସେ ତ ବେଶୀ ଡେଭଲପ କଲା ମାନେ ଆମେ ଆମ ଗ୍ରୁପ ବି ଯେନ୍ତା ଡେଭଲପ କରୁ ଏନ୍ତା ସେମାନେ ବି ଚାହେଁସନ୍, ଜାଣିଲେ କି ନାଇଁ? ତ ଏନ୍ତା ଏନ୍ତା କରି ସବୁ ପୁରା SHG ବହୁତ ଗୁଡା SHG ଅଛନ୍, ସମସ୍ତେ ପୁରା କାମ ଉପରେ କାମ କରୁଥିଲେ ଚାଲୁଛନ୍, ଆମେ ସବୁ ଜାଗାରେ ଭିଜିଟ କରୁସୁଁ, ଦେଖସୁଁ, ମିଲେଟ ମିଶନ ବି ଅଛେ ସେନେ ବି କେଫେ ଅଛେ ସବୁ ଚାଲୁଛେ, ସବୁ ଜିନିଷ ମା ମହିଳା ମାନେ ସବୁ କରୁଛନ୍, ଆରୁ ଏଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ବି ଆପଣ ପଚାରିଲେ ମତେ ବହୁତ ଖୁସି ଲାଗିଲା।
0: ଆଜ୍ଞା।
1: କିନ୍ତୁ ଆମ ଲେଡିଜ ମାନଙ୍କର ଉପରେ ଏବେ ଯେତେ ବି ହଉଛେ କିନ୍ତୁ ଏତେ ହେଲା ସତେ ବି ଗୋଟେ ମହିଳା ସୁରକ୍ଷିତ ରହିବାର ନାହିଁ, ସେଟା ଏକା ବହୁତ ଦୁଃଖର କଥା, ତାଙ୍କର ଯେନ୍ ଅତ୍ୟାଚାର ଅନୀତି ଯେତିକି ବଢିଗଲାନ ଯେ ଲୋକ ଚାଲବାକେ ବି ନାରାଜ ହେଇ ଯାଉଛନ୍, ଜାଣିଲେ କି? ଯେତେ ବି ଦେଖିବେ।

0: ଖାଲି ବଳାତ୍କାର ଅତ୍ୟାଚାର ଅନୀତି ବୋଲେ ଆମ ନାରୀ କେ ଏତିକି ଗଲା ଯେ ଯୋଉ ଦିନ ତକ ଗୋଟେ ନାରୀ ସୁରକ୍ଷିତ ନେଇ ରହିବା ସେଦିନ ତକ ଦେଶ କେବେ ସୁରକ୍ଷିତ ନେଇ ସି ଜାଣିଲେ କି ନାଇଁ। ତ ଏଇ ହିସାବରେ ମୁଇଁ ଆର ଆପଣଙ୍କୁ କାଣ କହିବି
1: ଆପଣ ଆମକେ ବହୁତ ମାନେ ଆପଣଙ୍କର ଯେନ୍ ସମୟ କାଢି କରିଦେଲେ ସେଥିଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ନମସ୍କାର
1: ଭାଇ ମାନେ କଥାବାର୍ତ୍ତା ତ ଶୁଣିଲେ ଏବେ ଛୋଟ ବିରତି ଗୋଟେ ନେଇଯାଉ ଆର ଗୋଟେ ଗୀତ ଶୁଣୁ।

0: ଚଲି ପାରୁ। ବେଲେ ବେଶୀ କାମ ଆମର ସ୍ମାର୍ଟଫୋନ ଦ୍ୱାରା ହଉଛି। ମାତର ଇ ସ୍ମାର୍ଟଫୋନ ର ବ୍ୟବହାର କେନ୍ତା କରି କରବା କଥା ସେଟା ସଭେ ଜାନବା କଥା। ବେଶୀ କରି ଲୋକମାନେ ତ ଏଇ ସ୍ମାର୍ଟଫୋନ କେ ଭଲ କାମରେ ବି ବ୍ୟବହାର କରୁଛନ୍, ତାର ସନେ ସନେ ଏନ୍ତା ବ୍ୟବହାର କରୁଛନ୍ ଯେ ସମୟ ନଷ୍ଟ ହଉଛି। ତ ଏବେ ଆସନ୍ ଆର ଗୋଟେ ଭଏନସନେ କଥାବାର୍ତ୍ତା କରମା ଯେ କି ଏଇ ସ୍ମାର୍ଟଫୋନ କେ ନେଇକିନା କେତେ ସୁନ୍ଦର ସୁନ୍ଦର କଥା ମାନେ କହିଛନ୍। ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ,
0: ଆପଣ କି ଆମେ ଆମର କାର୍ଯ୍ୟକ୍ରମ କି ସ୍ୱାଗତ କରୁଛୁ।
1: ଧନ୍ୟବାଦ ମ୍ୟାଡାମ।
0: ଆପଣ ପ୍ରଥମେ ନିଜର ପରିଚୟ ଦିଅନ୍।
1: ପ୍ରୀତିରେଖା ମେମାର ଆଉ ଭବାନୀପାଟଣା ଆଦର୍ଶ ବିଦ୍ୟାଳୟରେ ଗଣିତ ଶିକ୍ଷା ଭାବରେ କାର୍ଯ୍ୟ କରୁଛି।
0: ମ୍ୟାଡାମ ଆପଣ ତ ଜାଣିଛନ୍ ଯେ ବର୍ତ୍ତମାନ ଡିଜିଟାଲ ଯୁଗ ଆର ଆମେ ସମସ୍ତେ ସେ ହିସାବ ନେ ଚଲବାକେ ପଡ଼ବା ବି। ତ ଆର ଗୋଟେ କଥା ଯେ ଇ ସ୍ମାର୍ଟଫୋନ ବିନା କେହି ବି ନେଇ ଚଲିପାରନ୍, ଆର ନିହାତି ଦରକାର ବି ହଉଛେ ସବୁ କାମ ଲାଗି, ଅଫିସିଆଲ କାମ ହଉ ମାନେ ଯେନ୍ କାମ ବି ହଉ, ପଢ଼ାପଢ଼ି କାମ ହଉ ସବୁ। ତ ଇ ସ୍ମାର୍ଟଫୋନ ର ବ୍ୟବହାର ବିଷୟରେ ଆପଣ କାଣା ମତ ଦେବେ, କାଣା କହିବେ?
1: ଆପଣ ଠିକ କହିଲେ ମ୍ୟାଡମ ଯେ ସ୍ମାର୍ଟଫୋନ ଟା ଆମର ଦୈନନ୍ଦିନ ଜୀବନରେ ଏନ୍ତା ପ୍ରଭାବ ପକେଇଛେ ଯେ ଆମର କେନ୍ସି ବି କାମ ଏତାର ବିନା ନେଇ ହେବା। ଆମେ ସକାଳୁ ଉଠନୁ ଫାଷ୍ଟ ମୋବାଇଲ ଦେଖୁଛୁ, ଆଉ ମୋବାଇଲ ରୁ ଫାଷ୍ଟ ଆମେ ପେପର ଦେଖୁଛୁ ଯେ ଆଜି କାଣା ହେଇଛି, ମାନେ ଆମେ ସକାଳର ଆରମ୍ଭ ଟା ମୋବାଇଲ ରୁ କରୁଛୁ। ତାପରେ ଆମେ ହ୍ୱାଟ୍ସଆପ ରୁ ଖୋଲିକିନା ଅଫିସ ରୁ କାଣା ଆସିଛି କି କିଛି ଲେଟର ଆସିଛି କି କିମ୍ବା କିଛି ଇନଫରମେସନ ଆସିଛି କି ସେଟା ଦେଖୁଛୁ। ଫେର ଆମର ଏମିତି ହିସାବରେ ଜୀବନର ପ୍ରତ୍ୟେକ ପ୍ରତ୍ୟେକ ମିନିଟରେ ଆମର ମୋବାଇଲ କେ ଆମର ଦରକାର ହଉଛି। ଆଉ ସେନୁ ନେକା ଆମକେ ଆମେ ଭାବୁଛୁ ଯେ ଆମକେ ନେକ୍ସଟ ଆଉ କାଣା କରବାର ଅଛି କି କାଣା ଦରକାର ଅଛି। କହିବାକେ ଗଲେ ଆମର ସକାଳୁ ଉଠବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲ ଟା ଆମର ବହୁତ ବହୁତ ଦରକାର ହେଇଯାଇଛେ। ଆଉ ଖାଲି ଯେ ପେପର ପଢା କି ହ୍ୱାଟ୍ସଆପ ଗ୍ରୁପ ଏମିତି ନେଇ, ଆମେ ତ ଆଜିକାଲି ସବୁ ଖାଇବାଟା ବି ମୋବାଇଲ ରେ ମଗଉଛୁ, ତାପରେ ଆପଣଙ୍କର ଆଇଲା ସପିଂ ମୋବାଇଲ ରେ କରୁଛୁ, କାହିଁ ଯିବାର ଅଛି ବେଲେ ସେ ଜାଗାରେ ବିଷୟରେ ଇନଫରମେସନ ସେନୁ ଖୋଜୁଛୁ, ବୁକ୍ ଟେ ବି ପଢ଼ବାର ଅଛି ବେଲେ ମୋବାଇଲ ରୁ ଏକା ପଢୁଛୁ। ଆମେ ସମସ୍ତେ ମୋବାଇଲ ଉପରେ ପୁରାପୁରି ନିର୍ଭର କରିସାରିଲୁ ନା। ବାକି ମୁଁ କହିବାକେ ଗଲେ ଆମର ଦୁନିଆ ଆମେ ସବୁ ଏବେ ଡିଜିଟାଲ ହେଇଗଲୁ ନା, ଆଉ ଇନ ଆମର ମାନଙ୍କର ଏକା ହାତ ଅଛି। ଆଉ ଇ ଜିନିଷଟା କେତେ ଦୂର ଭଲ ଆଉ କେତେ ଖରାପ ତ ଆମେ ନିଜେ ଏକା ମାନେ ନିଜେ ଏକା ଡିସାଇଡ କରମୁ,
0: ମାନେ ନିଜର ଉପରେ ନିର୍ଭର କରୁଛି।
1: ହଁ ନିଜର ଉପରେ ଏକା ନିର୍ଭର କରୁଛି ଯେ ଆପଣ ମୋବାଇଲ କେ କେନ୍ତା ବ୍ୟବହାର କଲେ ଆଉ ତାର ଫଲାଫଲଟା କାଣା ହେବା ସେଟା ଆପଣ ନିଜର ଉପରେ ଏକା ନିର୍ଭର କରୁଛି।
0: ଆପଣ ତ କେତେ ସୁନ୍ଦର କଥା କହିଲେ ଇ ଫୋନ ବ୍ୟବହାର ବିଷୟରେ। ତ ବର୍ତ୍ତମାନ କୁହନ୍ ଯେ ଆମର ଜୀବନରେ ଇଟା ଗୋଟେ ତ ବରଦାନ, ହେଲେ ବି ତାର ଦୁଇଟା ଦିଗ ଥିସି। ତ ଆଜିର ଯୁବପିଢ଼ି ଇତାର ସଦୁପଯୋଗ କେନ୍ତା କରି କରବା କଥା, ବୋଲେ ଆପଣ ଯେହେତୁ ଜଣେ ଶିକ୍ଷୟିତ୍ରୀ ତ ସେଥିର୍ ଲାଗି କାଣା ମତ ଦେବେ?
1: ଠିକ କହିଲେ ମ୍ୟାଡମ ଆପଣ, ମୋବାଇଲ ଗୋଟେ ସମାଜ ଜାତି ଆମର ଯେନ୍ ମଣିଷ ସମାଜର ଲାଗି ଏକା ବରଦାନ, କିନ୍ତୁ ସବୁ ବରଦାନର ତାର ବିପରୀତ ଆଉ ମାନେ ଗୋଟେ ଭଲ ଦିଗ ଥିସି ଆଉ ଗୋଟେ ଖରାପ ଦିଗ ଥିସି। ମାନେ ଆମେ ଯଦି ତାକେ ସଦୁପଯୋଗ କରମୁ ବେଲେ ଆମର ଲାଗି ଭଲ, ଆମେ ଯଦି ଦୁରୁପଯୋଗ କରମୁ ବେଲେ ଆମର ଲାଗି ଏକା ନିହାତି ଭାବରେ ଖରାପ। ତ ଏ ଯେନ୍ ଦିଗ କଥା କହିଲେ, ଯଦି ଜଣେ ମୋବାଇଲ କେ ଠିକ ହିସାବରେ ବ୍ୟବହାର କରୁଛେ ସେଟା ଯେ କେହି ବି ହେଇପାରେ, ତାର ଉନ୍ନତି ଆଉ ତାର ମାନେ କାମଟା ବି ବହୁତ ସହଜ ହେଇଯିବ, ତାର ସବୁ କାମ ସୁଚାରୁ ରୂପରେ ହେଇଯିବା। ଆଉ ଯଦି ଜଣେ ସେ ମୋବାଇଲ କେ ଏକା ସେ ଗୋଟେ ମୋବାଇଲ କେ ସେ ଯଦି ତାର ସଦୁପଯୋଗ ନ କଲେ ତାର ସମୟ ନଷ୍ଟ ସାଙ୍ଗେ ସାଙ୍ଗେ ଶାରୀରିକ ହାନି ବି ଘଟିବ।
0: ଆଜ୍ଞା, ସ୍ମାର୍ଟଫୋନ ର ବ୍ୟବହାର କେନ୍ତା କରି କରବେ ସେ ବିଷୟରେ ତ କଥାବାର୍ତ୍ତା ଗୋଟେ ଶୁଣିଲେ। ଏବେ ଆସନ୍ ଆର ଗୋଟେ ଗୀତ ଶୁଣମା।

ଭଏନ୍ ମାନେ ଜୀବନରେ ବେଶି କଥା ଶିଖିବାର ଲାଗି ପଡ଼ସି ଆରୁ ଶିଖିବାଟା ଜରୁରୀ ବି କେଁ ଯେ କି ଗୋଟେ ଭଲ ଜୀବନ ଜୀବା ଲାଗି ହେଲେ ବେଶି କିଛି ଜାଣିବା ଲାଗି ପଡ଼ସି ଆରୁ ଆମକେ ଏକା ଚାଲିବା ଲାଗି ପଡ଼ବା ସେଥିର୍ ଲାଗି। ତ ଆଜିର କାର୍ଯ୍ୟକ୍ରମ କେ ଇଠାନେ ଶେଷ କରୁଛୁ। ଆପଣ ମାନକେ କାର୍ଯ୍ୟକ୍ରମ କେନ୍ତା ଲାଗିଲା ମତାମତ ନିହାତି ଜଣାବେ। ଆମର ହ୍ୱାଟ୍ସଆପ୍ ନମ୍ବର ନେ ଆପଣଙ୍କର ମତାମତ ପଠେଇ ଦେଇ ପାରିବେ। ଆମର ନମ୍ବର ହଉଛି 8895994143 ଆରୁ ଆମକେ ଚିଠି ବି ଦେଇପାରବେ। ଆମର ଇ ଠିକନା ନେ ଆକାଶବାଣୀ ଭବାନୀପାଟଣା ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ପିନକୋଡ ହଉଛି 766001। ଆଜିର ଲାଗି ବିଦାୟ ଦିଅନ୍ ପଙ୍କଜିନୀ ଗୁରୁକେ ଜୁହାର।

0: ଆକାଶବାଣୀ ଭବାନୀପାଟଣା, ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ।
1: ଶୁଣୁଥିଲେ ନାରୀ।

ସୁକ୍ନାଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ପାହାଡ଼ି ଅଞ୍ଚଳ ରାଷ୍ଟ୍ରମନ୍ତ୍ରୀ ବିଶାଲ ଲାମା, ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲ, ବିଧାନସଭାର ଚାରିଜଣ ଗୋର୍ଖା ସଦସ୍ୟ ଏବଂ ଗୋର୍ଖା ନେତା ବିମଲ ଗୁରୁଙ୍ଗ, ମାନ ଘିସିଂ ତଥା ଲୋକସଭା ସଦସ୍ୟ ରାଜୁ ବିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ। ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସଭାପତି ବିମଲ ଗୁରୁଙ୍ଗ କହିଛନ୍ତି, ବୈଠକରେ ସମ୍ପୂର୍ଣ୍ଣ ରାଜନୈତିକ ସମାଧାନ ସଂକ୍ରାନ୍ତ ଦୀର୍ଘଦିନର ଦାବି ଉପରେ ଆଲୋଚନା ହୋଇଛି, ତେବେ ବୈଠକର ସମ୍ପୂର୍ଣ୍ଣ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ସିଲିଗୁଡ଼ି କରିଡର ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଏସ୍ଏଫ୍, ଏସ୍ଏସ୍ବି, ଆଇବି, ରାଜ୍ୟ ପୁଲିସ୍ର ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟ ତଥା କେନ୍ଦ୍ରୀୟ ଅଧିକାରୀମାନେ ଯୋଗଦେବେ। ଚାରିବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧର ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରାଫେରିରାମିନ୍, ମାଲେଟ୍ ଏବଂ ଫେନାଇରାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ ଚାରିବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ଗତ ଜୁନ୍ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 16 ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରିତ ଔଷଧର ପ୍ରସ୍ତୁତି, ବିକ୍ରୟ ଏବଂ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଏବଂ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ସୋମାଲିଆ କର୍ତ୍ତୃପକ୍ଷଙ୍କ ନିକଟରେ ଭାରତ ବାଣିଜ୍ୟିକ ଜାହାଜ ଅପହରଣ ପ୍ରସଙ୍ଗ ଉତ୍ଥାପନ କରିଛି। 22 ଭାରତୀୟ ନାବିକଙ୍କ ସହିତ 2 ବିଦେଶୀ ପତାକାବାହୀ ଜାହାଜକୁ ଅପହରଣ କରାଯାଇଛି। ଏମ୍ଟି ସିବୁରେ 16 ଏବଂ ଏମ୍ଭି ଲୁତୁଫ୍ରେ 6 ଭାରତୀୟ ନାବିକ ରହିଥିଲେ। ଏହି ଜାହାଜଗୁଡ଼ିକୁ ଏମେନ୍ ଏବଂ ସୋମାଲିଆରୁ ପୃଥକ୍ ପୃଥକ୍ ଘଟଣାକ୍ରମରେ ସଶସ୍ତ ଜଳଦସ୍ୟୁ ଅପହରଣ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି, ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ସାମୁଦ୍ରିକ କ୍ଷେତ୍ର ସହିତ ଜଡ଼ିତ ପ୍ରତ୍ୟେକଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ଭାରତ ଗୁରୁତ୍ୱ ପ୍ରଦାନ କରିଥାଏ ବୋଲି ସେ କହିଛନ୍ତି। ସୋମାଲିଆ କର୍ତ୍ତୃପକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। ଏମ୍ପି ସିବୁ ଇରିଟ୍ରିଆ ପତାକା ବହନ କରିଥିବା ବେଳେ ଏମ୍ଭି ଲୁତୁଫ୍ କାମେରୁନ୍ ପତାକାବାହୀ ଜାହାଜ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ ଭାରତୀୟ ନାବିକଙ୍କ ସୁରକ୍ଷା ଚିନ୍ତା ନେଇ ସରକାର ଗୁରୁତର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆମେରିକାରେ ଭୋଟରଙ୍କ ପାଇଁ ଫଟୋ ପରିଚୟପତ୍ର ତଥା ନାଗରିକତ୍ୱର ପ୍ରମାଣକୁ ବାଧ୍ୟତାମୂଳକ କରିବା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦକ୍ଷିଣ କାରୋଲିନାସ୍ଥିତ ମିର୍ଟଲ ବିଚ୍ରେ ଏକ ରିପବ୍ଲିକାନ୍ ସମାବେଶକୁ ସମ୍ବୋଧିତ କରି ଶ୍ରୀ ଟ୍ରମ୍ପ ସେଭ୍ ଆମେରିକା ଆଇନ ପ୍ରସ୍ତୁତ ତଥା କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ନଭେମ୍ବରରେ ଆମେରିକା କଂଗ୍ରେସ ଉପରେ ରିପବ୍ଲିକାନ୍ ନିୟନ୍ତ୍ରଣକୁ ବଜାୟ ରଖିବା ଲକ୍ଷ୍ୟ ନେଇ ଶ୍ରୀ ଟ୍ରମ୍ପ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ପକ୍ଷ ରଖିଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗରେ ତାଙ୍କର ପ୍ରଶାସନ ସୁପ୍ରିମକୋର୍ଟରେ ବିଜୟ ହାସଲ କରିସାରିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ପ୍ରତ୍ୟେକ ଭୋଟର ମତଦାନ ବେଳେ ଫଟୋ ପରିଚୟ ଉପସ୍ଥାପନ କରିବାକୁ ପଡ଼ିବ। ଏହାଦ୍ୱାରା ସେହି ଭୋଟର ଆମେରିକୀୟ ନାଗରିକ ବୋଲି ପ୍ରମାଣିତ ହୋଇପାରିବ। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ଭାରତର ନିର୍ବାଚନ ବ୍ୟବସ୍ଥା ଏବଂ ଭୋଟର ଚିହ୍ନଟ ପ୍ରକ୍ରିୟାର ଉଚ୍ଚ ପ୍ରଶଂସା କରିଥିଲେ। କର୍ମଚାରୀ ଭବିଷ୍ୟ ନୀତି ପାଣ୍ଠି ସଂଗଠନ ପ୍ରତିଷ୍ଠାନଗୁଡ଼ିକର ଇପିଏଫ୍ ସୁବିଧାରୁ ବଞ୍ଚିତ ହେଉଥିବା କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ମଚାରୀ ପଞ୍ଜୀକରଣ ଅଭିଯାନ 2026 ବ୍ୟବହାର କରିବାକୁ ଅନୁରୋଧ କରିଛି। ଏହି ଅଭିଯାନର ଲକ୍ଷ୍ୟ ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ସ୍ୱେଚ୍ଛାକୃତ ଅନୁପାଳନକୁ ସହଜ କରିବା ସହିତ ଯୋଗ୍ୟ କର୍ମଚାରୀଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠି, ପେନ୍ସନ୍ ଏବଂ ବୀମାର ଲାଭକୁ ବିସ୍ତାର କରିବା। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଯେ ଇଇସି 2026 ଚଳିତ ବର୍ଷ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏହି ଅଭିଯାନ ଅଧୀନରେ ଯୋଗ୍ୟ ନିଯୁକ୍ତିଦାତାମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଇପିଏଫ୍ ପାଇବାରୁ ବାଦ୍ ପଡ଼ିଥିବା, ଜୀବିତ ଥିବା ଏବଂ ଘୋଷଣା ତାରିଖରେ ପ୍ରତିଷ୍ଠାନରେ ଚାକିରି ଜାରି ରଖିଥିବା କର୍ମଚାରୀଙ୍କୁ ପଞ୍ଜୀକରଣ କରିପାରିବେ। ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜୋଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ସେମିଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ଭାରତୀୟ ମହିଳା ଯୋଡ଼ି ଚୀନ୍ର ଲିୟୁ ସେଙ୍ଗ୍ ସୁ ଏବଂ ତାନ୍ ଲିଙ୍କ ଯୋଡ଼ିକୁ ଭେଟିବେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ପରିମଳ କାର୍ଯ୍ୟରେ ଶୂନ୍ୟ ମୃତାହତ ସରକାରଙ୍କ ଲକ୍ଷ୍ୟ, ଗରିମା କର୍ମଶାଳାରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ଖରିଫ ଋତୁରେ ଧାନ ବିକ୍ରି ପାଇଁ ବର୍ତ୍ତମାନ ସୁଦ୍ଧା 7 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପଞ୍ଜୀକରଣ। ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ପ୍ରଭାବିତ ଅଞ୍ଚଳରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କଲେ ସରକାର। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମେଟ୍। ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ ମାନବିକ ମର୍ଯ୍ୟାଦା ସୁନିଶ୍ଚିତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଗରିମା ଦ୍ୱିତୀୟ ଜାତୀୟ କର୍ମଶାଳାର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପରିମଳ କାର୍ଯ୍ୟରେ ଶୂନ୍ୟ ମୃତାହତ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସ୍ୱଚ୍ଛ ଭାରତର ପ୍ରକୃତ ଅର୍ଥ ହେଉଛି ସଫେଇ କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ ଦେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ୱଚ୍ଛତା ଏକ ସରକାରୀ ବିଷୟରୁ ସାମାଜିକ ଦାୟିତ୍ୱରେ ତାକୁ କିଭଳି ଭାବରେ ଆଗାମୀ ଦିନରେ ପରିଣତ କରାଯିବ, ଆଉ ଏହା ଏକ ଯୋଜନାରୁ ଜନ ଆନ୍ଦୋଳନ ହେଲା, ଏକ ଭାବନା ତିଆରି ହେଲା, ଏବଂ ଏହା ଏକ ସରକାରୀ ଲକ୍ଷ୍ୟରୁ ଜାତୀୟ ସଂକଳ୍ପର ରୂପ ନେଲା। ସ୍ୱଚ୍ଛ ଭାରତ ଏକ ଶୌଚାଳୟ ନିର୍ମାଣ ଏକ କାର୍ଯ୍ୟ ନୁହେଁ, ଏହା ଭାରତର ମାନସିକତା ବଦଳିବାର ଏକ ପ୍ରୟାସ ଥିଲା।
0: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବାରେ ପରିମଳ କର୍ମଚାରୀଙ୍କ ଅବଦାନ ଅତୁଳନୀୟ। ସେମାନେ ସହରର ଜଣେ ଜଣେ ନୀରବ ସୈନିକ। 35 ଗରିମା ଗୃହ ମାଧ୍ୟମରେ 896 ଜଣଙ୍କୁ ସ୍ୱରେଜ୍ ଏଣ୍ଟ୍ରି ପ୍ରଫେସନାଲ ଭାବେ ପ୍ରମାଣିତ କରାଯାଇଛି। ପରିମଳ କାର୍ଯ୍ୟରେ ବିପଦକୁ ସ୍ୱୀକାର ନ କରି ବିପଦକୁ ଶୂନ୍ୟ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ କହିଛନ୍ତି, ସ୍ୱଚ୍ଛ ସହର ଗଠନ ସହ ଓଡ଼ିଶାକୁ ଆଗେଇ ନେବାରେ ସ୍ୱେଚ୍ଛାସେବୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆଗାମୀ ଦିନରେ ଗରିମା ସ୍ୱେଚ୍ଛାସେବୀଙ୍କୁ ଗ୍ରାମାଞ୍ଚଳରେ ନିୟୋଜିତ କରାଯିବ। 2047 ବିକଶିତ ଭାରତ ଏବଂ 2036 ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ସମସ୍ତଙ୍କ ମିଳିତ ସହଯୋଗ ଆବଶ୍ୟକ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ମିଶନ ଜିରୋ ଶୀର୍ଷକ ଏହି ଜାତୀୟ କର୍ମଶାଳାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଯୋଗଦେଇ

0: ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଅବସରରେ ଆୟୋଜିତ ଗରିମା ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ। ଆଗାମୀ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ବର୍ତ୍ତମାନ ସୁଦ୍ଧା 7 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯାଇଥିବାରୁ ଚାଷୀମାନେ ସରଳ ଓ ସହଜ ଭାବରେ ନିଜ ନାମ ଦାଖଲ କରିପାରୁଛନ୍ତି। ଗତକାଲି ଗୋଟିଏ ଦିନରେ 1,20,000 ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଆବଶ୍ୟକ ଦସ୍ତାବିଜ୍ ନେଇ ନିଜସ୍ୱ ପ୍ୟାକ୍ସ ଓ ଲ୍ୟାମ୍ପସରେ ଅଗଷ୍ଟ 31 ତାରିଖ ସୁଦ୍ଧା ଚାଷୀମାନଙ୍କୁ ନିଜ ନାମ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ଉପଦେଶ ଦେଇଛନ୍ତି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ନିୟୋଜିତ କରାଯାଇଛି। ଅଧିକାରୀମାନେ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଦୀର୍ଘସ୍ଥାୟୀ ବନ୍ୟା ପରେ ପ୍ରଭାବିତ ଅଞ୍ଚଳରେ ଯେପରି କୌଣସି ପ୍ରକାର ମହାମାରୀ କିମ୍ବା ରୋଗ ସୃଷ୍ଟି ନ ହୋଇ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଚେତନ ରହିବା ସହ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ୟା ଜଳ କମିବା ପରେ ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ବ୍ୟାପକ ସଫେଇ କାର୍ଯ୍ୟ ସହ ଜୀବାଣୁମୁକ୍ତ କରିବା ନିମନ୍ତେ ପଦକ୍ଷେପ ନିଆଯିବ। ପାନୀୟ ଜଳର ଉତ୍ସଗୁଡ଼ିକର ସ୍ୱଚ୍ଛତା ଓ ବିଶୋଧନ କରାଯିବ। ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ନାୟକାଣୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଆୟୋଜିତ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଛନ୍ତି। ଜିଲ୍ଲାର ବନ୍ୟା ସ୍ଥିତିର ସମୀକ୍ଷା କରିବା ସହ ଜିଲ୍ଲାର 18ଟି ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ଓ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
1: ଜିଲ୍ଲା ପ୍ରଶାସନ ତରଫ ଢଙ୍ଗରେ ଅନେକ କାର୍ଯ୍ୟକ୍ରମ ଗୁଡ଼ିକ ନିଆଯାଉଛି। ହାଇଟେକ୍ ହସ୍ପିଟାଲ ସହଯୋଗରେ ପାଖାପାଖି 18ଟିରୁ ଅଧିକ ଡକ୍ଟର୍ସ ମାନେ ଇସିଜି ଠାରୁ ଆରମ୍ଭ କରିକି ଡେଣ୍ଟାଲ ଡାଇଗ୍ନୋସିସ୍ ପର୍ଯ୍ୟନ୍ତ ଏସବୁ ମଧ୍ୟ ହେଇଛି। ଆଜି ତ ଆରମ୍ଭ ହେଇଛି

ବର୍ତ୍ତମାନ ସୁଦ୍ଧା ପଟ୍ଟାମୁଣ୍ଡାଇ ଆଳି ରାଜକନିକା ରାଜନଗର ଏବଂ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଅନେକ ଗ୍ରାମ ପାଣିଘେରରେ ଥିବା ଆମ ସମ୍ବାଦଦାତା ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମ କେନ୍ଦ୍ର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆସନ୍ତା ମାସ 5 ତାରିଖ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଶିକ୍ଷକ ପୁରସ୍କାର 2026 ପ୍ରଦାନ କରିବେ। ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ଏଥିପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। ସ୍କୁଲ ଶିକ୍ଷା ଏବଂ ସାକ୍ଷରତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। 4 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରୋଫେନିରାମିନ୍, ମାଲେଟ୍ ଏବଂ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 ବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର 13ଟି ଲ୍ୟାମ୍ପସରେ ଜିଲ୍ଲା ଯୋଗାଣ ବିଭାଗ ଓ ଡିଆର୍ସିଏସ୍ଙ୍କ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଜିଲ୍ଲାରେ 10,394 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଆସନ୍ତା 31 ଅଗଷ୍ଟ ଓ 1 ସେପ୍ଟେମ୍ବର ରତ୍ନଭଣ୍ଡାର ଗଣତି ମଣତି ହେବା ନେଇ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଏହି ଗଣତି ମଣତି ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ସଦର, କୋଡିଙ୍ଗା, ଉମରକୋଟ, ରାଇଗର, ଚନ୍ଦାହାଣ୍ଡି ଓ ଝରିଗାଁଠାରେ ଥିବା ବିଚାରାଳୟଗୁଡ଼ିକରେ ଲୋକ ଅଦାଲତ ଅନୁଷ୍ଠିତ ହେବ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୌତୁକ ନିରୋଧ ଆଇନ 1961 ସମ୍ପର୍କିତ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତି

ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୌତୁକ ନିରୋଧ ଆଇନର ବିଭିନ୍ନ ଦିଗ, ଆଇନଗତ ପ୍ରାବଧାନ, ଦଣ୍ଡବିଧାନ ଏବଂ ସମାଜର ଏହାର ସଠିକ୍ ପ୍ରୟୋଗ ସମ୍ପର୍କରେ ଆଲୋଚନା କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହେଉଛି। ପ୍ରତିଯୋଗିତାରେ 37 ଦେଶର 187 ଜଣ ଆଥ୍ଲେଟ୍ ଭାଗ ନେଉଛନ୍ତି। ଏଥିରେ 12 ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲ୍ର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଶ କୁଜୁର, ସ୍ୱାଧୀନ କୁମାର ମାଝୀ, କିଶୋର ଜେନା, ବାପି ହାଁସ୍ଦା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଖେଳିବେ। ଗତବର୍ଷର ସଫଳ ବ୍ରୋଞ୍ଜସ୍ତରୀୟ ପ୍ରତିଯୋଗିତା ପରେ ସିଲଭରସ୍ତରୀୟ ଆୟୋଜନ କରାଯାଉଛି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମ୍ମାନ ଭାବେ 18 ଇଭେଣ୍ଟ ରହିଛି। 2028 କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥ୍ଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଓ ଏସୀୟ ଇଣ୍ଡୋର ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ବୋଲି କୁହାଯାଉଛି। ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ 2,780,10,00,000 14 ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ 14,104 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପୋଷାକ, ରାସାୟନିକ ଉତ୍ପାଦ, ଚିକିତ୍ସା ଉପକରଣ, ଇସ୍କାତ ଓ ଭିତ୍ତିଭୂମି ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡ଼ିକ ଅନୁମୋଦନ ଲାଭ କରିଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ପରିମଳ କାର୍ଯ୍ୟରେ ଶୂନ୍ୟ ମୃତାହତ ସରକାରଙ୍କ ଲକ୍ଷ୍ୟ, ଗରିମା କର୍ମଶାଳାରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ଖରିଫ ଋତୁରେ ଧାନ ବିକ୍ରି ପାଇଁ ବର୍ତ୍ତମାନ ସୁଦ୍ଧା 700,000 ଉର୍ଦ୍ଧ୍ୱ ଚାଷୀଙ୍କ ପଞ୍ଜୀକରଣ। ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନେଇ ପ୍ରଭାବିତ ଅଞ୍ଚଳରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କଲେ ସରକାର। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥ୍ଲେଟିକ୍ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ବୋଲ ବଚ୍ଚନରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଶ୍ରେୟା ଘୋଷାଲ ଏବଂ ହିମେଶ ରେଶମିଆ, ଗୀତ ରଚନା ସବୀର ଅହମ୍ମଦ, ସଙ୍ଗୀତ ସଂଯୋଜନା ହିମେଶ ରେଶମିଆ, ଚଳଚ୍ଚିତ୍ର ବୋଲ ବଚ୍ଚନ।

ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ୟୁବରାଜରୁ, ମିଳିତ କଣ୍ଠରେ ଶିଳ୍ପୀ ସୋନୁ ନିଗମ, ରୂପ କୁମାର ରାଠୋଡ ଏବଂ ଏ ଆର୍ ରେହମାନ। ଗୁଲଜାରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ଏ ଆର୍ ରେହମାନ। ଚଳଚ୍ଚିତ୍ର ୟୁବରାଜ।

ଏତେବେଳେ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନର ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଯୌବଣୀ। ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:30 ପ୍ରଚାର କରିବୁ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ମୁରଲୀଧର ସାହୁ ଏବଂ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ, ଏବଂ ପରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ରହିଛି ଦେଶ ବନ୍ଦନା, ହିନ୍ଦୀ ଭକ୍ତିଗୀତ ଶୁଣିବେ ରାତି 8:15। ସ୍ପୋର୍ଟସ୍ କେନ୍ ରାତି 8:30, ସ୍ପଟ୍ ଲାଇଟ୍ ରାତି 9:16, ବିଜ୍ଞାନ ଭାରତୀ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:00। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏହି ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ସମୟ ଅପରାହ୍ନ 5ଟା। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM-ରେ 100.3 MHz ଯୋଗେ। ଅଧିବେଶନ ଆରମ୍ଭରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଧଡ଼କନ୍ କଥାଚିତ୍ରରୁ, ଉଦିତ ନାରାୟଣ ଓ ଅଲକା ୟୋଗୀଙ୍କ କଣ୍ଠରେ, ଗୀତିକାର ସମୀର, ସ୍ୱର ସଂଯୋଜନା ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ର ଭିତରେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପଙ୍କଜ ଦାସ ଓ ସାଥୀଙ୍କ କଣ୍ଠରେ, ଗୀତିକାର ଆନନ୍ଦ ବକ୍ସି, ସ୍ୱର ସଂଯୋଜନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, କଥାଚିତ୍ର ନାମ

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆନନ୍ଦ ବକ୍ସିଙ୍କ ଗୀତରଚନା ଓ ଲକ୍ଷ୍ମୀକାନ୍ତ ପ୍ୟାରାଲାଲ୍ଙ୍କ ସଙ୍ଗୀତ ସଂଯୋଜନାରୁ କଥାଚିତ୍ର କର୍ମା। ମିଳିତ କଣ୍ଠରେ ଗାଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ମହମ୍ମଦ ଅଜିଜ ଓ ସାଥୀ।

ପରବର୍ତ୍ତୀ ଗୀତଟି 1 2 4 କଥା ଚିତ୍ରରୁ, ଲତା ମଙ୍ଗେସ୍କର ଓ ସୋନୁ ନିଗମଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ମେହବୁବ, ସଙ୍ଗୀତରେ ସହିଛନ୍ତି ଏ ଆର୍ ରହମାନ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ଉପକାର କଥାଚିତ୍ରରୁ, ମହେନ୍ଦ୍ର କପୁର ସାଥୀଙ୍କ କଣ୍ଠରେ, ଗୀତିକାର ଗୁଲସନ ବାଓରା, ସ୍ୱର ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ।

0: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ ଏହି ସୂଚନା ପରେ।
1: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ୍ କୁଇଜିନ୍, ୱେଟର୍ ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ୍। ରିୟା ହେଇଗଲା କୁଲ୍ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPI କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ ର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।
1: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ୍ କୁଇଜିନ୍, ୱେଟର୍ ଫୋପାଡ଼ିଲା ସ୍ପିନ୍, 4000ର ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ୍। ରିୟା ହେଇଗଲା କୁଲ୍ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPI କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫ୍ ର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।

0: 10 ଲକ୍ଷର ଲଟରୀ ମତେ ୱାଓ
1: ହସିଲା। ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଦଶ ଲକ୍ଷର ଲଟରୀ ମତେ ୱାଓ
1: ହସିଲା। ନକଲି ଅଫର୍ସ ପ୍ରତି ସାବଧାନ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ନମସ୍କାର, ଶୁଭ ସନ୍ଧ୍ୟା।
1: ଶ୍ରୋତା ବନ୍ଧୁ, ସନ୍ଧ୍ୟାର ଏକ ମନମୁଗ୍ଧକର ପରିବେଶରେ ଦିନଭରିର ବ୍ୟସ୍ତତା ଓ କ୍ଲାନ୍ତିକୁ କିଛି ସମୟ ପାଇଁ ପଛରେ ଛାଡ଼ି ଆସନ୍ତୁ ମିଶିଯିବା କିଛି ନିଜ ଲୋକଙ୍କ ସହ, କିଛି ନିଜ କଥା ସହ, କିଛି ନିଜ ଅନୁଭବ ସହ।
0: କାରଣ ରେଡ଼ିଓ କେବଳ ଗୀତ ଶୁଣାଏ ନାହିଁ, ରେଡ଼ିଓ ମନକୁ ମନ ସହ ଯୋଡ଼ିଥାଏ। ଆଉ ଯେତେବେଳେ ସେହି ମନ କଥା ଆସି ପହଞ୍ଚ ଚିଠିର ଧାଡ଼ିରେ, ହ୍ୱାଟ୍ସଆପ୍ର ଛୋଟ ଛୋଟ ବାର୍ତ୍ତାରେ, ସେତେବେଳେ ଆମର ଏହି ସମ୍ପର୍କ ଆହୁରି ନିଜର ଲାଗେ।
1: ଶ୍ରୋତବନ୍ଧୁ, ଏହି ସମ୍ପର୍କର ନାଁ ହେଉଛି ସାପ୍ତାହିକୀ। ସାପ୍ତାହିକୀ, ଯେଉଁଠି ଆପଣଙ୍କର ଚିଠିର ପ୍ରତିଟି ଶବ୍ଦ ଆମ ପାଇଁ ଏକ ଅନୁଭବ, ଆପଣଙ୍କର ହ୍ୱାଟ୍ସଆପ୍ ବାର୍ତ୍ତାର ପ୍ରତିଟି ଧାଡ଼ି ଆମ ପାଇଁ ଏକ ସ୍ନେହର ସ୍ପର୍ଶ, ଆଉ ଆପଣଙ୍କର ଭଲ ପାଇବା ଆମ ପାଇଁ ଏକ କାର୍ଯ୍ୟକ୍ରମର ସବୁଠାରୁ ବଡ଼ ପୁରସ୍କାର।
0: ହଁ ବନ୍ଧୁଗଣ, କେହି ଲେଖନ୍ତି ନିଜ ଗାଁର କଥା, କେହି ଲେଖନ୍ତି ପୁରୁଣା ଦିନର ସ୍ମୃତି, କେହି ମନେ ପକାନ୍ତି ପ୍ରିୟ ଗୀତକୁ, ଆଉ କେହି କେହି ମାତ୍ର ଦୁଇ ଧାଡ଼ିରେ କହିଦିଅନ୍ତି ଆମେ ଆପଣଙ୍କ କାର୍ଯ୍ୟକ୍ରମ ସହ ଅଛୁ ବୋଲି।
1: ବିଶ୍ୱାସ କରନ୍ତୁ ଶ୍ରୋତା ବନ୍ଧୁ, ଏହି ଦୁଇଟି ଧାଡ଼ି ମଧ୍ୟ ଜଣେ ରେଡ଼ିଓ ଉପସ୍ଥାପକ ଉପସ୍ଥାପିକାଙ୍କ ପାଇଁ ଅନେକ ବଡ଼ ଉତ୍ସାହ। ଆଜିର ଏହି ସନ୍ଧ୍ୟାରେ ମଧ୍ୟ ଆପଣମାନଙ୍କ ପାଖକୁ ନେଇ ଆସିଛୁ ଆପଣଙ୍କ ନିଜର ଚିଠି, ଆପଣଙ୍କ ନିଜର ହ୍ୱାଟ୍ସଆପ୍ ବାର୍ତ୍ତା, ଏବଂ ସେହି ବାର୍ତ୍ତା ଭିତରେ ଲୁଚିଥିବା ଅନେକ ସୁନ୍ଦର ଅନୁଭବ।
0: ତେବେ ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି, ଘରର ବାରଣ୍ଡାରେ ଚା କପ୍ ସହ, କାମରୁ ଫେରିବା ବାଟରେ, କିମ୍ବା ନିଜ ଲୋକଙ୍କ ସହ ଏହି ସନ୍ଧ୍ୟାକୁ ଉପଭୋଗ କରୁଥାନ୍ତୁ। ରେଡିଓର ଏହି ସ୍ୱରକୁ ଟିକିଏ ନିକଟକୁ ଆଣନ୍ତୁ,
1: କାରଣ ଶ୍ରୋତାବନ୍ଧୁ, ଏହି ମୁହୂର୍ତ୍ତରୁ ଆରମ୍ଭ ହେଉଛି ଆପଣଙ୍କ ମନର କଥା, ଆପଣଙ୍କ ସ୍ମୃତିର କଥା, ଆପଣଙ୍କର ପସନ୍ଦର କଥା, ଆପଣଙ୍କ ଓ ଆମର ଭଲ ପାଇବାର କାର୍ଯ୍ୟକ୍ରମ ସାପ୍ତାହିକୀ। ଆଜିର ଏହି ମନୋଲୋଭ ସନ୍ଧ୍ୟାରେ ଆମେ ଅଛୁ, ମୁଁ ଆପଣଙ୍କର ପ୍ରିୟର ଯୁବସାଥୀ ନନ୍ଦିତା
0: ଓ ମୁଁ ଲିପ୍ସା।
1: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆଜିର ଏହି ସାପ୍ତାହିକୀ ସନ୍ଧ୍ୟାଟି ଆରମ୍ଭ କରିନେବା ଆପଣମାନଙ୍କର ଚିଠିପତ୍ରର ଉତ୍ତର ସହ। ତେବେ ଲିପ୍ସା।
0: ହଁ ନନ୍ଦିତା।
1: ଆଜି ଆମ ଶ୍ରୋତାବନ୍ଧୁମାନଙ୍କ ଠାରୁ କିଛି ଚିଠି ହସ୍ତଗତ ହୋଇଛି ନା ନାହିଁ?
0: ଆରେ ହଁ, ନିଶ୍ଚିତ ଭାବରେ ଆଜି ଆମ ପାଖକୁ ଆମ ପ୍ରିୟ ଶ୍ରୋତାମାନଙ୍କର ଢେର ଚିଠି ସବୁ ଆସିଛି।
1: ଏହା ତ ବହୁତ ଖୁସିର କଥା। ଯେତେବେଳେ ଆମ ଶ୍ରୋତାବନ୍ଧୁମାନଙ୍କର ଚିଠିଗୁଡ଼ିକ ଆମ ପାଖରେ ହସ୍ତଗତ ହୁଏ, ସେତେବେଳେ ସତରେ ମନଟା ଭାରି ଆନନ୍ଦିତ ହୋଇଥାଏ।
0: ଠିକ୍ କହୁଛୁ, ତେବେ ପଢ଼ିନେବା ଆଜିର ଏହି ସବୁ ସ୍ନେହ ଭରା ଚିଠିଗୁଡ଼ିକ।
1: ହଁ ନିଶ୍ଚିତ ଭାବରେ, ଚାଲନ୍ତୁ ଦେଖିନେବା କିଏ କେଉଁଠୁ ଚିଠି ସବୁ ଆମ ପାଖକୁ ହସ୍ତଗତ କରିଛନ୍ତି।
0: ତେବେ ଆଜିର ପ୍ରଥମ ଚିଠିଟି ଲେଖିକି ପଠାଇଛନ୍ତି ନିରାକାର ରଣା ଭାଇ, ଗ୍ରାମ ସିଲୁଆ, ଭାୟା ଖୋଲାନ, ପୋଷ୍ଟ ମାଲାଡ, ଥାନା ଟିଟଲାଗଡ଼ ଜିଲ୍ଲା ବଲାଙ୍ଗୀରରୁ। ତେବେ ଭାଇ ଲେଖିଛନ୍ତି, ସାପ୍ତାହିକୀ ଯୁବବାଣୀର ଉପସ୍ଥାପନା ଦାୟିତ୍ୱରେ ଥିବା ଦୁଇ ଅପାଙ୍କୁ ହୃଦୟଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଯୁବବାଣୀର ପ୍ରତ୍ୟେକ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗୁଛି ଓ ମନକୁ ପୁରା ଛୁଇଁ ଯାଉଛି। ଏହି ସପ୍ତାହର ଆମର ଦେଶର ବୀର ଯବାନମାନଙ୍କ କାହାଣୀ ବହୁତ ଭଲ ଲାଗିଥିଲା। ଏମିତି ଆଗକୁ ଆମର ଦେଶପ୍ରେମୀମାନଙ୍କର କାହାଣୀ ଆମ ଯୁବ ଶ୍ରୋତା ବନ୍ଧୁମାନଙ୍କୁ ପରଶୁଥାନ୍ତୁ। ଶନିବାର ଦିନର ସାପ୍ତାହିକୀ ଯୁବବାଣୀ ବହୁତ ସୁନ୍ଦର ଲାଗିଲା। ଏଥିରେ ନନ୍ଦିତା ଓ ଅନିନ୍ଦିତା ଅପା ଯୁବ ଶ୍ରୋତା ବନ୍ଧୁମାନଙ୍କ ଚିଠିପତ୍ରର ସୁନ୍ଦର ଉତ୍ତର ଦେବା ସହିତ ବହୁତ ଭଲ ଭଲ ମତ ଦେଇଥିଲେ। ତେଣୁ ଦୁଇ ଅପାଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ଏମିତି ନୂଆ ନୂଆ କାର୍ଯ୍ୟକ୍ରମ ପରଶି ଦେଉଥାନ୍ତୁ। ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗିଥିଲା, କିନ୍ତୁ ଏଥିରେ

0: ଶିବଶକ୍ତି ଭାଇ ଶ୍ରୋତା ବନ୍ଧୁମାନଙ୍କ ସହିତ ଅଧିକ ସମୟ କଥାବାର୍ତ୍ତା ହୋଇଥିଲେ, ତେଣୁ କାର୍ଯ୍ୟକ୍ରମରେ ଅନେକ ଶ୍ରୋତା ସାମିଲ ହୋଇପାରିଲେ ନାହିଁ। ତେଣୁ ଯୁବବାଣୀ କାର୍ଯ୍ୟକ୍ରମର ଗୀତଟିଏ ମିତଟିଏ ଲାଇଭ୍ ଫୋନ୍ ଇନ୍ରେ ବନ୍ଧୁମାନଙ୍କ ସହ ଟିକେ କମ୍ କଥା ହୁଅନ୍ତୁ, ଯାହାଦ୍ୱାରା ଅନେକ ଶ୍ରୋତା ସାମିଲ ହୋଇପାରିବେ। ତେଣୁ ଏଥିପ୍ରତି ଟିକେ ଧ୍ୟାନ ଦେବେ। ଆଗକୁ ପବିତ୍ର ବନ୍ଧନ ରକ୍ଷାବନ୍ଧନ ଆସୁଛି, ଏଣୁ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଅନେକ ଶୁଭେଚ୍ଛା ଓ ଶୁଭକାମନା। ରକ୍ଷାବନ୍ଧନ ବିଷୟରେ ଯୁବବାଣୀରେ ଗୋଟିଏ କାର୍ଯ୍ୟକ୍ରମ ଭେଟି ଦିଅନ୍ତୁ। ଏତିକି ଲେଖି ଭାଇ ନିଜର ଚିଠିଟି ଶେଷ କରିଛନ୍ତି।
1: ଭାଇ, ଆପଣଙ୍କର ଏହି ସ୍ନେହଭରା ଚିଠିଟି ପାଇ ଆମେ ସମସ୍ତେ ଅତ୍ୟନ୍ତ ଆନନ୍ଦିତ ହେଲୁ। ଚିଠିର ପ୍ରତିଟି ଶବ୍ଦରେ ଥିବା ଆତ୍ମୀୟତା, ସ୍ନେହ ଓ ଭଲ ପାଇବା ସତରେ ଆମ ସମସ୍ତଙ୍କ ମନକୁ ଛୁଇଁଗଲା। ଭାଇ, ଆପଣ ଯେଉଁ ପ୍ରଥମେ ପ୍ରଶଂସା କରି ସାପ୍ତାହିକ କାର୍ଯ୍ୟକ୍ରମ ବିଷୟରେ ଲେଖିଛନ୍ତି, ସତରେ ତାହା ଆମ ମନକୁ ଛୁଇଁଗଲା। ସେହି ଦିନର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ଏବଂ ଅନିନ୍ଦିତା ଭଉଣୀ। ଭାଇ, ଆମକୁ ଜାଣି ବହୁତ ଭଲ ଲାଗିଲା ଯେ ଆମ ଦୁଇଙ୍କ ଦ୍ୱାରା ଉପସ୍ଥିତ କାର୍ଯ୍ୟକ୍ରମ ସାପ୍ତାହିକ ଆପଣଙ୍କୁ ଏତେ ଭଲ ଲାଗିଛି। ତା ଆଗକୁ ଆପଣ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଯାହାର ଉପସ୍ଥାପନା ଦାୟିତ୍ୱରେ ଥିଲେ ଶିବଶକ୍ତି ପୁରୋହିତ। ଆପଣ ଏଥିରେ ଜଣାଇଛନ୍ତି ଯେ ସେହିଦିନ ଶିବଶକ୍ତି ଅଧିକ ସମୟ ଧରି ଶ୍ରୋତାବନ୍ଧୁମାନଙ୍କ ସହିତ କଥାବାର୍ତ୍ତା କରିଥିଲେ। କ୍ଷମା କରିବେ ଭାଇ, କିଛି ଯାନ୍ତ୍ରିକ ତ୍ରୁଟି ବଶତଃ ଆମେ କଲ୍ଗୁଡ଼ିକ ରିସିଭ୍ କରି ହେଉନଥିଲା, ତେଣୁ ସେହିଦିନର ଉପସ୍ଥାପକ ଶିବଶକ୍ତି ପୁରୋହିତ କମ୍ କଲ୍ ଉଠାଇ ପାରିଥିଲେ ଏବଂ ଶ୍ରୋତାବନ୍ଧୁଙ୍କ ସହିତ ଅଧିକ ସମୟ କଥାବାର୍ତ୍ତା କରିବାକୁ ପଡ଼ୁଥିଲା। କିନ୍ତୁ ଭାଇ, ଆଗକୁ ଆମେ ଏହି ପ୍ରତି ଧ୍ୟାନ ଦେବୁ ଏବଂ ଆଗକୁ ଆମେ ଚେଷ୍ଟାରତ ରହିବୁ ଯେ ଅନେକ ଶ୍ରୋତାବନ୍ଧୁମାନଙ୍କ କଲ୍ଗୁଡ଼ିକ ଆମେ ଆମ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ। ଆମର ପ୍ରତିଟି କାର୍ଯ୍ୟକ୍ରମ ଶୁଣୁଥିବାରୁ ଧନ୍ୟବାଦ ଏବଂ ତା ସହିତ ଆପଣଙ୍କୁ ମଧ୍ୟ ପବିତ୍ର ରକ୍ଷାବନ୍ଧନର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଏବଂ ଆପଣ ଯେଉଁ ଅନୁରୋଧଟି କରିଛନ୍ତି ରକ୍ଷାବନ୍ଧନ ବିଷୟରେ ଯୁବବାଣୀରେ ଗୋଟିଏ କାର୍ଯ୍ୟକ୍ରମ ଭେଟି ଦେବା ପାଇଁ, ତାହେଲେ ଭାଇ, ଆମେ ନିଶ୍ଚିତ ଭାବରେ ରକ୍ଷାବନ୍ଧନ ଦିନ ସେହି ବିଷୟରେ ଗୋଟିଏ ସୁନ୍ଦର କାର୍ଯ୍ୟକ୍ରମ ଆପଣମାନଙ୍କ ପାଖରେ ପରୋଷି ଦେବା ପାଇଁ ଚେଷ୍ଟା କରିବୁ। ଏତେ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଭାଇ। ଆମ ସହିତ ଏମିତି ଯୋଡ଼ି ରହିଥାନ୍ତୁ। ଧନ୍ୟବାଦ, ନମସ୍କାର। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ଚିଠିଟି ଲେଖି ପଠାଇଛନ୍ତି ଶ୍ରୀ କ୍ଷମାସାଗର ସାହୁ, ଗ୍ରାମ ପାକେଲପଡ଼ା, ପୋଷ୍ଟ ମୁଡ଼ିଂ, ଭାୟା ମଦନପୁର ରାମପୁର, ଜିଲ୍ଲା କଳାହାଣ୍ଡିରୁ। ଭାଇ ଲେଖିଛନ୍ତି, ପ୍ରଥମରେ ଯୁବବାଣୀର ସମସ୍ତ ଉପସ୍ଥାପକ ଓ ଉପସ୍ଥାପିକା ପରିବାର ସମସ୍ତଙ୍କୁ ମୋର ସ୍ନେହଭରା ନମସ୍କାରଟି ଜଣାଉଛି। ଗତ ମଙ୍ଗଳବାର ଦିନ ଯୁବବାଣୀର ଗୀତଟିଏ ମିତଟିଏ ସେହିଦିନର ଉପସ୍ଥାପକ ଶିବଶକ୍ତି ପୁରୋହିତଙ୍କର କଥାବାର୍ତ୍ତା ଆମ ସମସ୍ତ ଶ୍ରୋତାମାନଙ୍କ ସହିତ ଭଲ ଭାବରେ କଥାବାର୍ତ୍ତା କରିଥିଲେ। ଶ୍ରୋତାମାନଙ୍କ ମନକୁ ଏହା ଖୁସି ଲାଗିଲା, ଏଣୁ ସେ ମହାଶୟଙ୍କୁ ମୋର ଶ୍ରଦ୍ଧାର ସହ ଧନ୍ୟବାଦଟି ଜଣାଇଲି। ତା ସାଙ୍ଗେ ସାଙ୍ଗେ ବୁଧବାର ଖେଳ ଓ ଖେଳାଳି ଭାରତୀୟ ଖେଳ ବିଭାଗ ଦ୍ୱାରା ଅନେକ ସୂଚନା ତଥା ଅନେକ ସୁନାମଧନ୍ୟ ଖେଳାଳି ଓ ତାଙ୍କର ପୁରସ୍କାର ବିଷୟରେ କହିଥିଲେ। ଏଥିରୁ ବହୁତ କିଛି ଜାଣିହେଲା ଏବଂ ତାଙ୍କର କଥାଗୁଡ଼ିକ ସ୍ପଷ୍ଟ ଭାବରେ ଶୁଣାଯାଉଥିଲା, ଏଣୁ ସେହି ଦିନର ଉପସ୍ଥାପିକା ମହାଶୟା ତାଙ୍କର ନାମଟି ଶୁଣିପାରିଲି ନାହିଁ, ସେହି ଭଉଣୀଙ୍କୁ ମୋର ବିଶେଷ ବିଶେଷ ଧନ୍ୟବାଦଟି ଜଣାଉଛି। ଏତିକି କହି ଭାଇ ତାଙ୍କର ଚିଠିଟି ଶେଷ କରିଛନ୍ତି।
0: କ୍ଷମାସାଗର ଭାଇ, ଆପଣଙ୍କୁ ମଧ୍ୟ ଆନ୍ତରିକ ସ୍ନେହଭରା ନମସ୍କାର ଏବଂ ଆପଣଙ୍କର ଏହି ସୁନ୍ଦର ଚିଠି ପାଇଁ ଆମେ ସମସ୍ତେ କୃତଜ୍ଞ। ଗତ ମଙ୍ଗଳବାରର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମ ଏବଂ ତାହାର ପରିବେଷଣ ଶୈଳୀକୁ ଆପଣ ଯେପରି ଭାବରେ ପ୍ରଶଂସା କରିଛନ୍ତି, ସେଥିପାଇଁ ଆପଣଙ୍କୁ ହୃଦୟରୁ ନମସ୍କାର। ଉପସ୍ଥାପକ ଶିବଶକ୍ତି ପୁରୋହିତ ଭାଇଙ୍କ ସହିତ ଫୋନ୍ ଜରିଆରେ ହୋଇଥିବା ବାର୍ତ୍ତାଳାପ ଆପଣଙ୍କୁ ବେଶ୍ ଜୀବନ୍ତ ଓ ସୁନ୍ଦର ଲାଗିଥିଲା ବୋଲି ଆପଣ କହିଛନ୍ତି, ଏବଂ ଶ୍ରୋତାମାନଙ୍କ ମନର କଥାକୁ ବୁଝି ସେହି ଅନୁଯାୟୀ କାର୍ଯ୍ୟକ୍ରମକୁ ସଜାଡ଼ିଥିବାରୁ ଆପଣ ଯେଉଁ ଖୁସି ବ୍ୟକ୍ତ କରିଛନ୍ତି ତାହା ସତରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରେରଣା। ବର୍ତ୍ତମାନ ଯଦି ଶିବଶକ୍ତି ଭାଇ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ଶୁଣୁଥିବେ, ସତରେ ସେ ବେଶ୍ ଖୁସି ହେଉଥିବେ। ଆଗକୁ ଆପଣ ଗତ 19 ତାରିଖର ଖେଳ ଓ ଖେଳାଳି କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମର ପ୍ରତିଟି ବିଷୟବସ୍ତୁ ଓ ଉପସ୍ଥାପନାର ଧାରା ଆପଣ ଏତେ ସୁନ୍ଦର ଭାବରେ ଅନୁଭବ କରିଥିବାରୁ ଅଶେଷ ଧନ୍ୟବାଦ। ସେହିଦିନର ଉପସ୍ଥାପିକା ଥିଲେ ଆମର ପ୍ରିୟର ଶେଫାଳି ଭଉଣୀ।

0: ନିଶ୍ଚିତ ଭାବରେ ଆମେ ଆପଣଙ୍କର ଏହି ସୁନ୍ଦର ପ୍ରଶଂସା ବାର୍ତ୍ତାଟି ଶେଫାଳି ଭଉଣୀଙ୍କୁ ଜଣାଇଦେବୁ। ଏତେ ସୁନ୍ଦର ମତାମତ ଦେଇଥିବାରୁ ପୁଣି ଥରେ ଅଶେଷ ଅଶେଷ ଧନ୍ୟବାଦ ଭାଇ। ଏହିଭଳି ଭାବରେ ଆମ ସମସ୍ତଙ୍କ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ଏମିତି ହି ସୁନ୍ଦର ଓ ସ୍ନେହଭରା ଚିଠି ସବୁ ଆମ ପାଖକୁ ପଠାଉଥାନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଆଜିର ତୃତୀୟ ଏବଂ ଶେଷ ଚିଠିଟି ଲେଖିକି ପଠାଇଛନ୍ତି ସୁଧାମୟ ଆଚାର୍ଯ୍ୟ ଭଉଣୀ ଭବାନୀପାଟଣାରୁ। ଭଉଣୀ ଲେଖିଛନ୍ତି, ମୋର ଆନୁରିକ ସ୍ନେହଭରା ଶୁଭେଚ୍ଛା ଆକାଶବାଣୀର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଜଣାଉଛି। ଏହାପରେ ଯୁବବାଣୀ କାର୍ଯ୍ୟକ୍ରମର ଅପା ଓ ଭାଇଙ୍କୁ ମୋର ସ୍ନେହଭରା ଶୁଭେଚ୍ଛା। ଏ ସପ୍ତାହର ଗତ 16 ତାରିଖର ନନ୍ଦିତା ଭଉଣୀଙ୍କର ମନୋରଞ୍ଜନୀ କାର୍ଯ୍ୟକ୍ରମର ପ୍ରସ୍ତୁତି ବହୁତ ସୁନ୍ଦର ହୋଇଥିଲା। ପୂର୍ବକାଳର ପାଲା ଦାସ କାଠିଆ ପାଇଁ ଗାଁକୁ ଗାଁ ଯାତ୍ରା କରି ଲୋକମାନେ କିପରି ମନୋରଞ୍ଜନର ମାଧ୍ୟମକୁ ଆଗେଇ ନେଉଥିଲେ, ଦାସ କାଠିଆ ଭଳିଆ ସଂସ୍କୃତିର ମନୋରଞ୍ଜନୀ କାର୍ଯ୍ୟକ୍ରମ ସତରେ ସେତେବେଳେ ବହୁତ ନିଆର ଥିଲା। ଆଜିକାଲି ଏହାର ପ୍ରଭାବ ମଧ୍ୟ କମି କମି ଆସୁଛି। ତେଣୁ ଏହି ସୁନ୍ଦର ଉପସ୍ଥାପନା ପାଇଁ ଅପାଙ୍କୁ ମୋର ଧନ୍ୟବାଦ ଜଣାଉଛି। ଏହାପରେ ଗତ 17 ତାରିଖରେ ସାହିତ୍ୟାୟନ କାର୍ଯ୍ୟକ୍ରମରେ ଅପାଙ୍କର ଉପସ୍ଥାପନା ଶୁଣି ମଧୁର ଲାଗିଥିଲା। ଯେପରିକି ସ୍ୱାଧୀନତା ସଂଗ୍ରାମୀ ପାଇଁ କିପରି ଲୋକେ ଆମର ସ୍ୱାଧୀନତା ସଂଗ୍ରାମୀ ନିଜର କଳମ ମୁନରୁ କବିତା ଏବଂ ଲେଖାର ଆବେଗତାରେ ଲୋକଙ୍କ ମଧ୍ୟରେ ଦେବା ପ୍ରେମର ଭାବନା ଜାଗ୍ରତ କରୁଥିଲେ, ଏଥିରେ ପ୍ରଥମତଃ ଗଙ୍ଗାଧର ମେହେର, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଏମିତି କେତେ ଲୋକଙ୍କ ଏବଂ ସଂଗ୍ରାମୀଙ୍କ ଲେଖା ଅନୁପ୍ରାଣିତ କରିଥିଲା। ଏଣୁ ଅପାଙ୍କୁ ଏ ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ। ଶେଷରେ ଭଉଣୀ ଲେଖିଛନ୍ତି, ଗତ 19 ତାରିଖରେ ଶେଫାଳି ଭଉଣୀଙ୍କର ଉପସ୍ଥାପନରେ ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଥିଲା। ରେଳ ଯାତାୟତ ଏବଂ ଏହା ଉପରେ ସଂକ୍ଷିପ୍ତ ବିବରଣୀ ସହ ଖେଳାଳିମାନଙ୍କର ଦେଶ ପ୍ରତି ଖେଳର ଯେଉଁ ସବୁ ଭାବନା ବ୍ୟକ୍ତ କରିଥିଲେ ଏହା ମଧ୍ୟ ବହୁତ ପ୍ରଶଂସନୀୟ ଥିଲା। ତେଣୁ ଅପାଙ୍କୁ ଆନ୍ତରିକ ଧନ୍ୟବାଦ। ଏତିକିରେ ଭଉଣୀ ନିଜର ଚିଠିଟି ଶେଷ କରିଛନ୍ତି।
1: ସୁଧାମୟୀ ଭଉଣୀ, ପ୍ରଥମେ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ ଏବଂ ନମସ୍କାର ଆମ ସମସ୍ତଙ୍କ ତରଫରୁ। ଆପଣ ଯେଉଁ ଏତେ ପ୍ରେମଭରା ଚିଠିଟି ଆମ ପାଇଁ ଲେଖି ପଠାଇଛନ୍ତି, ସତରେ ଆମ ସମସ୍ତଙ୍କ ମନକୁ ତାହା ଛୁଇଁ ଯାଇଛି। ଆପଣ ଯେଉଁ ଆମ ସମସ୍ତ କାର୍ଯ୍ୟକ୍ରମ ଏତେ ଭଲ ଭାବରେ ଶୁଣନ୍ତି ଏବଂ ଆମ ସମସ୍ତଙ୍କ ନାମ ସହ ଆମ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ମନେ ରଖି ଆମକୁ ପଠାଇଥାନ୍ତି, ତାହା ଆମକୁ ସତରେ ଆହୁରି ସୁନ୍ଦର କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରି ଆପଣମାନଙ୍କ ପାଖରେ ପରୋଷି ଦେବା ପାଇଁ ଆହୁରି ଇଚ୍ଛା ବଢ଼ିଛି। ଗତ 16 ତାରିଖର କାର୍ଯ୍ୟକ୍ରମ ବିଷୟରେ ସବୁ ଲେଖି ପଠାଇଛନ୍ତି, କିନ୍ତୁ ଗତ 16 ତାରିଖର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲେ ଲିପ୍ସା ଭଉଣୀ। ଆପଣ ଭୁଲବଶତଃ ମୋର ନାମଟି ସେଠିରେ ଲେଖିଦେଇଛନ୍ତି। ସେ ସେହିଦିନ ମନୋରଞ୍ଜନୀ କାର୍ଯ୍ୟକ୍ରମରେ ପୂର୍ବ କାଳର ମନୋରଞ୍ଜନ ସମ୍ପର୍କରେ ଅତି ସୁନ୍ଦର ଭାବରେ ଉପସ୍ଥାପନାଟି କରିଥିଲେ। ଏବେ ଭଉଣୀ ଆମ ସହିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଆପଣଙ୍କର ଏତେ ସୁନ୍ଦର ମତାମତଟି ପାଇ ସେ ବେଶ ଖୁସି ଅନୁଭବ କରୁଛନ୍ତି ଏବଂ ଆପଣଙ୍କୁ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛି। ଗତ 17 ତାରିଖ ସାହିତ୍ୟାୟନ କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ଏବଂ ସେହିଦିନ ମୁଁ ସ୍ୱାଧୀନତା ସଂଗ୍ରାମରେ ସାହିତ୍ୟ ସ୍ରଷ୍ଟାଙ୍କର ଯୋଗଦାନ ସମ୍ପର୍କରେ ଏବଂ ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ସୂଚନାଟି ଦେଇଥିଲି। ମୋତେ ଜାଣି ବହୁତ ଭଲ ଲାଗୁଛି ଭଉଣୀ, ଆପଣ ସେହିଦିନର କାର୍ଯ୍ୟକ୍ରମଟି ଶୁଣିଛନ୍ତି ଏବଂ ଏତେ ସୁନ୍ଦର ମତାମତଟି ଲେଖି ପଠାଇଛନ୍ତି। ସହୃଦୟରୁ ଧନ୍ୟବାଦ। ଗତ 19 ତାରିଖ ଖେଳ ଓ ଖେଳାଳି କାର୍ଯ୍ୟକ୍ରମକୁ ନେଇ ଆସିଥିଲେ ଶେଫାଳି ଭଉଣୀ ଏବଂ ସେଠିରେ ସେ ଖେଳ ଜଗତର କିଛି ସୂଚନା ସବୁ ଦେଇଥିଲେ। ଏବେ ଯଦି ଶେଫାଳି ଭଉଣୀ ଆମର କାର୍ଯ୍ୟକ୍ରମଟି ଶୁଣୁଥିବେ, ତାହେଲେ ଆପଣଙ୍କର ଏତେ ସୁନ୍ଦର ମତାମତଟି ଶୁଣି ସେ ବେଶ ଖୁସି ଅନୁଭବ କରୁଥିବେ। ଭଉଣୀ ଭଉଣୀ ଆପଣ ଯେଉଁ ଏତେ ସୁନ୍ଦର ମତାମତଟି ଲେଖି ଆମ ପାଖକୁ ପଠାଇଛନ୍ତି, ସେଥିପାଇଁ ପୁଣି ଥରେ ଆପଣଙ୍କୁ ସହୃଦୟରୁ ଧନ୍ୟବାଦ। ଏମିତି ହିଁ ଭଲ ପାଇବା ଆମମାନଙ୍କ ସହିତ ରଖିଥାନ୍ତୁ। ଆଶା କରୁଛି ଆପଣଙ୍କର ଏମିତି ଭଲ ପାଇବା ଆମ ସହିତ ସଦାବେଳେ ରହିବ। ଏତେ ସୁନ୍ଦର ମତାମତ ପାଇଁ ପୁଣି ଥରେ ଧନ୍ୟବାଦ। ତାହେଲେ ଲିପ୍ସା,
0: ହଁ ନନ୍ଦିତା,
1: ଆଜିର କାର୍ଯ୍ୟକ୍ରମରେ ତ ଏତିକି ଚିଠି ଆମ ଶ୍ରୋତବନ୍ଧୁମାନଙ୍କ ଠାରୁ ହସ୍ତଗତ ହୋଇଥିଲା।
0: ଠିକ କହିଲୁ, କେତେ ସବୁ ପ୍ରେମ ଓ ସ୍ନେହଭରା ଚିଠି ସବୁ ପଢ଼ିଲୁ। ଏତେ ସବୁ କଥାବାର୍ତ୍ତା ପରେ ଆନା ନେଇଯିବା ଗୋଟେ ମଧୁମେହ ସଙ୍ଗୀତ ବିରତି।
1: ନିଶ୍ଚିତ ଭାବରେ, ତେବେ ଚାଲନ୍ତୁ ଶ୍ରୋତବନ୍ଧୁ ଏବେ ଶୁଣିନେବା ଏକ ମନଛୁଆ ଗୀତ।

ତେବେ ଶ୍ରୋତାବନ୍ଧୁ, ଏହି ମନ ଛୁଆଁ ଗୀତ ପରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଶ୍ରୋତାବନ୍ଧୁ, ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସ ଅନେକ ଆନ୍ଦୋଳନ, ସଂଘର୍ଷ, ତ୍ୟାଗ ଓ ଐତିହାସିକ ଘଟଣାରେ ପରିପୂର୍ଣ୍ଣ। ଏହି ଇତିହାସରେ 1939 ଲାହୋର କଂଗ୍ରେସ ଅଧିବେଶନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡ଼, କାରଣ ଏହି ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ପୂର୍ଣ୍ଣ ସ୍ୱରାଜ ଅର୍ଥାତ୍ ସମ୍ପୂର୍ଣ୍ଣ ସ୍ୱାଧୀନତାକୁ ନିଜର ମୁଖ୍ୟ ଲକ୍ଷ୍ୟ ଭାବରେ ଗ୍ରହଣ କରିଥିଲା। ଏହା କେବଳ ଏକ ରାଜନୈତିକ ଘୋଷଣା ନଥିଲା, ଏହା ଥିଲା ଏକ ପରାଧୀନତା।

0: ବିଭିନ୍ନ ଜାତିର ସ୍ପଷ୍ଟ ସଂକଳ୍ପ। ଭାରତର ଭବିଷ୍ୟତ ଭାରତୀୟମାନେ ନିଜେ ନିର୍ଦ୍ଧାରଣ କରିବେ।
1: ତେବେ ବନ୍ଧୁଗଣ, ଯଦି ଆମେ ଜାଣିବା ଲାହୋର ଅଧିବେଶନର ପୃଷ୍ଠଭୂମି, ତେବେ 1920 ଦଶକର ଶେଷ ଭାଗରେ ଭାରତୀୟ ରାଜନୀତିରେ ସ୍ୱାଧୀନତାର ଦାବି ଆହୁରି ତୀବ୍ର ହେବାକୁ ଲାଗିଥିଲା। 1927 ମସିହାରେ ବ୍ରିଟିଶ ସରକାର ସାଇମନ କମିଶନ ଗଠନ କରିଥିଲେ। ଏହି କମିଶନରେ ଜଣେ ମଧ୍ୟ ଭାରତୀୟ ସଦସ୍ୟ ନଥିବାରୁ ଦେଶବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା। ସାଇମନ ଗୋ ବ୍ୟାକ୍ର ନାରା ଦେଶର ବିଭିନ୍ନ ସ୍ଥାନରେ ବିରୋଧୀ ପ୍ରଦର୍ଶନ ହୋଇଥିଲା। ଏହି ସମୟରେ ଭାରତୀୟ ନେତାମାନେ ନିଜେ ଭାରତ ପାଇଁ ଏକ ସାମ୍ବିଧାନିକ ରୂପରେଖା ପ୍ରସ୍ତୁତ କରିବାର ଚେଷ୍ଟା କରିଥିଲେ। ନେହେରୁ ରିପୋର୍ଟରେ ଭାରତ ପାଇଁ ଡୋମିନିୟନ ସ୍ଥିତିରେ ପ୍ରସ୍ତାବ ରଖାଯାଇଥିଲା, କିନ୍ତୁ ସମୟ ଗଢ଼ିବା ସହିତ ଯୁବ ନେତାମାନଙ୍କ ମଧ୍ୟରେ ଏହି ଧାରଣା ଶକ୍ତିଶାଳୀ ହେଲା ଯେ ଭାରତକୁ କେବଳ ସୀମିତ ସ୍ୱଶାସନ ନୁହେଁ, ସମ୍ପୂର୍ଣ୍ଣ ସ୍ୱାଧୀନତା ଦରକାର।
0: 1929 ମସିହାର ଡିସେମ୍ବର ମାସରେ ଲାହୋରରେ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନର ସଭାପତି ଥିଲେ ଜବାହରଲାଲ ନେହେରୁ। ସେତେବେଳେ ନେହେରୁ ଜଣେ ଯୁବ ଓ ପ୍ରଭାବଶାଳୀ ଜାତୀୟ ନେତା ଭାବରେ ଉଦୟମାନ ହୋଇଥିଲେ। ତାଙ୍କର ନେତୃତ୍ୱ ଯୁବପିଢ଼ିର ଆକାଂକ୍ଷା ଓ ନୂତନ ଜାତୀୟତାବାଦୀ ଚେତନାକୁ ପ୍ରତିଫଳିତ କରୁଥିଲା। ଏହି ଅଧିବେଶନରେ କଂଗ୍ରେସ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲା। ତାହା ଥିଲା ବ୍ରିଟିଶ ସାମ୍ରାଜ୍ୟ ମଧ୍ୟରେ ସୀମିତ ସ୍ୱଶାସନ ନୁହେଁ, ବରଂ ପୂର୍ଣ୍ଣ ସ୍ୱାଧୀନତା ହିଁ ଭାରତର ଲକ୍ଷ୍ୟ।
1: ଯୁବବନ୍ଧୁ, ଲାହୋର ଅଧିବେଶନର ସବୁଠାରୁ ବଡ଼ ଐତିହାସିକ ନିଷ୍ପତ୍ତି ଥିଲା ପୂର୍ଣ୍ଣ ସ୍ୱରାଜ ପ୍ରସ୍ତାବ। ସ୍ୱରାଜ ଅର୍ଥ ହେଉଛି ନିଜ ଦେଶର ଶାସନ ନିଜେ କରିବା, କିନ୍ତୁ ପୂର୍ଣ୍ଣ ସ୍ୱରାଜର ଅର୍ଥ ହେଉଛି ବ୍ରିଟିଶ ଶାସନରୁ ସମ୍ପୂର୍ଣ୍ଣ ମୁକ୍ତି ଏବଂ ଏକ ସ୍ୱାଧୀନ ଭାରତର ପ୍ରତିଷ୍ଠା। ଏହି ଘୋଷଣା ମାଧ୍ୟମରେ କଂଗ୍ରେସ ସ୍ପଷ୍ଟ କରିଦେଲା ଯେ ଭାରତର ଶେଷ ଲକ୍ଷ୍ୟ ହେଉଛି ସମ୍ପୂର୍ଣ୍ଣ ସ୍ୱାଧୀନତା। ଏହି ନିଷ୍ପତ୍ତି ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ ଦେଇଥିଲା।
0: ଲାହୋର ଅଧିବେଶନର ଆଉ ଏକ ଐତିହାସିକ ନିଷ୍ପତ୍ତି ଥିଲା 1930 ମସିହା ଜାନୁଆରୀ ମାସ 26 ତାରିଖକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିବା। 1930 ମସିହାର ଜାନୁଆରୀ 26 ତାରିଖରେ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ସ୍ୱାଧୀନତାର ସଂକଳ୍ପ ନେଇଥିଲେ। ଏହି ଦିନ ପରେ ଭାରତୀୟ ଇତିହାସରେ ଆହୁରି ଗଭୀର ଅର୍ଥ ପାଇଲା। ସ୍ୱାଧୀନ ଭାରତ ନିଜ ସମ୍ବିଧାନକୁ 1950 ମସିହା ଜାନୁଆରୀ ମାସ 26 ତାରିଖରେ କାର୍ଯ୍ୟକାରୀ କରି ଏହି ଐତିହାସିକ ଦିନକୁ ଗଣତନ୍ତ୍ର ଦିବସ ଭାବରେ ଅମର କରିଦେଲା।
1: ପୂର୍ଣ୍ଣ ସ୍ୱରାଜ ଘୋଷଣା ପରେ ସ୍ୱାଧୀନତା ଆନ୍ଦୋଳନ ଆହୁରି ତୀବ୍ର ହୋଇଥିଲା। 1930 ମସିହାରେ ଗାନ୍ଧିଜୀ ଲବଣ ସତ୍ୟାଗ୍ରହ ଓ ଦାଣ୍ଡିଯାତ୍ରା ଆରମ୍ଭ କରିଥିଲେ। ଏହାପରେ ସବିନୟ ଅବଜ୍ଞା ଆନ୍ଦୋଳନ ଦେଶବ୍ୟାପୀ ରୂପ ନେଇଥିଲା। ତେଣୁ ଲାହୋର କଂଗ୍ରେସ ଅଧିବେଶନକୁ କେବଳ ଗୋଟିଏ ରାଜନୈତିକ ସଭା ଭାବେ ଦେଖିଲେ ହେବ ନାହିଁ, ଏହା 1930 ମସିହାର ସବିନୟ ଅବଜ୍ଞା ଆନ୍ଦୋଳନ ପାଇଁ ମଧ୍ୟ ଏକ ମଜବୁତ ଭିତ୍ତି ପ୍ରସ୍ତୁତ କରିଥିଲା।
0: ଲାହୋର କଂଗ୍ରେସରେ ଜବାହରଲାଲ ନେହେରୁଙ୍କର ନେତୃତ୍ୱ ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା ଥିଲା। ଯୁବକମାନେ ଆଉ କେବଳ ସୀମିତ ସ୍ୱଶାସନରେ ସନ୍ତୁଷ୍ଟ ନଥିଲେ, ଏକ ସ୍ୱାଧୀନ, ଆତ୍ମନିର୍ଭର ଓ ନିଜ ଭବିଷ୍ୟତ ନିଜେ ନିର୍ଦ୍ଧାରଣ କରୁଥିବା ଭାରତର ସ୍ୱପ୍ନ ଦେଖୁଥିଲେ। ଏହି ମନୋଭାବ ସ୍ୱାଧୀନତା ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିଥିଲା।
1: ଲାହୋର କଂଗ୍ରେସ ଅଧିବେଶନର ଗୁରୁତ୍ୱକୁ କିଛି ମୁଖ୍ୟ ବିନ୍ଦୁରେ ବୁଝିବା ଯୁବବନ୍ଧୁ, ପ୍ରଥମତଃ ଏହା ଭାରତର ସ୍ୱାଧୀନତା ଲକ୍ଷ୍ୟକୁ ସ୍ପଷ୍ଟ କରିଥିଲା। ଦ୍ୱିତୀୟତଃ, କଂଗ୍ରେସ ପୂର୍ଣ୍ଣ ସ୍ୱରାଜକୁ ନିଜର ଚୂଡ଼ାନ୍ତ ଲକ୍ଷ୍ୟ ଭାବେ ଗ୍ରହଣ କରିଥିଲା। ତୃତୀୟତଃ, ଏହା ଦେଶବାସୀଙ୍କ ମଧ୍ୟରେ ଜାତୀୟ ଚେତନାକୁ ଆହୁରି ଦୃଢ଼ କରିଥିଲା। ଚତୁର୍ଥରେ, 26 ଜାନୁଆରୀକୁ ସ୍ୱାଧୀନତା ଦିବସ ଭାବେ ପାଳନ କରିବାର ପଥ ପ୍ରସ୍ତୁତ କଲା। ଏବଂ ଶେଷରେ ପଞ୍ଚମତଃ, ଏହା ପରବର୍ତ୍ତୀ ସବିନୟ ଅବଜ୍ଞା ଆନ୍ଦୋଳନ ପାଇଁ ଏକ ରାଜନୈତିକ ଭିତ୍ତି ସୃଷ୍ଟି କରିଥିଲା।
0: ତେବେ ଶ୍ରୋତବନ୍ଧୁ, 1930 ଲାହୋର କଂଗ୍ରେସ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଏହା ପୂର୍ବରୁ ସ୍ୱରାଜ, ସ୍ୱଶାସନ ଓ ସାମ୍ବିଧାନିକ ସଂସ୍କାର ନେଇ ଅନେକ ଦାବି ହୋଇଥିଲା, କିନ୍ତୁ ଲାହୋରର ମାଟିରେ ଭାରତୀୟ ଜାତୀୟ କଂଗ୍ରେସ ସ୍ପଷ୍ଟ ଭାବରେ କହିଲା, ଭାରତର ଶେଷ ଲକ୍ଷ୍ୟ ହେଉଛି ପୂର୍ଣ୍ଣ ସ୍ୱାଧୀନତା। ସେହି ସଂକଳ୍ପ ଆଗକୁ ନେଇଥିଲା ଦାଣ୍ଡିଯାତ୍ରାକୁ, ସବିନୟ ଅବଜ୍ଞାକୁ, ପରବର୍ତ୍ତୀ ଜନ ଆନ୍ଦୋଳନକୁ ଏବଂ ଶେଷରେ 1947 ମସିହାର ସ୍ୱାଧୀନତାକୁ। ଲାହୋରର ଏହି ଐତିହାସିକ ଅଧିବେଶନ ଭାରତୀୟମାନଙ୍କୁ ଏକ ସ୍ୱପ୍ନ ଦେଖାଇଥିଲା, ସ୍ୱାଧୀନ ଭାରତର ସ୍ୱପ୍ନ। ଆଉ ସେହି ସ୍ୱପ୍ନ ଏକଦିନ ବାସ୍ତବ ହୋଇଗଲା। ପୂର୍ଣ୍ଣ ସ୍ୱରାଜର ସେହି ସଂକଳ୍ପ ହିଁ ପରବର୍ତ୍ତୀ ଭାରତର ସ୍ୱାଧୀନତାର ମାର୍ଗକୁ ଆହୁରି ସ୍ପଷ୍ଟ କରିଥିଲା।

ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM 100.3 MHz ଯୋଗେ।

ହିନ୍ଦୀ ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଶର୍ମିଳା ସାମନ୍ତରାୟ, ଅକ୍ଷୟ ମହାନ୍ତି, ଶୈଳଭାବ ମହାପାତ୍ର, ପଙ୍କଜ ବେହେରା ଓ ସୁପ୍ରଭା କୁମାରୀ ପାଢ଼ୀ। ସକାଳ 6:30 ଶୁଣିବେ ଚେତନା ଚିନ୍ତନ, 6:35 ରହିଛି ଶ୍ରୀମଦ୍ ଭାଗବତ। କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସ୍ୱରଗ ଫଳ ପ୍ରଚାର କରିବୁ 7:25। ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ଶୁଣିବେ 8:45। ଉପସ୍ଥାପନା ସୁଧାକର ଦାସ, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ସଂଯୋଜନା ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ପ୍ରଚାର କରିବୁ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନ ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସୁବାସ ଦାସ, ସୁଧା ମିଶ୍ର, ଦେବାଶିଷ ମହାପାତ୍ର, ନମିତା ଅଗ୍ରୱାଲ ଓ ଲକ୍ଷ୍ମୀକାନ୍ତ ପାଲିତ। ଚାଷର କଥା ପ୍ରଚାର କରିବେ ଦିନ 9:10। ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଦିନ 9:20। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଭତ୍ରା ଗୀତ 6:30। ପରିବେଷଣ କରିବେ ମାୟାରାଣୀ ଭତ୍ରା ଏବଂ ସାଥୀ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। 8:00 ରହିଛି କାର୍ଯ୍ୟକ୍ରମ ଚିଠି ପାଇଛୁ। ହିନ୍ଦୀ ଭକ୍ତି ଗୀତ ଶୁଣିବେ 8:15। ଶିଳ୍ପୀ ଅନୁପ ଚରୁଡ଼ା। 8:30 କାର୍ଯ୍ୟକ୍ରମ ସ୍ପୋର୍ଟ ସ୍କାନ୍, 9:15 ସ୍ପଟ୍ ଲାଇଟ୍। 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା। 10:00 ରବିବାସରେ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଲୋକଗୀତ କ୍ରମରେ ଶୁଣୁଥିଲେ କୃଷ୍ଣ ଗୁରୁ ଭଜନ, ପରିବେଷଣ କରିଥିଲେ ମୁରଳୀଧର ସାହୁ ସାଥୀ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ।

0: କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ, କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା। ଚାରିବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ 2 ସ୍ୱତନ୍ତ୍ର ଡୋଜ୍ ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍, ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ 21 ଜିଲ୍ଲାରେ ବର୍ଷା ସମ୍ଭାବନା। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଗରିମା ଦିବସ 2026 କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସଫେଇ କର୍ମୀଙ୍କ ଜୀବନ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରଲୋକଗତ 2 ସଫେଇ କର୍ମୀଙ୍କ ପରିବାରକୁ 10 ଟଙ୍କାର ବୀମାରାଶି ପ୍ରଦାନ କରି କହିଛନ୍ତି, କ୍ଷତିପୂରଣ ପ୍ରଦାନ ଆମର ଲକ୍ଷ୍ୟ ନୁହେଁ, ଆମର ଲକ୍ଷ୍ୟ ହେଉଛି ମୃତ୍ୟୁ ପୂର୍ବରୁ ସୁରକ୍ଷା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ

0: ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା କରିଛନ୍ତି।
1: ସ୍ୱଚ୍ଛ ଭାରତର ସଫଳତାର ଅର୍ଥ କେବଳ ଏତିକି ନୁହେଁ ଯେ ଭାରତର ଘରେ ଘରେ ଖାଲି ଆମେ ଶୌଚାଳୟ ପହଞ୍ଚାଇବା। ସ୍ୱଚ୍ଛ ଭାରତର ପ୍ରକୃତ ଅର୍ଥ ସେତେବେଳେ ଏକ ପୂର୍ଣ୍ଣ ହେବ ଯେତେବେଳେ ଭାରତକୁ ସ୍ୱଚ୍ଛ ରଖୁଥିବା ପ୍ରତ୍ୟେକ ମଣିଷକୁ ମଧ୍ୟ ଏହା ସୁରକ୍ଷିତ ଭାବେ ରଖିପାରୁଥିବ। ସେହି ଲକ୍ଷ୍ୟକୁ ନେଇ ଆଜି ମିଶନ ଜିରୋ ସ୍ୱଚ୍ଛ ଭାରତର ପରବର୍ତ୍ତୀ ଏବଂ ମାନବୀୟ ଅଧ୍ୟାୟ ନିଶ୍ଚିତ ଭାବରେ ଆମକୁ ଆଗାମୀ ଦିନରେ ଆଉ ଏକ ବଡ଼ ପରିବର୍ତ୍ତନ କରିକି ଆମକୁ ସମସ୍ତଙ୍କ ସାମ୍ନାକୁ ଏକ ସ୍ୱଚ୍ଛତାର ପରିମାପକ ହିସାବ କାମ କରାଇ ଆମ ସମସ୍ତଙ୍କ ସାମ୍ନାରେ ସମ୍ମାନ ସହିତ ଛିଡ଼ା କରିପାରିବ।
0: କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସାମାଜିକ ନ୍ୟାୟ ବିଭାଗ ସଚିବ ସୁଧାଂଶୁ ପନ୍ଥ ସଫେଇକର୍ମୀଙ୍କ ସୁରକ୍ଷା, ଆର୍ଥିକ ଉନ୍ନତି ଓ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଦେଶର ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି। କର୍ମଶାଳାରେ 8 ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ବିଶେଷଜ୍ଞ ଓ ଅଧିକାରୀମାନେ ଯୋଗଦେଇଥିଲେ। 4 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କେତେକ ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ, ବିକ୍ରୟ ଏବଂ ଯୋଗାଣ ଉପରେ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କ୍ଲୋରାଫେନିରାମାଇନ୍ ମାଲିଏଟ୍ ଏବଂ ଫେନାଇଲେଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣଯୁକ୍ତ ଔଷଧ ଏଥିରେ ଅନ୍ତର୍ଭୁକ୍ତ। ପିଲାଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଏପରିକି ଔଷଧ ପ୍ରସ୍ତୁତକର୍ତ୍ତାଙ୍କୁ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 ବର୍ଷରୁ କମ୍ ବୟସର ପିଲାଙ୍କଠାରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଚାରମୂଳକ ସୂଚନା ଦେବାକୁ କୁହାଯାଇଛି। ଗତ ଜୁନ୍ ମାସରେ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 16 ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରିତ ଔଷଧର ପ୍ରସ୍ତୁତି, ବିକ୍ରୟ ଏବଂ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଏବଂ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 2026-27 ଖରିଫ ଋତୁ ପାଇଁ ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ଗତକାଲି ଗୋଟିଏ ଦିନରେ 1,20,000 ଚାଷୀ ପଞ୍ଜୀକରଣ କରିଥିବାବେଳେ ଏପର୍ଯ୍ୟନ୍ତ 7 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହି ପଞ୍ଜୀକରଣ ପ୍ରକ୍ରିୟା ଚଳିତ ମାସ 31 ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା ନଭେମ୍ବର 1 ତାରିଖରୁ 2027 ମାର୍ଚ୍ଚ 31 ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାନ ସଂଗ୍ରହ କେନ୍ଦ୍ର ପାକ୍ସରେ ପଞ୍ଜୀକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି,
2: ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ଆମେ ସରଳ କରିଛୁ, କୌଣସି ପ୍ରକାର ସେଥିରେ ବାଧା ନାହିଁ। ତେଣୁ ଆଜି ଗୋଟିଏ ଦିନରେ 120,000 ଉର୍ଦ୍ଧ୍ୱ ଚାଷୀ ଆଉ ନିଜର ପଞ୍ଜୀକରଣ କରିସାରିଛନ୍ତି। ମୁଁ ଏ ଅବସରରେ ନିବେଦନ କରିବି ସମସ୍ତ ଚାଷୀ ଭାଇମାନଙ୍କୁ, ସେମାନେ 31 ଅଗଷ୍ଟ ସୁଦ୍ଧା ଶେଷ ତାରିଖ ଅଛି, ସେମାନେ ତାଙ୍କର ରେଜିଷ୍ଟ୍ରେସନ ପ୍ରକ୍ରିୟା ଛାଡ଼ି ଦିଅନ୍ତୁ।
0: ପୌର ସଂସ୍ଥାଗୁଡ଼ିକ ପାଇଁ ସାମଗ୍ରିକ ସମୀକ୍ଷା ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ସହରାଞ୍ଚଳ ସମ୍ମିଳନୀ 2026 ଆସନ୍ତାକାଲି ଅନୁଷ୍ଠିତ ହେବ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସକ, ଯୋଜନାକାରୀ, ପୌର ପ୍ରତିନିଧି ଓ ଯନ୍ତ୍ରୀମାନେ ବିଭିନ୍ନ ଯୋଜନାର ସମୀକ୍ଷା କରି ସମସ୍ୟା ଚିହ୍ନଟ କରିବେ। କାର୍ଯ୍ୟକ୍ରମକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିବେ। ଏହି ଦିନିକିଆ ସମ୍ମିଳନୀରେ ପୌର ସଂସ୍ଥାର ରାଜସ୍ୱ ବୃଦ୍ଧି, Tier 2 and 3 ପର୍ଯ୍ୟାୟଭୁକ୍ତ ସହରଗୁଡ଼ିକର ଯୋଜନା ଓ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅନ୍ତର୍ଗତ ଭିତ୍ତିଭୂମି ବିକାଶ ଉପରେ ବିଚାର ବିମର୍ଶ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସୌରଶକ୍ତି ସ୍ଥାପନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି। ଗଞ୍ଜାମ ଜିଲ୍ଲାରେ 16,418 ଛାତ ଉପରେ ସୌରଶକ୍ତି ସ୍ଥାପନ ହୋଇଥିବା ଜଣାପଡ଼ିଛି। ଏ କ୍ଷେତ୍ରରେ ବାଲେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଖୋର୍ଦ୍ଧା ତୃତୀୟ ଏବଂ କଟକ ଚତୁର୍ଥ ସ୍ଥାନରେ ରହିଛି। ଦକ୍ଷିଣ ଓଡ଼ିଶାର 8 ଜିଲ୍ଲାରେ ଏପର୍ଯ୍ୟନ୍ତ 25,277 ସୌରଶକ୍ତି ସ୍ଥାପନ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଜାରି ରହିଛି। ପ୍ରତିଯୋଗିତାରେ 26 ଦେଶର 198 ଜଣ କ୍ରୀଡ଼ାବିତ୍ ଭାଗ ନେଇଛନ୍ତି। ଆଜି ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କାର ପ୍ରଦାନ କରିବେ। ଏଥିରେ 12 ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଶ କୁଜୁର, ସ୍ୱାଧୀନ କୁମାର ମାଝୀ, କିଶୋର ଜେନା, ବାପି ହାଁସ୍ଦା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଭାଗ ନେଇଛନ୍ତି। ଗତବର୍ଷର ସଫଳ ବ୍ରୋଞ୍ଜସ୍ତରୀୟ ପ୍ରତିଯୋଗିତା ପରେ ସିଲଭରସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18 ଇଭେଣ୍ଟ ରଖାଯାଇଛି। 2028 କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚମ୍ପିଅନ୍ସିପ୍ ଓ ଏସୀୟ ଇଣ୍ଡୋର

0: ଆଥଲେଟିକ୍ସ ଚମ୍ପିଅନ୍ସିପ୍ ପାଇଁ ଏହା ଏକ ବଡ଼ ପ୍ରସ୍ତୁତି ପଦକ୍ଷେପ। ସର୍ବଶେଷ ସୂଚନା ଅନୁଯାୟୀ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ମହିଳା 100 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ 1500 ମିଟର ଦୌଡ଼ରେ ଲିଲି ଦାସ ରୌପ୍ୟ ପଦକ ହାସଲ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖୁଦପେଜ ଗ୍ରାମପଞ୍ଚାୟତରେ ଅମ୍ଳଜାନ ବ୍ୟାଙ୍କ ଉଦ୍ଘାଟିତ ହୋଇଛି। ଗ୍ରାମପଞ୍ଚାୟତର 6 ଏକର ଜମିରେ 6000ରୁ ଅଧିକ ଫଳବୃକ୍ଷ ରୋପଣ କରାଯାଇ ଅମ୍ଳଜାନ ସୃଷ୍ଟି କରାଯାଉଛି। ଆଗାମୀ ଦିନରେ ଏହି ପ୍ରକଳ୍ପ ପର୍ଯ୍ୟଟନର ମାନ୍ୟତା ପାଇବ ବୋଲି ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି। ବୌଦ୍ଧ ଜିଲ୍ଲାରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ସମୀକ୍ଷା କରିବା ଅବସରରେ ସାଂସଦ ଶ୍ରୀ ପାଣିଗ୍ରାହୀ ନିର୍ଦ୍ଧାରିତ ସମୟ ମଧ୍ୟରେ ମହାନଦୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଗସ୍ତ ସମୟରେ ଶ୍ରୀ ପାଣିଗ୍ରାହୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ରିଲିଫ୍ ପରିଚାଳନା ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ରିଲିଫ୍ ପ୍ରଦାନ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଜରୁରୀ ସେବାଗୁଡ଼ିକର ନିରନ୍ତର ଯୋଗାଣ ନିଶ୍ଚିତ କରିବାକୁ ଜିଲ୍ଲାପାଳ ରଘୁରାମ ଆର୍ ଆୟର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଇଣ୍ଟାକ୍ ପକ୍ଷରୁ ଜାତୀୟ ଐତିହ୍ୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାହାରା ଟ୍ରଷ୍ଟ ହାଇସ୍କୁଲରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର 7ମରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ 130 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ନବରଙ୍ଗପୁରର ଦେଶିଆ କୁଟୁମ୍ବ ପକ୍ଷରୁ ପାପଡ଼ାହାଣ୍ଡି ଓ ମାଥିଳି ଗୁଳିକାଣ୍ଡର ଶହୀଦ ସଂଗ୍ରାମୀମାନଙ୍କ ସ୍ମୃତିରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପରଶୁରାମ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ 31 ଓ ସେପ୍ଟେମ୍ବର 1 ତାରିଖରେ ରତ୍ନଭଣ୍ଡାର ଗଣତି ମଣତି ହେବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଏହି ଗଣତି ମଣତି ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ସର୍ବାଧିକ 93 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର ଓ ସୁରକ୍ଷିତ ପରିବେଶ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କ ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର 4ର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ନେଇ ଘୋଷଣା। 4 ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ 2ଟି ସ୍ୱତନ୍ତ୍ର ଡୋଜ୍ ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହେଉଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍। ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ 21ଟି ଜିଲ୍ଲାରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ବିଷୟ ଖଣି ଏବଂ ଖଣିଜ ପଦାର୍ଥ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ସୁକନ୍ୟା ଜେନା। ବିଶ୍ୱ ପୁଞ୍ଜି ବଜାରରେ ଖଣି ତଥା ଖଣିଜ ପଦାର୍ଥ କ୍ଷେତ୍ରଗୁଡ଼ିକ ଉପରେ ପ୍ରତିଯୋଗିତା ବୃଦ୍ଧି ପାଉଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଖଣିଜ ପଦାର୍ଥଗୁଡ଼ିକର ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ପରିଚାଳନା ଏବଂ ଖଣିଜ ଉତ୍ତୋଳନରେ ସଂସ୍କାରିତ ପଦକ୍ଷେପ ନିବେଶ କ୍ଷେତ୍ରକୁ ଆକର୍ଷଣ କରିଥାଏ। ଭାରତର କେତେକ ଅଞ୍ଚଳରେ ବିଭିନ୍ନ ପ୍ରକାର ଖଣିଜ ସମ୍ପଦ ମହଜୁଦ ରହିଛି। ତେବେ ଏ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ର ଟିକସ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଶିଳ୍ପ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି କରିବା ସହ ବ୍ୟବସାୟର ସହଜତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଖଣିଜ ପଦାର୍ଥଗୁଡ଼ିକ କ୍ଷେତ୍ରରେ

0: ଲାଗୁ ହେଉଥିବା ଶୁଳ୍କ ବ୍ୟବସ୍ଥା, ସମାନତା ଏବଂ ଯୁକ୍ତିଯୁକ୍ତତାକୁ ଦୃଷ୍ଟିରେ ରଖି ସରକାର ଖଣି ଓ ଖଣିଜ ପଦାର୍ଥ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ଆଇନ 2026 କାର୍ଯ୍ୟକାରୀ କରୁଛନ୍ତି। ପୂର୍ବ ପ୍ରଚଳିତ 1957 ମସିହା ଆଇନ ଏଥିରେ କେତେକ ସଂଶୋଧନ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହେଉଥିବା ଟିକସ ଉପରେ ସୀମା ନିର୍ଦ୍ଧାରଣ କରାଯାଇଛି। ଖଣିଜ ଅଧିକାର କିମ୍ବା ଖଣିଜ ପଦାର୍ଥ ଥିବା ଜମି ଉପରେ ରାଜ୍ୟ ସରକାର ଏଣିକି କୌଣସି ଟିକସ କିମ୍ବା ସେସ୍ ଲାଗୁ କରିପାରିବେ ନାହିଁ। ଖଣିଜ ପରିମାଣ, ନିର୍ଦ୍ଧାରିତ ମୂଲ୍ୟ, ରୟାଲିଟି କିମ୍ବା ଅନ୍ୟ କୌଣସି ଆଧାରରେ ଲାଗୁ ହେଉଥିବା ଶୁଳ୍କ ମଧ୍ୟରେ ଏହା ଅନ୍ତର୍ଭୁକ୍ତ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁସାରେ ଲାଗୁ କରାଯିବ। ଖଣି ଓ ଖଣିଜ ପଦାର୍ଥ କ୍ଷେତ୍ରରେ ଏଣିକି ନିୟମ ପ୍ରଣୟନ କରିବାକୁ କେନ୍ଦ୍ର ସରକାର କ୍ଷମତାପ୍ରାପ୍ତ ହୋଇଛନ୍ତି। ଆଇନର ଧାରା 13 ଏଥିପାଇଁ ଆବଶ୍ୟକ ସଂଶୋଧନ କରାଯାଇଛି। ରାଜ୍ୟସ୍ତରରେ ଲାଗୁ ହେଉଥିବା ଲେଭି ଏ କ୍ଷେତ୍ରରେ ଏକ ବ୍ୟବସାୟିକ ବୋଝ ହୋଇଥାଏ। ରାଜ୍ୟଗୁଡ଼ିକ ପକ୍ଷରୁ ଖଣିଜ ଏବଂ ଖଣିଜ କ୍ଷେତ୍ର ପାଇଁ 14 ପ୍ରକାରର ଶୁଳ୍କ ଲାଗୁ ହୋଇଥାଏ। ଏପରିକି କେତେକ ରାଜ୍ୟ ଖଣିଜ ପଦାର୍ଥ ଥିବା ଜମିଗୁଡ଼ିକ ଉପରେ ଅତିରିକ୍ତ କର ଲାଗୁ କରିଥାନ୍ତି। କିଛି କ୍ଷେତ୍ରରେ ଏହା 20% ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧି ପାଇଥାଏ। ସାମ୍ପ୍ରତିକ ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଖଣି କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଜରୁରୀ ରହିଛି। ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଲକ୍ଷ୍ୟ ନେଇ କୋଇଲା କ୍ଷେତ୍ରକୁ ଅଧିକ ପ୍ରତିଯୋଗିତାମୂଳକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ବିକାଶ କରାଯାଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ୟଗୁଡ଼ିକୁ ମିଳୁଥିବା ଅର୍ଥରେ କୌଣସି ହ୍ରାସ ଘଟିବ ନାହିଁ ବୋଲି ସମ୍ପୃକ୍ତ ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। 2014 ମସିହା ପରଠାରୁ ସ୍ୱଚ୍ଛ ତଥା ନିଲାମ ଆଧାରିତ ପଦକ୍ଷେପ ଦ୍ୱାରା ରାଜ୍ୟଗୁଡ଼ିକର ଖଣି ରାଜସ୍ୱ ବୃଦ୍ଧି ପାଇଛି। ଖଣିଜ ଉତ୍ପାଦନରୁ ରାଜ୍ୟଗୁଡ଼ିକୁ ମିଳୁଥିବା ଅର୍ଥ ଇତିମଧ୍ୟରେ 354% ବୃଦ୍ଧି ପାଇଛି। କୋଇଲା ସମେତ ଖଣିଜ ପଦାର୍ଥ କ୍ଷେତ୍ରରେ ରାଜ୍ୟଗୁଡ଼ିକ 7 ଲକ୍ଷ କୋଟିରୁ ଅଧିକ ଅର୍ଥ ପାଇସାରିଲେଣି। ଖଣି କ୍ଷେତ୍ରରେ ରାଜ୍ୟ 90% ରାଜ୍ୟଗୁଡ଼ିକୁ ମିଳୁଛି। ମୋଟ ଖଣିଜ ରାଜସ୍ୱ କୋଇଲା ଏବଂ ଅଣକୋଇଲା କ୍ଷେତ୍ରରେ ଗତ ଦଶନ୍ଧି ମଧ୍ୟରେ 28% ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ଏହା 1,14,549 କୋଟି 28 ଲକ୍ଷ ଟଙ୍କା ହୋଇଥିଲା। ପ୍ରମୁଖ ଖଣିଜ ରାଜ୍ୟଗୁଡ଼ିକ 2013-14 ଆର୍ଥିକ ବର୍ଷରେ 13,586 କୋଟି 16 ଲକ୍ଷ ଟଙ୍କା ପାଇଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା 82,366 କୋଟି 19 ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ 2015-16 ଆର୍ଥିକ ବର୍ଷରୁ 2025-26 ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟଗୁଡ଼ିକ 5 ଲକ୍ଷ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଥିଲେ, ତେବେ କେନ୍ଦ୍ରକୁ କେବଳ 82,000 କୋଟି ଟଙ୍କା ମିଳିଥିଲା। ସଂଶୋଧିତ ଆଇନରେ ଏଭଳି ସ୍ଥିତି ପୂର୍ବଭଳି ବଳବତ୍ତର ରହିଛି। ପ୍ରାୟ 50 ଲଘୁ ଖଣିଜ ପଦାର୍ଥ ଏବେ ମଧ୍ୟ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ବାଲି, ପଥର, ମାଟି, ସିଲିକା, ଗାନାଇଟ୍, ମାର୍ବଲ, ଜିପ୍ସମ୍ ଏବଂ ଲାଟେରାଇଟ୍ ଭଳି ଲଘୁ ଖଣିଜ ପଦାର୍ଥ ଏହି ସଂଶୋଧିତ ଆଇନରୁ ବାହାରି ରହିଛି, ଅର୍ଥାତ୍ ପୂର୍ବଭଳି ଏଗୁଡ଼ିକ ରାଜ୍ୟ ସରକାରଙ୍କ ଅଧୀନରେ ରହିଛନ୍ତି। ଗତ ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ପ୍ରମୁଖ ଖଣିଜ ଉତ୍ପାଦନ ମୂଲ୍ୟ 26.8% ବୃଦ୍ଧି ପାଇଛି। ଭାରତ ଏବେ ଚୂନା ପଥର ଉତ୍ପାଦନରେ ବିଶ୍ୱସ୍ତରରେ ଦ୍ୱିତୀୟ, ଜିଙ୍କରେ ତୃତୀୟ, ଲୁହା ପଥରରେ ଚତୁର୍ଥ ଏବଂ ବକ୍ସାଇଟ୍ କ୍ଷେତ୍ରରେ 5ମ ସ୍ଥାନରେ ରହିଛି। ଖଣି ପ୍ରଭାବିତ ସମ୍ପ୍ରଦାୟଗୁଡ଼ିକୁ ସିଧାସଳଖ ସହାୟତା ପ୍ରଦାନ ଲକ୍ଷ୍ୟ ନେଇ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। 656 ଜିଲ୍ଲା ଖଣିଜ ଫାଉଣ୍ଡେସନ ସ୍ଥାନୀୟ ଅଞ୍ଚଳ ବିକାଶ ପାଇଁ ପ୍ରତିଷ୍ଠା କରାଯାଇଛି। ତେବେ ମୋଟାମୋଟି ଭାବରେ ଦେଖିଲେ ଏହି ସଂଶୋଧିତ ଆଇନ 2026 ଖଣିଜ କ୍ଷେତ୍ରର ଆର୍ଥିକ ବ୍ୟବସ୍ଥାରେ ନିରନ୍ତରତା ବଜାୟ ରଖିବ। ଜାତୀୟ ଆର୍ଥିକ ଅଭିବୃଦ୍ଧିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆକାଶବାଣୀ କଟକ ପ୍ରଚାର କରୁଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ।
2: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
3: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
2: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
3: ବଜାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
2: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡ।

0: ଟ୍ରେଡିଂ, ତାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କ'ଣ ଏହି କାର୍ଯ୍ୟକ୍ରମରେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା
1: ଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ,
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ସମୃଦ୍ଧ ଓଡ଼ିଶା ଲାଗି ସଫା ସହର ଆଉ ସୁରକ୍ଷିତ ପରିବେଶ ଦିଗେ କାମ କରୁଥିବା ଲୋକର ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର 4 ଶନିବାରକେ ଗରିମା ଦିବସ ଭାବେ ପାଳନ କରିବା ଲାଗି ହେଲା ଘୋଷଣା। 4 କମ୍ ବୟସର ଛୁଆମାନଙ୍କ ଲାଗି ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣ ଯୁକ୍ତ 2 ଔଷଧ ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ଭୁବନେଶ୍ୱରନ ଚାଲିଛେ ବିଶ୍ୱ ଆଥ୍ଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍। ଆଉର୍ ବଙ୍ଗୋପସାଗରନ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ଥି 21 ଜିଲ୍ଲାନ ବର୍ଷାର ସମ୍ଭାବନା। ସଫେଇ କର୍ମଚାରୀମାନଙ୍କର ସୁରକ୍ଷା ସମ୍ମାନ ଆର୍ ମାନବିକ ମର୍ଯ୍ୟାଦା ଯେନ୍ତା ମିଲ୍ବା ସେଟାକେ ସୁନିଶ୍ଚିତ କରବାରଟା ସରକାରଙ୍କର ମୁଖ୍ୟ ଲକ୍ଷ୍ୟ ଆଏ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱରର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରନ ଗରିମା 2 ଜାତୀୟ କର୍ମଶାଳାର ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ସଫେଇ କାମଥି କାହାରି ଜୀବନ ଯେନ୍ତା ନାଇଁ ଯାଏ ସେଥିର୍ଲାଗି ସରକାର ପୁରା ଜୋର୍ ଦଉଛନ୍। ସ୍ୱଚ୍ଛ ଭାରତର ଅସଲ ଅର୍ଥ ହେଉଛେ ସଫେଇ କାମଥି ଲାଗିଥିବାର ସବୁ ଲୋକକୁ ସମ୍ମାନ ଦେବାରଟା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ସ୍ୱଚ୍ଛତା ଏକ ସରକାରୀ ବିଷୟରୁ ସାମାଜିକ ଦାୟିତ୍ୱରେ ତାକୁ କିଭଳି ଭାବରେ ଆଗାମୀ ଦିନରେ ପରିଣତ କରାଯିବ, ଆଉ ଏହା ଏକ ଯୋଜନାରୁ ଜନ ଆନ୍ଦୋଳନ ହେଲା, ଭାବନା ତିଆରି ହେଲା ଏବଂ ଏହା ଏକ ସରକାରୀ ଲକ୍ଷ୍ୟରୁ ଜାତୀୟ ସଂକଳ୍ପର ରୂପ ନେଲା। ସ୍ୱଚ୍ଛ ଭାରତ ଏକ ଶୌଚାଳୟ ନିର୍ମାଣ ଏକ କାର୍ଯ୍ୟ ନୁହେଁ, ଏହା ଭାରତର ମାନସିକତା ବଦଳିବାର ଏକ ପ୍ରୟାସ ଥିଲା।
0: ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍, ସହରକେ ସଫା ସୁତରା ଆର୍ ସୁସ୍ଥ ରଖବାର ଥି ସଫେଇ କର୍ମଚାରୀମାନଙ୍କର ଅବଦାନ ବହୁତାଏ। ସେମାନେ ହେଉଛନ୍ ଆମର ସହରର ଜନେ ଜନେ ନିରବ ସୈନିକ। 35 ଗରିମା ଗୃହ ଜରିଏ 896 ଜଣଙ୍କୁ ସରେଜ ଏଣ୍ଟ୍ରି ପ୍ରଫେସନାଲ କରାଯାଇଛି। ସଫେଇ କାମଥି ବିପଦ ଶୂନ୍ୟ କରବାରଟା ସରକାରଙ୍କ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। କାର୍ଯ୍ୟକ୍ରମଥି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗ ଦେଇକରି କହିଛନ୍, ସ୍ୱଚ୍ଛ ସହର ଗଢ଼ବାର ସହିତ ଓଡ଼ିଶାକେ ଆଗେଇ ନେବାରଥି ସ୍ୱେଚ୍ଛାସେବୀମାନଙ୍କର ଭୂମିକା ବହୁତ ପ୍ରଶଂସନୀୟ ଆଏ। ଆଇବା ଦିନେ ଗରିମା ସ୍ୱେଚ୍ଛାସେବୀମାନଙ୍କୁ ଗାଁମାନଙ୍କେ ନିୟୋଜିତ କରାଯିବା। 2047 ବିକଶିତ ଭାରତ ଆରୁ 2036 ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବା ଲାଗି ସମସ୍ତଙ୍କୁ ମିଳିମିଶି କାମ କରବାରକେ ପଡ଼ବା ବୋଲି ଶ୍ରୀମତୀ ଗର୍ଗ କହିଛନ୍। ମିଶନ ଜିରୋ ଶୀର୍ଷକ ଜାତୀୟ କର୍ମଶାଳାଥି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରିଥିଲେ। ଇ ଅବସରରେ ହୋଇଥିବାର ଗରିମା ପ୍ରଦର୍ଶନୀକେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିକରି ବୁଲି ଦେଖିଥିଲେ। 4 କମ୍ ବୟସର ଛୁଆମାନଙ୍କ ଲାଗି କେତେଟା ସ୍ୱତନ୍ତ୍ର ଡୋଜ୍ ମିଶ୍ରିତ ଔଷଧ ଉତ୍ପାଦନ ବିକ୍ରି ଆଉ ଯୋଗାଣ ଉପରେ ସରକାର କଟକଣା ଲଗାଇଛନ୍। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ ବାହାରିଥିବା ବିଜ୍ଞପ୍ତି ଅନୁସାରେ କ୍ଲୋରାଫେନିରାମାଇନ୍ ମାଲିଏଟ୍ ଆର୍ ଫେନାଇଲ୍ ଏଫ୍ରିନ୍ ହାଇଡ୍ରୋକ୍ଲୋରାଇଡ୍ ମିଶିଥିବାର ଔଷଧ ଏଥି ସାମିଲ ଅଛି। ଛୁଆମାନଙ୍କର ସ୍ୱାସ୍ଥ୍ୟ ଆର୍ ସୁରକ୍ଷାକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ ତରଫ ସ୍ୱଷ୍ଟ କରାଯାଇଛି। ଇତାର ସହିତ ଔଷଧ ତିଆରି କରୁଥିବା କମ୍ପାନୀମାନଙ୍କୁ ଔଷଧ ପ୍ୟାକେଟ୍ ଉପରେ ନିର୍ଦ୍ଦିଷ୍ଟ ଡୋଜ୍ ମିଶ୍ରଣ 4 କମ୍ ବୟସର ପିଲାମାନଙ୍କୁ ଦିଆ ନାଇଯାଏ ବୋଲି ପ୍ରଚାରମୂଳକ ସୂଚନା ଦେବାରକେ କୁହାଯାଇଛି। ଗଲା ଜୁନ୍ ମାସେ ମନ୍ତ୍ରଣାଳୟ ତରଫ ସାରା ଦେଶ 16 ଧାରିଜ ଡୋଜ୍ ମିଶ୍ରିତ ଔଷଧର ତିଆରି ବିକ୍ରି ଆଉ ଯୋଗାଣ ଉପରେ ନିଷେଧାଦେଶ ଜାରି କରାଯାଇଥିଲା। ବିଶେଷଜ୍ଞ କମିଟି ଆଉ ଔଷଧ ବୈଷୟିକ ପରାମର୍ଶଦାତା ବୋର୍ଡର ସୁପାରିଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା ମାସ 5 ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନର ଜାତୀୟ ଶିକ୍ଷକ ପୁରସ୍କାର 2026 ପ୍ରଦାନ କରିବେ। ଏଥିଲାଗି ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ମନୋନୀତ ହୋଇଛନ୍। ସ୍କୁଲ ଶିକ୍ଷା ଆର୍ ସାକ୍ଷରତା କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ଏହି ସମ୍ମାନ ଦିଆଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସୈନିକ ସ୍କୁଲ, ଆଦର୍ଶ ଜନଜାତି ସ୍କୁଲ ଆର୍ ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ବାଗିର ଅନୁଷ୍ଠାନର 48 ଜଣ ଶିକ୍ଷକ ଚଳିତ ବର୍ଷ ଏହି ସମ୍ମାନଥି ସମ୍ମାନିତ ହେବେ। ପୁରୀ ଶ୍ରୀମନ୍ଦିର ଭିନ୍ ଭିନ୍ ପର୍ବପର୍ବାଣୀକେ ନଜରଥି ରଖିକରି ଆଇବା 31 ଆର୍ ଆଇବା ମାସ 1 ଦିନ ରତ୍ନଭଣ୍ଡାର ଗଣତିମଣତି କରାଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ତରଫ ଅନୁମୋଦିତ ବ୍ୟବସ୍ଥାବଳୀ ଅନୁସାରେ ଏହି ଗଣତିମଣତି ହେବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ଖରିଫ ଧାନ ବିକିବା ଲାଗି ଏପତକ 7 ଅଧିକା ଚାଷୀ ନାଁ ପଞ୍ଜୀକରଣ କରିଛନ୍ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ନାଁ ପଞ୍ଜୀକରଣ କାମକେ ସହଜ କରାଯାଇଥିବାର ଲାଗି ଚାଷୀମାନେ ପୁରା ସରଳ ଆର୍ ସହଜଥି ନିଜର ନାଁ ପଞ୍ଜୀକରଣ କରିପାରୁଛନ୍। ଗଲାକାଲି ଦିନେକେ 1,20,000 ଚାଷୀ ନାଁ ପଞ୍ଜୀକରଣ କରିଛନ୍। ଦରକାରୀ କାଗଜପତ୍ର ନେଇକରି ପ୍ୟାକ୍ସ ଆର୍ ଲ୍ୟାମ୍ପସ୍ ନ ଆଇବା 31 ଭିତରେ ଚାଷୀମାନଙ୍କୁ ନାଁ ପଞ୍ଜୀକରଣ କରିବା ଲାଗି ମନ୍ତ୍ରୀ ପରାମର୍ଶ ଦେଇଛନ୍। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଆଜ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍ ଜାରି ରହିଛେ। ପ୍ରତିଯୋଗିତା 26 ଦେଶନୁ ପାଖାପାଖି 198 ଜନ ପ୍ରତିଷ୍ଠିତ ଆଥଲେଟ୍ ଭାଗ ନେଉଛନ୍। ଆଜି ସଞ୍ଜବେଳେ ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରସ୍କାର ଦେବେ। ଏଥି 12 ଏସୀୟ ଦେଶର 143 ଜନ ଶ୍ରେଷ୍ଠ ଖେଳାଳି ସାମିଲ ହୋଇଛନ୍। ମୁଖ୍ୟ ଅନ୍ତର୍ଜାତୀୟ ଦଲମାନଙ୍କ ଭିତରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଆର୍ ବ୍ରାଜିଲର 11 ଜନ ପ୍ରତିଯୋଗୀ ଭାଗ ନେଉଛନ୍। ପ୍ରତିଯୋଗିତା ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଷ କୁଜୁର, ସ୍ୱାଧୀନ କୁମାର ମାଝି, କିଶୋର ଜେନା, ବାପି ହାଁସଦା, ଶ୍ରାବଣୀ ନନ୍ଦ ଆଉ ପ୍ରଜ୍ଞା ପ୍ରଶାନ୍ତି ସାହୁ ଭାଗ ନେଇଛନ୍। ଗଲାବର୍ଷର ସଫଳ ବ୍ରୋଞ୍ଜ ସ୍ତରୀୟ ପ୍ରତିଯୋଗିତା ଉତ୍ରୁ ସିଲଭର ସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏ ଦିନିକିଆ ପ୍ରତିଯୋଗିତା ପୁରୁଷ ଆଉ ମହିଳାଙ୍କ ଲାଗି ସମାନ ଭାବେ 18 ଇଭେଣ୍ଟ ରହିଛି। 2028 କଳିଙ୍ଗ ଷ୍ଟାଡିୟମ୍ ହେବାର ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନ୍ସିପ୍ ଆଉ ଏସୀୟ ଇଣ୍ଡୋର ଆଥଲେଟିକ୍ସ

ଚାମ୍ପିଅନସିପ୍ ଲାଗି ଇଟା ଗୋଟେ ବଡ଼ ପ୍ରସ୍ତୁତି ଆଏ। ସବିଶେଷ ସୂଚନା ଅନୁସାରେ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ମହିଳା 100 ମିଟର, ଲିଲି ଦାସ 1500 ମିଟର ଦୌଡ଼ଥି ରୌପ୍ୟ ପଦକ ହାସଲ କରିଛନ୍। ବନ୍ୟା ଉତ୍ତରର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକେ ମଜବୁତ କରିବାର ସହିତ ପ୍ରଭାବିତ ଇଲାକାନ ସ୍ୱାସ୍ଥ୍ୟର ସ୍ଥିତି ଉପରେ ଲଗାତାର ନଜର ରଖବାର ଆଉ ଦରକାରୀ ସାହାଯ୍ୟ ସୁନିଶ୍ଚିତ କରିବାର ଲାଗି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଫିସରମାନଙ୍କୁ ପ୍ରଭାବିତ ଜିଲ୍ଲାମାନଙ୍କେ ପଠାଯାଇଛି। ସେମାନେ ପ୍ରଭାବିତ ଜାଗାମାନଙ୍କେ ଯାଇକରି ସ୍ଥିତିର ଅନୁଧ୍ୟାନ କରିବାର ସହିତ ଭିନ୍ ଭିନ୍ ବିଭାଗ ସାଙ୍ଗେ ସମନ୍ୱୟ ରଖିକରି ପଦକ୍ଷେପ ନେବେ। ମୁଖ୍ୟ ଶାସନ ସଚିବ ଅନୁଗର୍ଗ କହିଛନ୍ତି, ବେଶୀ ଦିନ ରହିଥିବାର ବନ୍ୟା ଉତ୍ତରୁ ପ୍ରଭାବିତ ଇଲାକାମାନଙ୍କେ ଯେନ୍ତା କେନ୍ସି ପ୍ରକାରର ମହାମାରୀ କି ରୋଗ ବେମାର ନାଇଁ ବାହାରିବା ସେଥିର୍ଲାଗି ସ୍ୱାସ୍ଥ୍ୟ ବିଭାଗ ସଚେତନ ରହିବାର ସହିତ ତାକେ ଅଟକାବାର ଲାଗି ପଦକ୍ଷେପ ନେଇଛନ୍। ବର୍ଡ ପାଇନ୍ କମ୍ବାର ଉତ୍ତରୁ ରାସ୍ତାଘାଟ ଆର୍ ସର୍ବସାଧାରଣ ଜାଗାମାନଙ୍କୁ ପୂରାପୂରି ସଫା କରିବାର ସହିତ ଜୀବାଣୁମୁକ୍ତ କରିବା ଲାଗି ପଦକ୍ଷେପ ନିଆଯିବା। କୁଆଁ ନଲକୁଆଁ ବାଗିର ପିଇବାର ପାଇନ୍ ଥିବାର ଜାଗାମାନଙ୍କେ ସଫାସୁତୁରା ଆର୍ ବିଶୋଧନ କରାଯିବା। ରାଜ୍ୟ ସରକାର ପୂରା ପ୍ରତିବଦ୍ଧତାର ସହିତ କାମ କରୁଛନ୍ ବୋଲି ଶ୍ରୀମତୀ ଗର୍ଗ କହିଛନ୍। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିବାର ସହିତ ବୈଠକଟି ଜିଲ୍ଲାର ଉନ୍ନୟନ କାମମାନଙ୍କର ସମୀକ୍ଷା କରିଛନ୍। ବାଉଁଶୁଣୀଠାରେ ଥିବାର ମହାନଦୀ ସେତୁ ବୁଲି ଦେଖିବାର ସହିତ ଧାରି ସମ୍ୟାଥି କାମ ସାରବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତାର ଛଡ଼ା ଜହ୍ନାପଙ୍କଠାରେ ନୂଆ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନ କରିକରି ଶିଶୁ ମନ୍ଦିରର ଶ୍ରେଣୀଗୃହର ଶିଳାନ୍ୟାସ କରିଛନ୍। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଯୌତୁକ ନିରୋଧ ଆଇନ 1961 ବାବଦେ ଗୋଟିଏ ଦିନିକିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ସଭାପତିତ୍ୱଥି ହୋଇଥିବା କାର୍ଯ୍ୟକ୍ରମଟି ଯୌତୁକ ନିରୋଧ ଆଇନର ଅଲଗା ଅଲଗା ଦିଗ, ଆଇନଗତ ପ୍ରାବଧାନ, ଦଣ୍ଡବିଧାନ ଆର୍ ସମାଜଥି ଇତାର ସଠିକ୍ ବ୍ୟବହାର ବାବଦେ ଆଲୋଚନା କରାଯାଇଥିଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରଠାରେ ଆଇବା କାଏଲ ପୌର ସଂସ୍ଥାମାନଙ୍କ ଲାଗି ଗୋଟିଏ ସାମଗ୍ରିକ ସମୀକ୍ଷା ଆଉ ଅନୁସ୍ଥାପନ କାର୍ଯ୍ୟକ୍ରମ ଓଡ଼ିଶା ଅର୍ବାନ କନ୍କ୍ଲେଭ 2026 ହେବା। ଏଥି ବରିଷ୍ଠ ପ୍ରଶାସକ, ନଗର ଯୋଜନାକାରୀ, ପୌର ପ୍ରତିନିଧି ଆଉ ଯନ୍ତ୍ରୀମାନେ ଚାଲୁଥିବା ଯୋଜନାମାନଙ୍କର ସମୀକ୍ଷା, କ୍ଷେତ୍ରସ୍ତରୀୟ ସମସ୍ୟାମାନଙ୍କର ଚିହ୍ନଟ ଆର୍ ରାଇଜେ ତୁର୍ତ୍ତି ଆଉ ଏତକା ପ୍ରଭାବଶାଳୀ ସହରାଞ୍ଚଳ ରୂପାନ୍ତରଣ ଲାଗି ରଣନୈତିକ ପ୍ରାଥମିକତା ସ୍ଥିର କରିବେ। କାର୍ଯ୍ୟକ୍ରମଟି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେବେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକର ଖୁଦପେଜ ଗ୍ରାମ ପଞ୍ଚାୟତର ଅମ୍ଳଜାନ ବ୍ୟାଙ୍କ ଉଦ୍ଘାଟିତ ହୋଇଯାଇଛି। ଅମ୍ଳଜାନ ବ୍ୟାଙ୍କକେ ଜିଲ୍ଲାପାଳ ମଧୁସୂଦନ ଦାସ ଉଦ୍ଘାଟନ କରିକରି ନୂଆ ଉପେଥି ବିକଶିତ ପରିକଳ୍ପନା କରାଯାଇଛି ବୋଲି କହିଛନ୍ତି। ଏହି ଅମ୍ଳଜାନ ବ୍ୟାଙ୍କ 6 ଏକର ଜମିଥି 6000 ଏତକା ଫଲଗଛ ଲଗାଯାଇକରି ଅମ୍ଳଜାନ ସୃଷ୍ଟି କରିବାରକେ ଚେଷ୍ଟା କରାଯାଇଛି। ଆଇବା ଦିନ ଏହି ପ୍ରକଳ୍ପ ଗୋଟିଏ ପର୍ଯ୍ୟଟନର ମାନ୍ୟତା ପାଇବା। ଇତାର ସହିତ ଗ୍ରାମ ପଞ୍ଚାୟତର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ସାପ୍ତାହିକ ବଜାର ଭିଲ୍ ଉଦ୍ଘାଟିତ ହୋଇଛି। ପଶ୍ଚିମ କେନ୍ଦ୍ରୀୟ ଆଉ ଇତାର ଆଖରପାଖର ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ରପ୍ରଦେଶ ଆଉ ଦକ୍ଷିଣ ଓଡ଼ିଶା ସମୁଦ୍ର ଖଣି ଇଲାକାନ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ଅଛେ। ଇଟା ଆଇବା 24 ଘଣ୍ଟା ଭିତରେ ଲଘୁଚାପଥି ବଦଲିବାର ସମ୍ଭାବନା ରହିଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାମାନଙ୍କେ ଜବର ବର୍ଷା ହେବାର ଆଶା ଅଛେ। ଆସୁଥିବାର 24 ଘଣ୍ଟା ଭିତରେ ବିଜୁଳି ଆର୍ ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ନେଇକରି 21ଟା ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ। ସମୃଦ୍ଧ ଓଡ଼ିଶା ଲାଗି ସଫା ସହର ଆଉ ସୁରକ୍ଷିତ ପରିବେଶ ଦିଗେ କାମ କରୁଥିବା ଲୋକର ସୁରକ୍ଷିତ ଜୀବନ ଅପରିହାର୍ଯ୍ୟ କହିଲେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ମାସର 4 ନମ୍ବର ଶନିବାରକେ ଗରିମା ଦିବସ ଭାବେ ପାଳନ କରିବାର ଲାଗି ହେଲା ଘୋଷଣା। 4 ବର୍ଷରୁ କମ୍ ବୟସ ଛୁଆମାନଙ୍କ ଲାଗି ହାଇଡ୍ରୋକ୍ଲୋରାଇଡ୍ ମିଶ୍ରଣ ଯୁକ୍ତ 2ଟା ଔଷଧ ଉପରେ କଟକଣା ଜାରି କଲା କେନ୍ଦ୍ର ସରକାର। ଆଉ ବଙ୍ଗୋପସାଗରର ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବତି 21ଟା ଜିଲ୍ଲାର ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

ସ୍ୱରାଷ୍ଟ୍ରମନ୍ତ୍ରୀ ପୂର୍ବାଞ୍ଚଳ ସୀମା ସୁରକ୍ଷା ବୈଠକରେ ବରିଷ୍ଠ ପଦାଧିକାରୀଙ୍କ ସହ କଲେ ଆଲୋଚନା। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମଠାରେ ଆରମ୍ଭ ହେଲା ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ। କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଦେଶରେ ମାସେ ବ୍ୟାପୀ ବିଜେପି ପକ୍ଷରୁ ପାଳନ କରାଯିବ ସେବା ସଂକଳ୍ପ ଅଭିଯାନ। ସୁପ୍ରିମକୋର୍ଟରେ ଜାରି ରହିଛି ତିନିଦିନିଆ ସମାଧାନ ସମାରୋହ କାର୍ଯ୍ୟକ୍ରମ। ପ୍ରଥମ ଦିନରେ ଆଜି 400+ ମାମଲାର ହୋଇଛି ଫଇସଲା। ଏବଂ ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟାୟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହେଲେ ଭାରତୀୟ ମହିଳା ଯୋଡ଼ି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ପୂର୍ବାଞ୍ଚଳ ସୀମା ସୁରକ୍ଷା

ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା କରିଛନ୍ତି। ଚିକେନ୍ ସ୍ନେକ୍ ଭାବେ ପରିଚିତ ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତର ତୃତୀୟ ତଥା ଚୂଡ଼ାନ୍ତ ଦିନ ଗସ୍ତ ଅବସରରେ ସୁକ୍ନାଠାରେ ପଶ୍ଚିମବଙ୍ଗର ବରିଷ୍ଠ ପଦାଧିକାରୀ ଏବଂ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି। ସୀମାରେ ମୁତୟନ ସୀମା ସୁରକ୍ଷା ବଳ ଏବଂ ସଶସ୍ତ ସୀମାବଳ ଏହି ବୈଠକରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୀମାନ୍ତରେ ସୁରକ୍ଷା ନିରୀକ୍ଷଣ, କେନ୍ଦ୍ରୀୟ ସୁରକ୍ଷାବଳକୁ ଅଧିକ ସହଯୋଗ କରିବା, ଗୁପ୍ତଚରୀ ସଂସ୍ଥା, ରାଜ୍ୟ ପୁଲିସ୍ ପ୍ରଶାସନକୁ ନେଇ ଏକ ତ୍ରିକୋଣୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା। ସିଲିଗୁଡ଼ି ଅଞ୍ଚଳ ଆନ୍ତର୍ଜାତିକ ସୀମାରେଖାକୁ ସ୍ୱର୍ଶ କରୁଥିବା ନେପାଳ, ଭୁଟାନ ଏବଂ ବାଂଲାଦେଶ ସୀମା ସଂଲଗ୍ନ ଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ସଂକୀର୍ଣ୍ଣ ସିଲିଗୁଡ଼ି କରିଡର ଦେଶର ଉତ୍ତର ପୂର୍ବାଞ୍ଚଳ ସହ ଗୁରୁତ୍ୱପୂର୍ଣ୍ଣ ସ୍ଥଳପଥ ସଂଯୋଗୀକରଣ କରିଥାଏ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆଜି ସିଲିଗୁଡ଼ିର ସୁକ୍ନାଠାରେ ଥିବା ଏକ ରିସୋର୍ଟରେ ବରିଷ୍ଠ ଗୋର୍ଖା ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲା, ମଧ୍ୟସ୍ଥ ପଙ୍କଜ ସିଂ, ସୂଚନା ଓ ପ୍ରସାରଣ ନିର୍ଦ୍ଦେଶକ ମହେଶ ଦୀକ୍ଷିତ, ପାହାଡ଼ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶାଲ ଲାମା, ଲୋକସଭା ସାଂସଦ ରାଜୁ ବିଷ୍ଟା, ରାଜ୍ୟସଭା ସାଂସଦ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା, ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସଭାପତି ବିମଲ ଗୁରୁଙ୍ଗ ଏବଂ ଗୋର୍ଖା ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟର ସଭାପତି ମାନ ଘିସିଂ ଏହି ବୈଠକରେ ଉପସ୍ଥିତ ଥିଲେ। ଏହା ସହିତ ପାଞ୍ଚ ଜଣ ଗୋର୍ଖା ବିଧାୟକ ଏବଂ ଅନ୍ୟ କେତେକ ଗୋର୍ଖା ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଦାର୍ଜିଲିଂ ଲୋକସଭା ସାଂସଦ ରାଜୁ ବିଷ୍ଟା କହିଛନ୍ତି, ଏହି ବୈଠକ ଅତ୍ୟନ୍ତ ବିଶ୍ୱସନୀୟ ଏବଂ ସମସ୍ତ ଗୋର୍ଖା ନେତାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଗଠନମୂଳକ ଭାବେ ଉପସ୍ଥାପନ କରିଛନ୍ତି। ଉପସ୍ଥିତ ନେତୃବୃନ୍ଦଙ୍କର ବିଭିନ୍ନ ସମସ୍ୟାକୁ ଶୁଣି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସମସ୍ୟା ସମାଧାନ ଦିଗରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଘୋଷଣା କରି କହିଛନ୍ତି, ଏକ ଉଚ୍ଚସ୍ତରୀୟ କମିଟି ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ସମାଧାନ କରାଯିବ। ଏହି କମିଟିରେ ପୂର୍ବତନ ବିଏସ୍ଏଫ୍ ନିର୍ଦ୍ଦେଶକ ଏବଂ ଜାତୀୟ ଉପସୁରକ୍ଷା ପରାମର୍ଶଦାତା ପଙ୍କଜ ସିଂ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକ ଅତ୍ୟନ୍ତ ଫଳପ୍ରଦ ଏବଂ ସନ୍ତୋଷଜନକ ହୋଇଛି ବୋଲି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ସମ୍ପାଦକ ରୋଶନ ଗିରି ଗଣମାଧ୍ୟମକୁ କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ଠାରେ ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ ଆରମ୍ଭ ହୋଇଛି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟୋଗୀ କ୍ଷେତ୍ର, ଜନକଲ୍ୟାଣ ଏବଂ ନିରନ୍ତର ବିକାଶ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଯୁବବର୍ଗଙ୍କ ବିକାଶ ଏବଂ ସଶକ୍ତିକରଣ କ୍ଷେତ୍ରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ବ୍ରିକ୍ସ କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି ବିଶାଖାପଟ୍ଟନମ୍ଠାରେ ଅନୁଷ୍ଠିତ ହେବ। ଏଥିରେ କ୍ରୀଡ଼ା କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ ହେବାର ସମ୍ଭାବନା ରହିଛି। ଏହି ବୈଠକଗୁଡ଼ିକରେ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଆଦାନ ପ୍ରଦାନ, ସହଭାଗିତା ପାଇଁ ନୂତନ କ୍ଷେତ୍ର ଚିହ୍ନଟ ଏବଂ ଯୁବବର୍ଗଙ୍କ ଅଂଶଗ୍ରହଣ ତଥା କ୍ରୀଡ଼ା ବିକାଶ ମାଧ୍ୟମରେ ସମାବେଶୀ ଅଭିବୃଦ୍ଧି ନେଇ ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରାଯିବ। ବୈଠକର ଅବ୍ୟବହିତ ପୂର୍ବରୁ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ତଥା ପ୍ରତିନିଧିମଣ୍ଡଳୀ ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟଙ୍କ ସହ ବିଶାଖାପଟ୍ଟନମ୍ ନିକଟସ୍ଥ ଥୋଟଲାକୁଣ୍ଡା ବୌଦ୍ଧ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ଏହି ସ୍ଥଳୀର ଐତିହାସିକ ଗୁରୁତ୍ୱ ଏବଂ ବହୁବର୍ଷ ଧରି ସେଠାରେ ରହୁଥିବା ବୌଦ୍ଧ ଭିକ୍ଷୁଙ୍କ ଜୀବନାଚର୍ଯ୍ୟ ସମ୍ପର୍କରେ ଏହି ପ୍ରତିନିଧିମଣ୍ଡଳୀ ଅବଗତ ହୋଇଥିଲେ। ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଡକ୍ଟର ମାଣ୍ଡବ୍ୟ ସେଠାରେ ଏକ ଚାରାରୋପଣ କରିଥିଲେ। ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର 11 ରାଷ୍ଟ୍ରର ପ୍ରତିନିଧିମଣ୍ଡଳୀ ଏହି ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ବିଜେପି ପକ୍ଷରୁ ମାସେବ୍ୟାପୀ ସେବା ସଂକଳ୍ପ ଅଭିଯାନ କରାଯିବ। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି, ଜନସେବା ପ୍ରତି ଶ୍ରୀ ମୋଦିଙ୍କ ଅଙ୍ଗୀକାରବଦ୍ଧତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଯୁବବର୍ଗଙ୍କୁ ସେବା କାର୍ଯ୍ୟ ପାଇଁ ପ୍ରୋହାହିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସେ କହିଛନ୍ତି, ଶ୍ରୀ ମୋଦି 2001 ଅକ୍ଟୋବର 7 ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଚଳିତ ବର୍ଷ ଏହାର 25 ପୂର୍ତ୍ତି ପାଳନ ଅବସରରେ ମଧ୍ୟ ଏହି ଅଭିଯାନ ଗୁରୁତ୍ୱ ବହନ କରୁଛି। ଶ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱ ସହ ଜଡ଼ିତ ସେବା ଦୃଷ୍ଟିକୋଣ ଆଧାରରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦେଶବ୍ୟାପୀ 14 ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରରେ ବିଜେପି କର୍ମୀ ପହଞ୍ଚି ଶିଶୁଙ୍କୁ ଉପଯୁକ୍ତ ପୁଷ୍ଟି ପ୍ରଦାନ ଏବଂ ଲାଳନ ପାଳନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିଲେ।

ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରିବେ। ସ୍ୱଚ୍ଛତା ଅଭିଯାନ ଏବଂ ଚାରାରୋପଣ ଆଦି ପଦକ୍ଷେପ ଗ୍ରହଣ କରାଯିବ। ବ୍ଲକ ସ୍ତରରେ 15 ଦିନିଆ ସେବା ସେତୁ ଅଭିଯାନ କରାଯିବା ନେଇ ଶ୍ରୀ ତାୱଡେ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ସମୁଚିତ ନିଷ୍ପତ୍ତି ଗ୍ରହଣ କରୁଥିବା ନ୍ୟାୟ ବ୍ୟବସ୍ଥା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ସୃଷ୍ଟି କରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ନୂଆଦିଲ୍ଲୀଠାରେ 11 ବ୍ରିକ୍ସ ଆଇନଗତ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ତ୍ୱରିତ ନ୍ୟାୟ ବ୍ୟବସ୍ଥା ବ୍ୟବସାୟ କରିବାର ସହଜତାକୁ ସୁଦୃଢ଼ କରିବା ସହ ନିର୍ଦ୍ଦେଶ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନିର୍ଭରଶୀଳ ଭିତ୍ତିଭୂମି ପ୍ରଦାନ କରିଥାଏ। ସେ କହିଛନ୍ତି, ଆଇନର ଶାସନ ହେଉଛି ଏଭଳି ଏକ ଭିତ୍ତିଭୂମି ଯାହା ଉପରେ ସଭ୍ୟତାର ଆକାଂକ୍ଷା ନିର୍ଭର କରିଥାଏ। ବିଶ୍ୱ ବ୍ୟାଙ୍କିଂ ବ୍ୟବସାୟ କ୍ଷେତ୍ରରେ ସହଜତା ଦୃଷ୍ଟିରୁ ଭାରତ ଏବେ ଶୀର୍ଷ 100 ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି। ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ନିର୍ଭର ଯୋଗ୍ୟତା ଆନ୍ତର୍ଜାତିକ ନିବେଶକଙ୍କ ପାଖରେ ଦେଶର ବିଶ୍ୱସନୀୟତା ପ୍ରତିପାଦନ କରିଥାଏ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଆର୍ଥିକ ଅଭିବୃଦ୍ଧି, ନିବେଶ ପ୍ରୋହାହନ କରିବାରେ ନ୍ୟାୟିକ ଦକ୍ଷତା, ସମୁଚିତ କାର୍ଯ୍ୟକାରିତା ଏବଂ ସ୍ୱଚ୍ଛ ଶାସନର ଗୁରୁତ୍ୱ ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଅବସରରେ ଆଲୋକପାତ କରିଛନ୍ତି।

0: ଦୃଷ୍ଟିରୁ ଭାରତ ଏବେ ଶୀର୍ଷ 100ଟି ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇଛି। ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ନିର୍ଭର ଯୋଗ୍ୟତା ଆନ୍ତର୍ଜାତିକ ନିବେଶକଙ୍କ ପାଖରେ ଦେଶର ବିଶ୍ୱସନୀୟତା ପ୍ରତିପାଦନ କରିଥାଏ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଆର୍ଥିକ ଅଭିବୃଦ୍ଧି, ନିବେଶ ପ୍ରୋହାହନ କରିବାରେ ନ୍ୟାୟିକ ଦକ୍ଷତା, ସମୁଚିତ କାର୍ଯ୍ୟକାରିତା ଏବଂ ସ୍ୱଚ୍ଛ ଶାସନର ଗୁରୁତ୍ୱ ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଅବସରରେ ଆଲୋକପାତ କରିଛନ୍ତି। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନ୍ୟାୟପାଳିକା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏବଂ ବ୍ରିକ୍ସ ନ୍ୟାୟିକ ଫେଲୋସିପ୍ ଓ ସହଭାଗୀ ଆଇନଗତ ସଂକଳ୍ପ ପ୍ରସ୍ତୁତ କରିବା ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ସମାଧାନ ସମାରୋହ କାର୍ଯ୍ୟକ୍ରମ ଜରିଆରେ ତିନିଦିନ ବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ଲୋକ ଅଦାଲତର ଆଜି ପ୍ରଥମ ଦିନରେ 400ରୁ ଉର୍ଦ୍ଧ୍ୱ ମାମଲାର ସମାଧାନ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରେ ବିବାହ ଓ ସମ୍ପତ୍ତି ବିବାଦ, ମୋଟର ଦୁର୍ଘଟଣାଜନିତ ଦାବି, ଜମିଜମା, ଖଜଣା, ଚାକିରି ଓ ଶ୍ରମ ସମ୍ପର୍କିତ ବିବାଦ, ଯାହା ଉଚ୍ଚତମ ନ୍ୟାୟାଳୟରେ ଦୀର୍ଘଦିନ ଧରି ପଡ଼ି ରହିଥିଲା। ସୁପ୍ରିମକୋର୍ଟ କହିଛନ୍ତି ମଧ୍ୟସ୍ଥତା ଏବଂ ସହମତି ଭିତ୍ତିରେ ବିବାଦର ସମାଧାନ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 16ଟି ସ୍ୱତନ୍ତ୍ର ଲୋକ ଅଦାଲତ ବେଞ୍ଚ ମାଧ୍ୟମରେ ସମାଧାନ ନିମନ୍ତେ 600ରୁ ଉର୍ଦ୍ଧ୍ୱ ମାମଲା ପଞ୍ଜିକୃତ ହୋଇଥିଲା। ପ୍ରତ୍ୟେକ ବେଞ୍ଚରେ 2 ଜଣ ବିଚାରପତି ଥିଲେ ଏବଂ ସେମାନଙ୍କୁ ବରିଷ୍ଠ ଆଇନଜୀବୀ, ଆଡଭୋକେଟ୍ସ ଅନ୍ ରେକର୍ଡ ଓ ଅନ୍ୟମାନେ ସହାୟତା କରିଥିଲେ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଲୋକ ଅଦାଲତ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଟେଲିଭିଜନ ଚ୍ୟାନେଲଗୁଡ଼ିକ ପାଇଁ 12 ମିନିଟ୍ ଅବଧି ବିଶିଷ୍ଟ ବିଜ୍ଞାପନ ସଂକ୍ରାନ୍ତ ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେବୁଲ ଟେଲିଭିଜନ ନେଟୱାର୍କ ନିୟମ 1994 ଏ ସଂକ୍ରାନ୍ତ ସଂଶୋଧନ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ପରେ ଏହା କାର୍ଯ୍ୟକାରୀ ହୋଇଛି। ପ୍ରସାରଣ କ୍ଷେତ୍ରରେ ହେଉଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ଗ୍ରହଣ କରାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଟେଲିଭିଜନ ପ୍ରସାରଣ ମୁଖ୍ୟତଃ ବିଜ୍ଞାପନ ଉପରେ ବହୁଳ ଭାବରେ ନିର୍ଭରଶୀଳ। ଡିଜିଟାଲ ମିଡିଆରେ ବିଜ୍ଞାପନ ପ୍ରସାରଣ ନେଇ ସମୟସୀମାରେ କୌଣସି ପ୍ରତିବନ୍ଧକ ରହିନାହିଁ। ତୁଳନାତ୍ମକ ଭାବରେ ଏହାର ସମୀକ୍ଷା କରାଯାଇ ଟିଭି ଚ୍ୟାନେଲଗୁଡ଼ିକରେ ବିଜ୍ଞାପନ ପ୍ରସାରଣ ସମୟସୀମାରେ ଏଭଳି ପରିବର୍ତ୍ତନ କରାଯାଇଥିବା ମନ୍ତ୍ରଣାଳୟ କହିଛି। 2006 ଦେଶରେ 62 ଚ୍ୟାନେଲ କାର୍ଯ୍ୟକ୍ଷମ ଥିବାବେଳେ ବର୍ତ୍ତମାନ ଏହା 900ରୁ ଅଧିକ ହୋଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ମହିଳା ଯୋଡ଼ି ସେମିଫାଇନାଲ ପର୍ଯ୍ୟାୟରେ ଭାରତ ପରାସ୍ତ ହୋଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତୀୟ ଯୋଡ଼ି ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଚୀନ୍ର ପ୍ରତିଯୋଗୀଙ୍କଠାରୁ 13-21 ଓ 8-21 ସେଟ୍ରେ ପରାସ୍ତ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଠାରେ। ସିଲିଗୁଡ଼ି କରିଡରର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପୂର୍ବାଞ୍ଚଳ ସୀମା ସୁରକ୍ଷା ବୈଠକରେ ବରିଷ୍ଠ ପଦାଧିକାରୀଙ୍କ ସହ କଲେ ଆଲୋଚନା। ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ଠାରେ ଆରମ୍ଭ ହେଲା ବ୍ରିକ୍ସ ଯୁବମନ୍ତ୍ରୀଙ୍କ ବୈଠକ। କ୍ରୀଡ଼ାମନ୍ତ୍ରୀଙ୍କ ବୈଠକ ଆସନ୍ତାକାଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଦେଶରେ ମାସବ୍ୟାପୀ ବିଜେପି ପକ୍ଷରୁ ପାଳନ କରାଯିବ ସେବା ସଂକଳ୍ପ ଅଭିଯାନ। ସୁପ୍ରିମକୋର୍ଟରେ ଜାରି ରହିଛି 3-ଦିନିଆ ସମାଧାନ ସମାରୋହ କାର୍ଯ୍ୟକ୍ରମ ଏବଂ ବିଡବ୍ଲ୍ୟୁଏଫ୍ ବ୍ୟାଡମିଣ୍ଟନ ବିଶ୍ୱକପ୍ ପ୍ରତିଯୋଗିତାରେ ସେମିଫାଇନାଲ ପର୍ଯ୍ୟାୟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହେଲେ ଭାରତୀୟ ମହିଳା ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହର ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଶ୍ରାବଣ ମାସ ଅବସରରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଶିବମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ପ୍ରସିଦ୍ଧ ହରିଶଙ୍କର ପୀଠରେ ମଧ୍ୟ କାଉଁରିଆ ଓ ବୋଲବମ୍ ଭକ୍ତଙ୍କ ସମାଗମ ହୋଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଆସି ହରିଶଙ୍କରଙ୍କଠାରେ ଜଳ ଲାଗି କରୁଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି 4:00 ମନ୍ଦିର ଖୋଲାଯାଇଛି। ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ୍ ମୁତୟନ କରାଯାଇଥିବା ବେଳେ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି। ଏ ବିଷୟରେ ଅଧିକ ତଥ୍ୟ ଦେଇଛନ୍ତି ହରିଶଙ୍କର ମନ୍ଦିରର ମୁଖ୍ୟ ପୂଜକ ନରସିଂହ ପୂଜାରୀ।
2: ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାରୁ ବହୁତ ଭକ୍ତଙ୍କ ସମାଗମ ଅଛି, ତାର ସାଙ୍ଗେ ସାଙ୍ଗେ ଓଡ଼ିଶା ବାହାରୁ ଭକ୍ତମାନଙ୍କ ସମାଗମ ଅଛି ଏହି ସମୟରେ। ତ ସେଇ ଜିନିଷକୁ ଆଧାର କରିକି ଆମ ମନ୍ଦିର ପ୍ରଶାସନ ପୁରା ତତ୍ପର ଅଛେ, ଆଉ କେନ୍ଦ୍ର ଲୋକମାନେ ଶାନ୍ତି ଶୃଙ୍ଖଳା ପୂର୍ବ ଦର୍ଶନ କରିକି ଯିବେ ସେଥିପ୍ରତି ସବୁ ସଜାଗ ଥିନୁ। ସମସ୍ତଙ୍କ ଲାଗି ବ୍ୟାରିକେଡ୍ କରିକି ଲାଇନ୍ରେ କେନ୍ଦ୍ର ଭକ୍ତମାନେ ଯିବେ ଦର୍ଶନ କରିକି ଯାଉଛେ।
1: ଲୋୟର ସୁକ୍ତେଲ ଜଳସେଚନ ପ୍ରକଳ୍ପ ଡ୍ୟାମ୍ ପରିସରରେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଆଲୋକ କୁମାର ପଟେଲ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 163(1) ଅନୁଯାୟୀ ପ୍ରକଳ୍ପ ଅଞ୍ଚଳରେ ନିଷେଧାଦେଶ ଜାରି କରିଛନ୍ତି।

0: ଡ୍ୟାମ୍ର ମୁଖ୍ୟ କାନ୍ଥ, ସ୍ପିଲୱେ, ଜଳାଶୟ କୂଳ ଓ ନିୟନ୍ତ୍ରଣ କକ୍ଷ ଅଞ୍ଚଳକୁ ସାଧାରଣ ଲୋକ ଓ ବେସରକାରୀ ଯାନବାହନର ପ୍ରବେଶ ବାରଣ କରାଯାଇଛି। ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ମାଛ ଧରିବା, ସେଲ୍ଫି ଓ ଭିଡ଼ିଓ ସୁଟିଂ ସହ ଭିଡ଼ ଜମା କରିବା ଉପରେ ମଧ୍ୟ କଟକଣା ଲାଗିଛି। ଏହି ଆଦେଶ 31 ଜୁଲାଇରୁ 60 ଦିନ ପାଇଁ ବଳବତ୍ତର ରହିବ। ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏ ସମ୍ପର୍କରେ କହିଛନ୍ତି ଉପଖଣ୍ଡ ମାଜିଷ୍ଟ୍ରେଟ ଆଲୋକ କୁମାର ପଟେଲ।
1: କ୍ଲିଓଶୋକ୍ତିଲ ଡ୍ୟାମ୍ରେ ପ୍ରିଲିମିନାରି ପାଣି ରଖାହଉଛି ଫର୍ ଦ ଫାର୍ଷ୍ଟ ଟାଇମ୍, ତେଣୁ ଲୋକମାନେ ୱିଥ୍ ଭେରି ଏକ୍ସାଇଟମେଣ୍ଟ ବଲାଙ୍ଗୀର ଟାଉନସିପ୍ରୁ ବା ନିୟର ବାଇ ଏରିଆଜ୍ରୁ ଦେଖିବାକୁ ଯାଉଛନ୍, ଯାହାଫଳରେ ସେଠି ଗୋଟେ କାଇଣ୍ଡ ଅଫ୍ କାଉଜ୍ ହୋଇଯାଉଛି ଆଉ ରିସ୍କ ଟୁୱାର୍ଡସ୍ ଲାଇଫ୍ ବି ରହୁଛି ଡ୍ୟାମ୍ ପଏଣ୍ଟରେ, ସ୍ପିଲ୍ ୱେରେ। ତେଣୁ ପ୍ରଶାସନ ତରଫରୁ ଆମେ 163 ଡିକ୍ଲିୟର କରିଛୁ, ତାର ଅର୍ଥ ହେଲା ଆମର ଯେତେ ଲୋକ ବି ଅଛନ୍ତି ସେମାନଙ୍କୁ ଡିଭାଇଡ୍ କରାହେଇଛି ବା ମନା କରାହେଇଛି ସେମାନେ ସେଇ ଜାଗାକୁ ନ ଯାଆନ୍ତୁ, ସେଫ୍ଟି ପାରାମିଟରକୁ ନିଜର ଧ୍ୟାନ ଦିଅନ୍ତୁ। ପୋଲିସକୁ ବି ଏନ୍ଫୋର୍ସମେଣ୍ଟ ପାଇଁ କୁହାହେଇଛି, ଇନକ୍ଲୁଡିଂ ତହସିଲ ସାଇଡ୍ରୁ ଆଉ ବ୍ଲକ ସାଇଡ୍ରୁ ଲୋକଙ୍କୁ ଆୱେୟାର କରିବା ପାଇଁ ବି କୁହାହେଇଛି।
0: ଜାତୀୟ ସ୍ତରୀୟ ଆକ୍ୱାଟିକ୍ ଚାମ୍ପିୟନସିପ୍ରେ 3ଟି ସ୍ୱର୍ଣ୍ଣ ପଦକ ହାସଲ କରି ବଲାଙ୍ଗୀର ତଥା ଓଡ଼ିଶାର ଗୌରବ ବଢ଼ାଇଥିବା ଯୁବ ସନ୍ତରଣ ପ୍ରତିଭା ସୌରଭ ପଟେଲଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ତାଙ୍କୁ ଉତ୍ତରୀୟ ମାନପତ୍ର ଓ ସ୍କୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରିଥିଲେ। ସୌରଭଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣା ବୋଲି ଜିଲ୍ଲାପାଳ କହିବା ସହ ଆଗାମୀ ଦିନରେ ତାଙ୍କୁ ସମସ୍ତ ପ୍ରକାର କ୍ରୀଡ଼ା ସହାୟତା ଯୋଗାଇ ଦେବାକୁ କହିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ ପରବର୍ତ୍ତୀ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ପର୍ଯ୍ୟଟନ ବିଭାଗର କମିଶନର ଓ ସଚିବ ବଳବନ୍ତ ସିଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂଶୋଧନ କାର୍ଯ୍ୟ ସମ୍ପନ୍ନ କରିବା ସହ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସଠିକତା ବଜାୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀରରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମନୋହରପୁର ରିଜର୍ଭ ପୁଲିସ୍ ପଡ଼ିଆଠାରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲ୍ଲାର ବନ୍ୟା ସ୍ଥିତି ଓ କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାସୀ ବୈଠକ ମାଧ୍ୟମରେ ସମୀକ୍ଷା କରାଯାଇଛି। ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ କ୍ଷେତ୍ର ଗସ୍ତ କରି କ୍ଷୟକ୍ଷତିର ତୁରନ୍ତ ଓ ସଠିକ୍ ଆକଳନ କରିବାକୁ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।

0: ଦେଇ ଯାଉଥିଲି, ମୁଁ ଭାବିଲି ଏଇଟା ବୈଠକୀ ଘର ନା ଯୋଉ ସୁମଧୁର ସ୍ୱର ଆସୁଛି ଆମର ଭାଗବତର, ଏଇଟା ଭାଗବତ ଘର।
1: ତତେ ପାରି ହବନି ରେ ନିଦିଆ, ତତେ ପାରି ହବନି।
0: ବୁଝିଲି ବୁଝିଲି, ତା ମାନେ ଇଏ ତମେ ଅପେକ୍ଷା କରିଥିଲ,
1: ତୋର ଆସିବା ଉଚ୍ଛୁର ହେଲା ଯୋଉଠୁ, ମୁଁ ସେଠୁ ଟିକେ ଭାଗବତ ପଢିଦେଲି।
0: ଭଲ କଲ ନା ଆଉ।
1: ଆଚ୍ଛା ନିଦିଆ, ପନିପରିବା ସବୁ ଏତେ ଚାଷ କରିଥିଲୁ, ଏ ବନ୍ୟା ପାଣି ପଶି ଯାଇଛି, ତୁ ବଡ଼ ହଇରାଣ ହଉଥିବୁ ରେ।
0: ହଇରାଣ ହଉଛି, ଯେହେତୁ ଚାଷୀ କେବେ ହାର ମାନେନି, ସେଇଥିପାଇଁ ଆମର କୃଷି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ତା ଦୂରୁ ବାହାରିବା ପାଇଁ ଚେଷ୍ଟା କରୁଛି।
1: ବନ୍ୟା ପାଣି ତ ଛାଡିଯିବ, ଛାଡିଗଲେ ଯୋଉ ପଟୁ ମାଟି ପଡିବନି, ତା ଦେହରେ ଯୋଉ ସବୁ ଆମର ସଳ କିସମର ଚାଷ, ସେଇ ଚାଷ କରିବୁ, ଶାଗ ଚାଷ କରିବୁ, ମୂଳା ଦିଟା ଲଗେଇ ଦବୁ, ଭଲ ରୋଜଗାର ହବ।
0: ଇଏ ଆମ ଚାଷୀ ଭାଇ ମାନେ ଏଇ କଥା ବୁଝିବା ଦରକାର, ଇଏ ଖାଲି ଆମେ ଧାନ ମୁଗ ବିରି ଗହମ ଏଇ ସବୁ ଚାଷ କରିବାନି,
1: ପନିପରିବା ଫସଲରେ ପରା ଏବେ ବଢିଆ ଲାଭ। ଆଚ୍ଛା ନିଦିଆ, ଆମେ ଯେତେବେଳେ ଛୁଆ ହେଇଥିଲୁ ସେତେବେଳେ ଆମେ ପନିପରିବା ଚାଷ କରୁଥିଲୁ ଋତୁ ଅନୁଯାୟୀ, ଏବେ ତ ଆଠ କାଳି ବାର ମାସେ ଯାହା ତମେ ଖୋଜିବ ସବୁ ମିଳିଯିବ।
0: ତାର କାରଣ ହଉଛି ବଜାରର ଚାହିଦା ଅଛି, ଆଉ ଆମର ଖାଦ୍ୟପେୟରେ ସବୁ ପ୍ରକାର ଦ୍ରବ୍ୟ ମିଶୁଛି, ସେଇଥିପାଇଁ ଆମେ ଚାଷୀ ଭାଇମାନେ ସମସ୍ତେ ଜାଣିବା ଦରକାର ଯେ ଆମେ ଧାନ ଫସଲ ତ କରିବା, ତା ସହିତ ଆମର ଯୋଉ ଉଚାଳିଆ ଜମି ଅଛି, ଯୋଉଠି ଆମର ଜଳସେଚନର ସୁବିଧା ଅଛି, ସେଇଠି ପନିପରିବା ଚାଷ କରିବା।
1: ଆଉ ସବୁବେଳେ ଆଖି ଆଗରେ ରଖିଥିବା ରାସାୟନିକ ସାର କୀଟନାଶକ ପ୍ରୟୋଗ ନ କରି ଜୈବିକ ଉପାୟରେ ଚାଷ କରିବ, ଜୈବିକ ଉପାୟରେ ଚାଷ କଲେ ଭଲ ଫସଲ ହବ, ଦେହ ପାଇଁ ଭଲ, ଆଉ ଭଲ ଦି ପଇସା ବି ହାତକୁ ଆସିବ।
0: ମଞ୍ଜ କଥା କହିଛ ଅପା, ଯେତେ ଭଲ ପନିପରିବା
1: ସେତେ ଭଲ ଲାଭ, ଆଉ ସେତେ ଭଲ ପଇସା ଚାଷୀ ଭାଇଙ୍କ ହାତକୁ ପକେଟକୁ ଆସିବ।
0: ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଅପା, ଆମେ ଯେତେବେଳେ ପନିପରିବା ଚାଷ କରିବା, ଯୋଉ ପନିପରିବାଟା ଆମର ଚାହିଦା ଅଧିକ ଅଛି ସେଇ ପନିପରିବାକୁ ଚାଷ କରୁଥିବା।
1: ଚାଷୀ ଭାଇ ଯଦି ସେଇ ଜିନିଷଟାକୁ ଲକ୍ଷ୍ୟ କରି ଚାଷ କରିବ, ଲାଭ ହିଁ ଲାଭ ହବ, ଆଉ ଏଇ ଯୋଉ ଦୈବ ଦୁର୍ବିପାକ ହଉଛି ସେଥିରେ ସେ ମାଙ୍ଗି ପଡିବନି। ଆଉ ଗୋଟେ କଥା ନିଧିଆ, ସମସ୍ତେ ଆମେ ଏକାଠି ମିଳିମିଶି କଥାବାର୍ତ୍ତା ହେଇକିରି ଯଦି ଚାଷ କରିବା, ବିକ୍ରି ବଟା ପାଇଁ ଆମର କିଛି ଅସୁବିଧା ହବନି। ପଚାର କେମିତି
0: କେମିତି,
1: ଆମେ ଯଦି ଏକାଠି ଚାଷ କରିବା, ଏକାଠି ଆମେ ବି ତୋଳିବା, ତେଣୁ ଯୋଉ ଗାଡିରେ ଆମେ ହାଟକୁ ବଜାରକୁ କି ସହରକୁ ପଠଉଛୁ, ଯଦି ସମସ୍ତଙ୍କର ମିଶିକିରି ଗୋଟିଏ ଗାଡିରେ ପଳେଇଲା, ସମସ୍ତେ ଭାଗ ଭାଗ କରିକି ଦେଇଦେଲେ, ପଇସା କମ୍ ପଡିଲା କି ନାହିଁ କହିଲ?
0: ଏ କଥାକୁ ଆମ ଚାଷୀ ଭାଇମାନେ ସମସ୍ତେ ଭାବିବା ଦରକାର, ସମସ୍ତେ ହେଜିବା ଦରକାର, ଆଉ ତା ସହିତ ସବୁବେଳେ ଆମେ ଆମର କୃଷି କର୍ମଚାରୀ ଯୋଉମାନେ ଅଛନ୍ତି ତାଙ୍କର ପରାମର୍ଶ ନଉଥିବା।
1: ବିହନ ବି ଆମେ ଆଣିବା, ପ୍ରାମାଣିକ ବିହନ ଆଣିକି ଆମେ ଚାଷ କରିବା। ଆଚ୍ଛା ନିଦିଆ, ତୁ ଯୋଉ ପନିପରିବା ଫସଲ କରିଥିଲୁ ସେଥିରେ ବନ୍ୟା ପାଣି ପଶିଗଲେ, ମୁଁ ଜାଣିଛି ମନ ତୋର କଷ୍ଟ ହଉଥିବ, ହେଲେ ଚାଷୀ ବନ୍ଦୀ ଭାଙ୍ଗି ପଡିଲେ ତ ହବନି, ମନକୁ ଟାଣ କରି ଆମେ ଯେତେ ହବ ଆଗକୁ ମାଡି ଚାଲିବା। ଆଚ୍ଛା ଏବେ ତ ସବୁ ହେଲାଣି ଯୋଉ ପଲି ହାଉସ, ଇଏ ଜାଲି ଲଗେଇକି ଚାଷ କରୁଛନ୍ତି, ତୁ ସେମିତି କଲୁନି?
0: ସେ କଥା କଣ ଅପା ବାକି ଅଛି, ଯାଇକି ଆମର କୃଷି ଅଧିକାରୀଙ୍କ ସହିତ କଥା ହେଇକି ଆସିଛି।
1: ଆଚ୍ଛା,
0: ଆଉ ଏଇଥର ଯୋଉ ହଇରାଣଟି ହେଲି, ବିଲରେ ବି ଚାଷ ହବ, ତା ସହିତ ସେ ଢିଅ ଉପରେ ଆମର ପଲି ହାଉସରେ ଚାଷ ହବ।
1: ହଉ
0: ହଉ ଅପା, ଏମିତି ଆଲୋଚନା ହଉଥିଲେ ହଉଥିବ, ତାହେଲେ ଗୋଟେ ବଢିଆ ପଲି ଗୀତଟେ ଶୁଣଉଛି, ଶୁଣ।

0: ମନଟା ମୋର ଖୁସି ହେଇଗଲା।
1: ଇଏ ପଲ୍ଲୀ କି
0: ଆମ ଗାଁ ମାଟିର କଥା, ଆମର ଖାଦ୍ୟ ପେୟ, ଆମର ରୀତିନୀତି ଚଳନୀର କଥା କହିଦିଏ ଏଇ ପଲ୍ଲୀ ଗୀତ।
1: ହଁ, ହେଲେ ଇଏ ପଲ୍ଲୀ ଗୀତ ପରେ ମୁଖ୍ୟ କଥା ହେଉଛି ପେଟ ବାଟଣା। କାହିଁକି ନା ଆମେ ଯେତେବେଳେ ଏଠି ବସୁଛେ, ଭଲ କଥା ଆଲୋଚନା କରିବା ପାଇଁ ବସୁଛେ, ଆଜି ବିଶେଷଜ୍ଞ କିଏ ଅଛନ୍ତି, ବିଷୟ କଣ ଅଛି କୁହ।
0: ବିଷୟ କଣ କହିବି ରେ ନିଧିଆ, ସକାଳୁ ପହରୁ ତ ମୋ ମନଟା ଦୁଃଖ। ମୋ ବିଲାତି ଗଛ ଗୁରା କେଡେ ସୁନ୍ଦର ଛନ ଛନ ହେଇଥିଲା, ଫୁଲ ଧରିଥିଲା, ଏବେ ଦେଖିଲା ବେଳକୁ ସବୁ ଗଛ ଗୁଡାକ ରୋଗିଣା ହେଇଯାଇଛି।
1: ହଉ ପାଇ, ଯୋଉ ଆମର ଆଜି ବୈଠକରେ ସେଇ ବିଷୟରେ ଗୋଟେ ବଢିଆ ଆଲୋଚନାଟି ଅଛି। ଆମର ଆଲୋଚନାର ବିଷୟ ରହିଛି ବିଲାତି ବାଇଗଣ ଚାଷରେ ରୋଗ ପୋକ ପରିଚାଳନା।
0: ମୋର ଯୋଉ ସମସ୍ୟା ହେଇଛି, ମତେ ଲାଗୁଛି ଆଜି ଶୁଣିଲେ ସେ ସମସ୍ୟାର ସମାଧାନ ହେଇଯିବ। ବିଶେଷଜ୍ଞ କିଏ ଆସୁଛନ୍ତି ବା?
1: କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳର ବୈଜ୍ଞାନିକ ଡକ୍ଟର ପ୍ରଣୟ କୁମାର ପ୍ରଧାନ।
0: ନିଦିଆ, ତୁ ଆମର କଥାବାର୍ତ୍ତା ହୋ ବିଶେଷଜ୍ଞଙ୍କ ସହିତ, ମୁଁ ଏଠି ବସି ଶୁଣିବି।
2: ସାର୍, ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ନମସ୍କାର।
3: ନମସ୍କାର
2: ଶ୍ରୋତା ବନ୍ଧୁ, ଆପଣମାନେ ସମସ୍ତେ ଜାଣନ୍ତି ଯେ ବିଲାତି ଏବେ ବର୍ଷ ସାରା ମିଳୁଛି। ତେବେ ବର୍ଷା ଋତୁରେ ଟମାଟୋରେ ପ୍ରଥମେ ଜଳ ପରିଚାଳନା କିପରି କରିବା ସେ ସମ୍ପର୍କରେ ଆପଣ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
3: ଟମାଟୋ ଫସଲରେ ଯେତେବେଳେ ଫୁଲ ଧରେ, ଯେତେବେଳେ ଫଳ ଆସେ, ସେଇ ଟାଇମ୍ରେ ମେନ୍ଲି ଆମର ଜଳ ଦରକାର ହୁଏ।
2: ଆଜ୍ଞା।
3: କିନ୍ତୁ ଏବେ ଯେଉଁ ବର୍ଷା ଲାଗି ରହିଛି, ସେହି ସମୟରେ ଆମେ ମାଟିର ଆର୍ଦ୍ରତା ଦେଖି ଜଳ ପରିଚାଳନା କରିବା ଦରକାର। ଯେଉଁଠି ପାଣି ଜମି ଯାଉଛି, ଯେଉଁଠି ପାଣି ଡ୍ରେନ୍ ହେଇପାରୁନି, ସେଇଠି ଆମେ ରେଷ୍ଟ ବେଡ୍ କରିବା କଥା। ମାନେ ଉଠେଇକି ଯେଉଁ ଆମେ ଦୁଇଟା ହିଡ଼ କରିକି ଯେଉଁ କରନ୍ତି, ଯାହାଫଳରେ ପାଣିଟି ବହିଯିବ, ଆଉ ଟମାଟୋ ଗଛର ମୂଳଟି ସେଇଠାରେ ପାଣି ଜମିବା କଥା ନୁହଁ।
2: ଆଜ୍ଞା।
3: ସେଇଟା ଜମିଲା ମାନେ ମୂଳ ସଢ଼ିଯିବ। ଯେଉଁଠି ବର୍ଷା ହଉନି, ଯେଉଁଠି ବାଲିଆ ମାଟି ଅଛି, ପାଣି ବଳି ଯାଉଛି, ସେଇଠି ଦେଖିକି ସାତ ଦିନ ଆଠ ଦିନ ଟିକେ ଟିକେ ପାଣି ସ୍ପ୍ରେ କଲା ଭଳି ଯଦି ଦେବା ବି ଭଲ କଥା। କିନ୍ତୁ ଫ୍ଲଡ୍ ଇରିଗେସନ ଯେଉଁଟା ଆମେ ବନ୍ୟା ଭଳି ଯେଉଁ ପାଣି ଛିଣ୍ଟନ୍ତି, ସେଇଟାକୁ ବନ୍ଦ କରିବା କଥା।
2: ଏଇଠି ଆପଣ ଗୋଟିଏ ଫ୍ଲଡ୍ ଇରିଗେସନ ଆଉ ଡ୍ରିପ୍ ଇରିଗେସନ କଥା କହୁଥିଲେ, ଯେଉଁଟା ଆପଣଙ୍କର ବୁନ୍ଦା ଜଳସେଚନ, ଆଉ ଗୋଟେ ହେଉଛି ଆମେ ଯେଉଁଟା ସାଧାରଣ ପଦ୍ଧତିରେ ଜଳସେଚନ କରୁଛେ। ତେବେ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ ଯେ ଟମାଟୋ ଚାଷୀଟିଏ ଯେତେବେଳେ ଚାଷ କରୁଛି, ସେ ଏ ଦୁଇଟି ଭିତରୁ କେଉଁ ଗୋଟିଏକୁ ସେ ଗ୍ରହଣ କରିବ ଏବଂ କେଉଁଟି ଆମ ଟମାଟୋ ଚାଷୀମାନଙ୍କ ପାଇଁ ଭଲ?
3: ସାଧାରଣତଃ ଡ୍ରିପ୍ ଇରିଗେସନ ଯେଉଁଟା ବୁନ୍ଦା ଜଳସେଚନ ରହୁଛି, ସେଇଟା ଆମେ ବୈଜ୍ଞାନିକ ପଦ୍ଧତିରେ ଯେତେବେଳେ କରୁଛୁ, ଆମେ କହୁଛୁ ସେଇଟା ସବୁଠୁ ଭଲ। ସମସ୍ତେ ଡ୍ରିପ୍ ଇରିଗେସନ ବୁନ୍ଦା ଜଳସେଚନ ବ୍ୟବହାର କରିପାରିବେ ନାହିଁ,
2: ନିଶ୍ଚିତ।
3: କାହିଁକି ନା ସେଇଟା ପ୍ରାଇମେରୀ ବେସ୍ରେ ଯେତେବେଳେ ଆମେ ଫାଷ୍ଟ ଲଗେଇବୁ ଡ୍ରିପ୍ ଇରିଗେସନ, ସେହି ସମୟରେ ତାର ପ୍ରଥମ ଖର୍ଚ୍ଚଟି ବହୁତ ପଡ଼ିଥାଏ। ଜେନେରାଲି ଯେଉଁମାନେ ବ୍ୟବସାୟିକ ମୂଳରେ କରୁଛନ୍ତି ଟମାଟୋ ଚାଷ, ସେମାନଙ୍କ ପାଇଁ ମୁଁ କହିବି ଡ୍ରିପ୍ ଇରିଗେସନ ବହୁତ ଭଲ। କାହିଁକି ନା ଯେଉଁଠି ପାଣିର ସମସ୍ୟା ଅଛି, ସେଇଠି ଆମେ ବୁନ୍ଦା ଜଳସେଚନ କଲେ ଜଳ କ୍ଷୟଟି କମିବ, ଆମେ ଫର୍ଟିଗେସନ ବି କରିପାରିବା। ଫର୍ଟିଗେସନ ମାନେ ଯେଉଁଠି ସାର ପ୍ଲସ୍ ଜଳ ମିଶେଇକି ଦିଆଯିବ, ସେଟାକୁ ହେଉଛି ଫର୍ଟିଗେସନ। ଆଉ ଯେହେତୁ ବୁନ୍ଦା ବୁନ୍ଦା ପଡ଼ିବ, ସେଟା ଗଛ ମୂଳରେ ପଡ଼ିବ, ଯେତିକି ଦରକାର ସେତିକି ଦିଆଯିବ, ତାପରେ ତାକୁ ବନ୍ଦ କରିଦିଆ ହବ, ଯାହାଫଳରେ ଜଳ କ୍ଷୟ ହବନି। ଆଉ ଫ୍ଲଡ୍ ଇରିଗେସନରେ କ'ଣ ହୁଏ, ପାଣି ଚାରିଆଡ଼େ ମାଡ଼ିଯାଏ, ପାଣି ଚାରିଆଡ଼େ ମାଡ଼ିଯିବା ଦ୍ୱାରା ଅନାବନା ଘାସ ହବାର ଚାନ୍ସେସ୍ ଅଛି। କିନ୍ତୁ ଡ୍ରିପ୍ ଇରିଗେସନରେ ଯେଉଁଠି ପାଣି ପଡ଼ିଲା ସେଇଠି ହବ, ତ ସେଠି ଆଉ ବେଶୀ ଘାସ ହେଇପାରିବ ନାହିଁ। ଫ୍ଲଡ୍ ଇରିଗେସନରେ ରୋଗ ପୋକ ଡେଇଁବାର ଚାନ୍ସେସ୍ ବହୁତ, ଗୋଟେ ଗଛକୁ ଯଦି ଡିଜିଜ୍ ହେଇଛି, ଆଉ ଗୋଟେ ଗଛକୁ ଡିଜିଜ୍ ହେବାର ଚାନ୍ସେସ୍ ବହୁତ ଅଛି, କିନ୍ତୁ ଡ୍ରିପ୍ ଇରିଗେସନରେ ସେଇ ଜିନିଷଟି ହେବ ନାହିଁ।
2: ଆଜ୍ଞା। ତେବେ ଏଇଠି ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏଇ ଯେଉଁ ବର୍ଷା ଋତୁ, ସେଇ ବର୍ଷା ଋତୁରେ ଯେତେବେଳେ ସେମାନେ ଟମାଟୋ ଚାଷ କରୁଛନ୍ତି, ସେଇଥିରେ କେଉଁ ପ୍ରକାର ରୋଗ ବା କେଉଁ ପ୍ରକାର କୀଟପତଙ୍ଗ ବେଶୀ ଦେଖାଯାଆନ୍ତି?
3: ଟମାଟୋରେ ମେନ୍ଲି ଆମର ଏବେ ବର୍ଷା ଋତୁରେ ଗୋଟେ ଲେଟ୍ ବ୍ଲାଇଟ୍ଟା ହେଉଛି, ଯେଉଁଟା ହେଲା ତାର ସାଇଣ୍ଟିଫିକ୍ ନେମ୍ ହେଲା ଫାଇଟୋପ୍ଥେରା ଇନଫେଷ୍ଟାନ୍ସ।
2: ଆଜ୍ଞା।
3: ମେନ୍ଲି ଯେତେବେଳେ ପାଣି ଜମିକି ରହୁଛି ଗଛ ମୂଳରେ, ସେଇଟା ବେଶୀ ଲେଟ୍ ବ୍ଲାଇଟ୍ଟା ହେଉଛି, ଆମର ଯେହେତୁ ରୋଗ ହିସାବରେ ଇଏ ଯାଉଛି, ତ ରୋଗ ହିସାବରେ ଯିବ। ଆଉ ଗୋଟେ ହେଲା ଡେମ୍ପିଙ୍ଗ ଅଫ୍ ହେଉଛି, ଡେମ୍ପିଙ୍ଗ ଅଫ୍ ହେଲା ଯେଉଁଟା ମୂଳରୁ ଗଛ ହେବା ସିଡ୍ ଟାଇପ୍ରୁ, ଯେତେବେଳେ ମଞ୍ଜିରେ ଯଦି ଆମେ ଠିକ୍ସେ ଆମେ ବିଶୋଧନ କରିନଥିବା ସେଇ ଟାଇମ୍ରେ ହେବ, ତ ସେଥିପାଇଁ ଆମେ କ୍ୟାପ୍ଟାନ ଆମେ ମଞ୍ଜିରେ ବିଶୋଧନ କରିଥିବା 2 gram per kg, ନହେଲେ ତ 22 tin ମିଶେଇଥିବା, ତାହେଲେ ସେଟାକୁ ମ୍ୟାନେଜ୍ କରିହେବ। ନହେଲେ ଯେତେବେଳେ ଚାରା ହେଉଛି, ଆମର ଯେତେବେଳେ ଚାରା ହୁଏ 2-3 ପତ୍ର ହେବ ଫାଷ୍ଟ, ସେହି ସମୟରେ ହିଁ ଡେମ୍ପିଙ୍ଗ

0: ହେଇଯିବ ଆଉ ନର୍ସରୀ ସମୟରେ ହିଁ ମରିଯିବ।
1: ଆଜ୍ଞା
0: ତାପରେ ହେଲା ଆର୍ଲିଭ ଲାଇଟ୍ ହେଉଛି, ଆର୍ଲିଭ ଲାଇଟ୍ ହେଲା ଯେଉଁଟା ବାଦାମୀ କଲର୍ର
1: ଆଜ୍ଞା
0: ରଙ୍ଗ ହେବ। କନସେଣ୍ଟ୍ରିକ୍ ରିଙ୍ଗ ମାନେ ସାର୍କୁଲାର ରିଙ୍ଗ ମୁଦି ଭଳି ସେ ଏମିତି ଦାଗ ହେବ ବାଦାମୀ କଲର୍ର। ଆଉ ଲେଟ୍ ବ୍ଲାଇଟ୍ ହେଲା ଅଧିକ ଆର୍ଦ୍ରତା ଯେତେବେଳେ ହେବ ଲେଟ୍ ବ୍ଲାଇଟ୍ରେ, ସେଠାରେ ଧଳା ଧଳା ପେଚେସ୍ ପଡ଼ିବ
1: ଆଜ୍ଞା
0: ପତ୍ରରେ, ତ ସେଇଠାରୁ ଆପଣ ଜାଣିଯିବେ ଯେ ଲେଟ୍ ବ୍ଲାଇଟ୍ ହେଇଗଲା ଆଉ ସେଥିପାଇଁ ଆମେ ତାର କଣ୍ଟ୍ରୋଲ କରିବା କଥା। ଆଉ ବ୍ୟାକ୍ଟେରିଆଲ ୱିଲ୍ଟ ହେଉଛି, ଆଉ ଗୋଟେ ହେଲା ଫ୍ୟୁଜେରିୟମ ୱିଲ୍ଟ ହେଉଛି। ଫ୍ୟୁଜେରିୟମ ୱିଲ୍ଟ ଆଉ ବ୍ୟାକ୍ଟେରିଆଲ ୱିଲ୍ଟର ଜିନିଷ ହେଲା, ଫ୍ୟୁଜେରିୟମରେ ଆମେ ଷ୍ଟ୍ରେପ୍ଟୋମାଇସିନ୍ ଦେଇପାରିବା। ବ୍ୟାକ୍ଟେରିଆଲ ୱିଲ୍ଟ ଗୋଟେ ହେଉଛି ଯେଉଁଟା ଆମ ଜୀବାଣୁ ଜନିତ, ଯେଉଁ ଇଏ କ'ଣ ହେବ ସଡନ୍ ପୁରା ଗୋଟେ ପ୍ଲଟ୍ ପୁରା ଝାଉଁଳିକି ମରିଯିବ,
1: ଆଚ୍ଛା
0: ତ ସେଇଥିରେ ବହୁତ ଲସ୍ ହୁଏ ଚାଷୀମାନଙ୍କର। ସେଥିପାଇଁ ଆମେ ଷ୍ଟ୍ରେପ୍ଟୋମାଇସିନ୍ ଦେଇପାରିବା 200 ppm। ଏଇଗୁଡ଼ା ହେଲା ରୋଗ। ପୋକ ହିସାବରେ ଆମର ହେଉଛି ଫଳ ବିନ୍ଧା,
1: ଆଜ୍ଞା
0: ଯେଉଁଟା ହେଲା ଫ୍ରୁଟ୍ ବୋରର୍, ତାର ସାଇଣ୍ଟିଫିକ୍ ନେମ୍ ହେଲା ହେଲିକୋଭର୍ପା ଆର୍ମିଜେରା। ତାପରେ ହେଲା ଆମର ହ୍ୱାଇଟ୍ ଫ୍ଲାଏ ହେଉଛି, ହ୍ୱାଇଟ୍ ଫ୍ଲାଏ ହେଲା ଧଳା ମାଛି
1: ଆଜ୍ଞା
0: ପେମିସିଆ ଟାବାକି। ତାପରେ ହେଲା ଆମର ଥ୍ରିପ୍ସ ହେଉଛି, ତାପରେ ହେଲା ଆଫିଡ୍ସ ହେଉଛି, ଆଫିଡ୍ସ ହେଲା ଯୋଉ ପୋକ। ଲିଫ୍ ମାଇନର ଗୋଟେ ଅଛି,
1: ଆଜ୍ଞା
0: ଯେମିତି ସାପ ଟନେଲରେ କରେ ପୁରା ସୁଡ଼ଙ୍ଗ କଲା ଭଳି
1: ଆଜ୍ଞା
0: ସେ କରିଦେବ, ଯୋଉ ପୋକ ଆଫିଡ୍ସ ଯୋଉଟା ହେଲା। ତାପରେ ହେଲା ଉକୁଣିଆ ପୋକ, ଏଗୁଡ଼ାକ ପାଇଁ ଆମେ ଥାୟୋମେଥକ୍ସାମ୍, ଆଉ ଥ୍ରିପ୍ସ ପାଇଁ ଆମେ ପକେଇବା ସ୍ପିନୋସାଟ୍, ଏମାମାକ୍ଟିନ୍, ବେଞ୍ଜଏଟ୍,
1: ଆଜ୍ଞା
0: ଏଗୁଡ଼ାକ ଆମେ ଆପ୍ଲାଏ କରିପାରିବା କେମିକାଲ ହିସାବରେ। ନହେଲେ ଆମେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ପେଷ୍ଟ ମ୍ୟାନେଜମେଣ୍ଟ ଯୋଉଟା ଆଗରୁ କରୁଛନ୍ତି ତାକୁ
1: ଆଜ୍ଞା
0: କରିପାରିବା।
1: ତେଣୁ ଆମ ଚାଷୀ ଭାଇମାନଙ୍କୁ ଆପଣ କୁହନ୍ତୁ ଯେ ବଜାରରେ କେଉଁ କେଉଁ କିସମ ଉପଲବ୍ଧ ଅଛି, ଯେଉଁ କିସମ ସେମାନେ ଯଦି ପ୍ରୟୋଗ କରିବେ ତାହେଲେ ସେଥିରେ ରୋଗ ପୋକ କମ୍ ହେବ।
0: ଲେଟ୍ ବ୍ଲାଇଟ୍ କହିଲି, ଆର୍ଲିଭ୍ ଲାଇଟ୍ କହିଲି, ଆଉ ବ୍ୟାକ୍ଟେରିଆଲ ୱିଲ୍ଟ କହିଲି, ଟମାଟୋ କଲ୍ ଭାଇରସ୍ ଗୋଟେ ଅଛି ଯେଉଁଟା ପତ୍ର ମୋଡ଼ି ଦିଏ,
1: ଆଜ୍ଞା
0: ସେ ଭାଇରସ୍ ବି ଅଛି, ସେଇଟା ଆମର ଧଳା ମାଛି ଦ୍ୱାରା ହିଁ ନିୟନ୍ତ୍ରଣ ହୁଏ, ତ ଧଳା ମାଛିକୁ ନିୟନ୍ତ୍ରଣ କଲେ ଆମେ କରିପାରିବା। ତ ଏଇସବୁ ଗୁଡ଼ାକର ଆମର ମିଶ୍ରିତ ହିସାବରେ 3-4ଟାର ଗୋଟେ ଭେରାଇଟି ଆମର ପୁରା ସୁପର ଭେରାଇଟି ଅଛି,
1: ଆଜ୍ଞା
0: ଅର୍କ ରକ୍ଷକ,
1: ଆଚ୍ଛା
0: IIHR ବାଙ୍ଗାଲୋରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହର୍ଟିକଲଚର ରିସର୍ଚ୍ଚ ଭେରାଇଟି ଅର୍କ ରକ୍ଷକ, ଆମର ବ୍ୟାକ୍ଟେରିଆଲ ୱିଲ୍ଟକୁ ବି କରିବ, ତାପରେ ହେଲା ଲିଫକଲ୍ ଭାଇରସ୍କୁ ବି ଜଗିବ,
1: ଆଜ୍ଞା
0: ଆଉ ଗୋଟେ ହେଲା ଆର୍ଲିଭ ଲାଇଟ୍କୁ ବି ଜଗିବ, ଆଉ ଗୋଟେ ଭେରାଇଟି ହେଲା ଅର୍କ ଆଭେଡ୍।
1: ଆଚ୍ଛା
0: ସେଥିରେ ଖାଲି ଆର୍ଲିଭ ଲାଇଟ୍ ଅଛି ଅର୍କ ରକ୍ଷକରେ, ଇଏ ଲେଟ୍ ବ୍ଲାଇଟ୍ ଆଉ ଆର୍ଲିଭ ଲାଇଟ୍ ଦୁଇଟା ଯାକ ସେ କଣ୍ଟ୍ରୋଲ କରିବ, ଦୁଇଟା ଯାକ ପ୍ଲସ୍ ଲିଫକଲ୍ ଭାଇରସ୍ ପ୍ଲସ୍ ବ୍ୟାକ୍ଟେରିଆଲ ୱିଲ୍ଟ।
1: ଆଜ୍ଞା
0: ତ ଏଇ ଦୁଇଟା ଭେରାଇଟି ମୁଁ ଚାଷୀଙ୍କୁ ସଜେଷ୍ଟ କରିବି, ଆପଣମାନେ ଏଇଟା କରନ୍ତୁ, 4-5ଟା ଡିଜିଜ୍କୁ ସେ ମ୍ୟାନେଜ୍ କରିପାରିବେ।
1: ସେଇ ଭେରାଇଟି ଦୁଇଟି ଟିକେ ଆଉ ଥରେ କହିଦିଅନ୍ତୁ,
0: ଅର୍କ ରକ୍ଷକ ଅର୍କ ଆଭେଡ଼
1: ଏ ଦୁଇଟି ଆମର ବଜାରରେ ଉପଲବ୍ଧ।
0: ଅଛି
1: ତେବେ ଆମେ ଯେମିତି ରୋଗ ପୋକ କଥା ହଉଥିଲେ, ସେଇ ଭିତରେ ଗୋଟିଏ ଆମର ଫିମ୍ପି ଜନିତ ରୋଗ ମଧ୍ୟ ହଉଥିବ, ବିଭିନ୍ନ
0: ଆଜ୍ଞା
1: ସମୟରେ ଫଙ୍ଗସ ଆକ୍ରମଣ ହଉଥିବ, ତ
0: ଆଜ୍ଞା
1: ସେଇ ସମୟରେ ଆମର ଯୋଉ ଲଗାତାର ବର୍ଷା ହଉଛି ବା ଅଧିକ ଆର୍ଦ୍ରତା ହଉଛି, ସେତେବେଳେ ଟମାଟୋ ଗଛକୁ ଆମର ଯୋଉ ଫିମ୍ପି ଜନିତ ରୋଗରୁ ଆମ ଚାଷୀ ଭାଇମାନେ କେମିତି ରକ୍ଷା କରିବେ?
0: ଯେତେବେଳେ ପାଣି ଜମୁଛି ଆମକୁ ସେଇ ରେଜ୍ ବେଡ୍ କରିବାକୁ ପଡ଼ିବ, ନିଶ୍ଚିତ ଭାବେ ଜଳ ପରିଚାଳନା କରିବାକୁ ପଡ଼ିବ, ପ୍ରପର ମନିଟରିଂ କରିବାକୁ ପଡ଼ିବ।
1: ଆଜ୍ଞା
0: ମାନେ ଇଏ ହେଲା ମାନେ ଯୋଉ ଆମର ଥାଏ କ୍ୱାରେଣ୍ଟାଇନ୍ ମେଜର ଥାଏ, ଆମର କିଛିଟା ଇଣ୍ଟିଗ୍ରେଟେଡ୍ ଡିଜିଜ୍ ପେଷ୍ଟ ମ୍ୟାନେଜ ସମନ୍ୱିତ ପରିଚାଳନାରେ ଥାଏ, ଗୋଟେ ହେଲା କ୍ୱାରେଣ୍ଟାଇନ୍, ମାନେ ପ୍ରିଭେନ୍ସନ୍ ଇଜ୍ ବେଟର୍ ଦାନ୍ କ୍ୟୁର୍ ଯେଉଁ
1: ଆଜ୍ଞା
0: କୁହନ୍ତି, ମାନେ ଆମକୁ ରୋଗ ହେବା ଯାଏ ଆମେ ଯିବାନି, ତା ଆଗରୁ ଆମେ ତାକୁ ସୁରକ୍ଷା କରିଦେବା। ତ
1: ଆଜ୍ଞା
0: ଆମେ ଯଦି ବର୍ଷା ଆଗରୁ ହିଁ ରେଜ୍ ୱେଡ୍ କରିଦେବା, ମାନେ ପ୍ରପର ନାଳ କରିଥିବା, ଯାହାଫଳରେ ପାଣି ଆଉ ରହିବନି, ଗୋଟେ ଆଡ଼କୁ ଗଡ଼ାଣିଆ କରି ରଖିବା,
1: ଆଜ୍ଞା
0: ଆଉ 2-3 ଦିନରେ ଚେକ୍ କରିବା ଯେ ମାଟିର ଆର୍ଦ୍ରତାଟା କେତେ ଅଛି
1: ନିଶ୍ଚିତ,
0: ତ ଯାହାଫଳରେ ପାଣି ଆଉ ଜମି ରହିବନି ଆଉ ପାଣିର ଆର୍ଦ୍ରତାଟା ମେଣ୍ଟେନ୍ ହେଇକି ରହିପାରିବ।
1: ତ ଏଇଠି ଆମେ ଯେଉଁ ଆଲୋଚନା କରୁଛେ ଯେ ଟମାଟୋରେ ସମନ୍ୱିତ ରୋଗପୋକ ପରିଚାଳନା, ତେବେ ସେଇ ଭିତରେ ସାର ପରିଚାଳନା ମଧ୍ୟ ଆସୁଛି, ତ ଆମ ଚାଷୀ ଭାଇମାନେ ଏଇଠି ଜାଣିବା ପାଇଁ ଚାହୁଁଥିବେ ଯେ ଟମାଟୋରେ ସେମାନେ କେମିତି ସାର ପରିଚାଳନା କରିବେ?
0: ଯେତେବେଳେ ବି କୌଣସି ଚାଷ କରୁ ତା ଆଗରୁ ଆମେ ମୃତ୍ତିକା ପରୀକ୍ଷା କରୁ।
1: ଆଜ୍ଞା
0: ଆଉ ଆମର ମୃତ୍ତିକା ପରୀକ୍ଷା କରିବା ପାଇଁ ପ୍ରତି ବ୍ଲକରେ ଏଗ୍ରିକଲଚର ଅଫିସ୍ ଅଛି,
1: ଆଜ୍ଞା
0: କୃଷି ଅଧିକାରୀଙ୍କ ଅଫିସ୍ ଅଛି, ନହେଲେ ଆମର ସଏଲ୍ ଟେଷ୍ଟ ଲ୍ୟାବ୍ ଗୁଡ଼ା ବି ଖୋଲାଯାଇଛି, ସେଠି ଆଗ ଟେଷ୍ଟ କରିବା କଥା କେଉଁ ପରିମାଣଟା କମ୍ ଅଛି, ଯବକ୍ଷାରଜାନ କମ୍ ଅଛି, ଫସ୍ଫରସ୍ କମ୍ ଅଛି, ସେଇ ପରିମାଣରେ କରିବା କଥା। ବିଶେଷତଃ ଚାଷୀମାନେ କ'ଣ କରନ୍ତି, ପାଖ ଲୋକ ପାଖ ଚାଷୀ କେତେ ବସ୍ତା ପକେଇଛି ୟୁରିଆ, ସିଏ ଗୋଟେ ବସ୍ତା ପକେଇଛି, ମୁଁ 2 ବସ୍ତା ପକେଇଦେବି,
1: ଆଜ୍ଞା
0: ଏମିତି କମ୍ପିଟିସନ୍ କଲେ ଆମର କ'ଣ ହେବ, ପେଷ୍ଟ ରିସର୍ଜେନ୍ସ ଯେମିତି ହୁଏ ଫର୍ଟିଲାଇଜର ରିସର୍ଜେନ୍ସ ହେଇଯିବ। ଜିନିଷ ହେଲା କି ପରେ ଆପଣ ଯେତେ ବି ପକାନ୍ତୁ ସାର ଆଉ ମାଟି ନେବ ନାହିଁ,
1: ଆଜ୍ଞା
0: ମାଟି ଠେଲା ଠେଲା ହେଇ ରହିବ। ତ ମେନଲି ହେଲା ସାର ପାଇଁ ମୁଁ କହିବି ଫାର୍ମିଆର୍ଡ ମେନ୍ୟୁର, ଫାର୍ଷ୍ଟ ହେଲା ଗୋବର ଖତ,
1: ଆଜ୍ଞା
0: ଏଇଗୁଡ଼ା ନେଚୁରାଲ ଫାର୍ମିଂ ଆଉ ଅର୍ଗାନିକ ଫାର୍ମିଂ ଆମର ଏବେ ଚାଲିଛି, ଜୈବିକ କୃଷି ଉପରେ ବହୁତ ଆମେ ଦିଆହଉଛି, ମୃତ୍ତିକା ସୁରକ୍ଷା ପାଇଁ ବହୁତ କରାହଉଛି, କ୍ୟାମ୍ପେନ୍ ହଉଛି। ଆମର କହିବାର ଜିନିଷ ହେଲା କି ଆଗ ଆପଣ ଦେଖନ୍ତୁ ଆପଣଙ୍କ ଜମିରେ କେତେ ପରିମାଣର ମାନେ ଡେଫିସିଏନ୍ସି ଅଛି, କୋଉ ସାରର ଡେଫିସିଏନ୍ସି ଅଛି ସେହି ହିସାବରେ କରିବ। ତ ଫାର୍ଷ୍ଟ ହେଲା ଏନ୍ପିକେ ଆମେ ପକେଇବା, ୟୁରିଆ, ନାଇଟ୍ରୋଜେନ୍, ଫସ୍ଫରସ୍ ଏଣ୍ଡ ପଟାସ୍, ହେଲା ଏନ୍ପିକେ। ତ ଏଇଟାର ଅନୁପାତ ହେଲା 50-50-150
1: ଆଜ୍ଞା
0: କେଜି ପର ହେକ୍ଟର ରଖା ହେଇଛି। ଏହି ହିସାବରେ ଆମେ ସାର ଦେବା,

0: ଆଉ ମେନଲି ହେଲା ବର୍ଷା ଦିନରେ ଆମେ ନାଇଟ୍ରୋଜେନଟାକୁ ଟିକେ ସ୍ପ୍ଲିଟ୍ ଡୋଜ୍ରେ ଦେବା ପାଇଁ ଟ୍ରାଏ
1: ଆଜ୍ଞା
0: କରିବା। ସ୍ପ୍ଲିଟ୍ ଡୋଜ୍ ହେଲା ଥରକେ ନ ଦେଇ
1: ହୁଁ
0: ଦୁଇ ତିନି ଥରରେ ଦେବା, ଭାଗ ଭାଗ କରି ଦେବା, ଯାହାଫଳରେ କ'ଣ ହୁଏ, ଯବକ୍ଷାରଜାନ ମେନଲି ଏଟାକୁ କୁହାଯାଏ ଲିଚିଂ ହୁଏ।
1: ଆଜ୍ଞା
0: ଲିଚିଂ ମାନେ ତଳକୁ ପଳାଏ,
1: ଆଚ୍ଛା
0: ଯେତିକି ଯାଏଁ ଯାଇଛି ଟମାଟୋ ଗଛର ଚେରଟା ବା ତା ତଳକୁ ଯଦି ଆମର ନ୍ୟୁଟ୍ରିଏଣ୍ଟ ଖାଦ୍ୟ ସାର ପଳଉଛି ତାହେଲେ ଆଉ ସେଟା ଦେଇକି କିଛି ଫାଇଦା ନାହିଁ,
1: ଆଜ୍ଞା
0: ସିଏ ଆଉ ତଳୁ ହିଁ ଟାଣି ପାରିବ ନାହିଁ। ତ ସେଇ ଲେବେଲରେ ରଖିବା ପାଇଁ ଆମେ ଯଦି କିଛି ଦିନ
1: ଅନ୍ତରରେ ଦେବା,
0: ଅନ୍ତରରେ ଦେବା ତାହେଲେ ସିଏ କ'ଣ କରିବ, ପ୍ରପର ପରିମାଣରେ ସିଏ ତାକୁ ଟାଣି ନେଇପାରିବ,
1: ଆଜ୍ଞା
0: ଚେର ନେଇକି ତାର ରନ୍ଧନ ପ୍ରକ୍ରିୟାରେ ସାହାଯ୍ୟ କରିପାରିବ। ଏହି ଲିଚିଂ ଲସ୍ ପାଇଁ ସବୁବେଳେ ଦେଖିବା କଥା ପାଣି ଜମି ରହୁଛି କି, ଯଦି ବର୍ଷା ପାଣି ଜମିକି ରହୁଛି ସେଇ ସମୟରେ ଆମେ ସାର ଦେବା କଥା ନୁହଁ, କାହିଁକି ସେ ବହିଯିବ। ଏନ୍ପିକେ ଦେବା କଥା ଆମର ରେସିଓ କହିଲି, ତାପରେ ହେଲା ଫାର୍ମେଡ୍ ମେନ୍ୟୁର ମିନିମମ୍ 25 ଟନ୍ ପର୍ ହେକ୍ଟର ଦେବା କଥା।
1: ତେବେ ଏଇଠି ଗୋଟେ ସବୁଠୁ ବଡ ପ୍ରଶ୍ନ ଆସୁଛି ଚାଷୀ ଭାଇମାନଙ୍କ ମନରେ, ଯେତେବେଳେ ସେମାନେ ବିଲାତି ବାଇଗଣ ଫସଲ କରୁଛନ୍ତି ସେତେବେଳେ ଘାସ ପରିଚାଳନା କରିବା ମଧ୍ୟ ନିହାତି ଆବଶ୍ୟକ। ତେବେ ଏଇଠି ଆମ ଚାଷୀ ଭାଇମାନଙ୍କୁ ଆପଣ ଘାସ ପରିଚାଳନା ସମ୍ପର୍କରେ କ'ଣ କହିବେ?
0: ଘାସ ଗୋଟେ ବହୁତ ବଡ ଶତ୍ରୁ, କାହିଁକିନା ସିଏ ଏତିକି କ୍ଷୟକ୍ଷତି କରେ। ଘାସ ହେଲା ପ୍ରପର କମ୍ପିଟେଟିଭ, ମାନେ ପୁରା ପ୍ରତିଯୋଗିତା ହେଲା ଭଳି ସେ ତମ ସହିତ କମ୍ପିଟ କରେ। ମେନ୍ କ୍ରପ ଯୋଉଟା ଗଛ,
1: ଆଜ୍ଞା
0: ଟମାଟୋ ଗଛରେ ଖାଲି ଘାସ ହେଇଛି ସେ ଘାସ ବୋଲି ନୁହଁ, ଯାହା ବି ଆପଣ ଲଗେଇଛନ୍ତି, ଯଦି ଆପଣ ଗହମ ଗଛ ଲଗେଇଛନ୍ତି, ଯଦି ଆପଣ ଧାନ ଗଛ ଲଗେଇଛନ୍ତି, ଆଉ ଧାନ ଗଛରେ ଯଦି ଗୋଟେ ଟମାଟୋ ଗଛ ହେଇଛି ତାହେଲେ ବି ଟମାଟୋ ଗଛକୁ ଆମେ ଘାସ ଭଳି ବ୍ୟବହାର କରୁ। ଯାହା ଲଗା ହେଇଛି ତାର ବିନା ଯାହା ବି ଅଯଥା ଜିନିଷ ଆସିଗଲା ସେ ହେଲା ଘାସ, ତାକୁ ଏଲିଏନ୍ ପ୍ଲାଣ୍ଟ ବି କହୁ। ଘାସର ମେନ୍ ହେଲା ସିଏ ଖାଦ୍ୟ ସାରରେ କମ୍ପିଟିସନ କରିବ, ଯାହା ଯଦି ଅବକ୍ଷାର ଦେଇଛନ୍ତି ସିଏ ଅଧା ନେଇଯିବ, ବହୁତ ଜୋରରେ ତାର ପ୍ରଡକ୍ସନ ହବ, ମାନେ ଗୋଟେ ଗଛରୁ ଦୁଇ ଚାରିଟା ଗଛ ହେଲା ବେଳକୁ ସେ ଘାସ ଅସଂଖ୍ୟ ଘାସ ହେଇଯିବ। ଟମାଟୋ ଗଛ ଯେହେତୁ ଆପଣ ବଡ ଗଛ, ଯେମିତି ଧାନ ଗଛ ଗୁଡାକରେ ଆମେ ପ୍ରି ଏମର୍ଜେନ୍ସ ପୋଷ୍ଟ ଏମର୍ଜେନ୍ସ କରୁ, ଏଥିରେ ସେଥିପାଇଁ ଦରକାର ନାହିଁ। ଆଉ ଯେହେତୁ ବର୍ଷା ଦିନେ ଟିକେ ଘାସ ହବ ତ ସେଥିପାଇଁ ଆମକୁ କ'ଣ କରାଯିବ, ଘାସ ପାଇଁ ହ୍ୟାଣ୍ଡ ୱିଡିଂ କରନ୍ତି, ମାନେ ହାତରେ କରନ୍ତି, ଆଉ ଯେହେତୁ ପାଣି ଥାଏ ସେ ଟାଇମ୍ରେ ଇଜି ହୁଏ ଘାସ ଉପାଡ଼ିବା ପାଇଁ, ଟିକେ ଯେତେବେଳେ ଶୁଖା ଥାଏ ସେଇ ଟାଇମ୍ରେ ଘାସ ଉପାଡ଼ିବା ବୋଲି କଷ୍ଟ ହବ, ଏଇଟା ଟିକେ ସହଜ ହବ। ନହେଲେ ହ୍ୟାଣ୍ଡ ହୋରେ ୱିଡିଂ କରନ୍ତି, କୋଦାଳ ସେଇ ଗୁଡ଼ାକରେ ୱିଡିଂ କରାଯାଏ, ଆଉ ଏଥିରେ କେମିକାଲ ନ ପକେଇବାଟା ବେଟର, କାହିଁକି ସବୁବେଳେ ରାସାୟନିକ ମାନେ ଜିନିଷ ପ୍ରୟୋଗ କରିବା ଭଲ କଥା ନୁହଁ, କାହିଁ ଆମର ମାଟି ମା ହିଁ ଖରାପ ହବ, ଅଣୁଜୀବ ମରିଯିବେ, ଆଉ ଆଗ ଭଳି କଣ ଭର୍ମିଂ କମ୍ପୋଷ୍ଟ ଭଳି ଯୋଉ ଆମର ଜିଆ ଦେଖୁଛନ୍ତି ଆପଣ ଆଉ ନାହାନ୍ତି, କାହିଁକି ନା ଏଇସବୁ ରାସାୟନିକ ସାର ପଡିକି ସବୁ ଖରାପ ହେଇସାରିଛି।
1: ତେବେ ଆମେ ଯେହେତୁ ସମନ୍ୱିତ ରୋଗ ପୋକ ପରିଚାଳନା ସମ୍ପର୍କରେ ଆଲୋଚନା କରୁଛେ, ତେବେ ମୁଖ୍ୟ ପୋକ ଯେମିତିକି ଆମର ଫଳ ବିନ୍ଧା ପୋକ, ଧଳା ମାଛି ପୋକ, ଯୋଉ ପୋକ, ଏଇସବୁକୁ ଆମ ଚାଷୀ ଭାଇଟିଏ କେମିତି ନିୟନ୍ତ୍ରଣ କରିବ?
0: ଧଳା ମାଛି ହେଲା, ତାପରେ ଯୋଉ ପୋକ ହେଲା, ସେଥିପାଇଁ ଆପଣ ଥାୟାମେଥୋଗ୍ଜାମ୍ ୟୁଜ୍ କରନ୍ତୁ, ଇମିଡାକ୍ଲୋପ୍ରିଡ୍ ବି ୟୁଜ୍ କରନ୍ତୁ, ଆଉ ଆମର ହେଲିକୋଭର୍ ପାର୍ମିଜରା ଯୋଉଟା ଆପଣ ଫଳ ବିନ୍ଧା ପୋକ ଅଛି ସେଥିପାଇଁ ଆପଣ କେମିକାଲ ଦେଇପାରିବେ, ସ୍ପିନୋସାଇଡ୍ ଦେଇପାରିବେ, ଏମାମେକ୍ଟିନ୍ ବେଞ୍ଜଏଡ୍ ଦେଇପାରିବେ, ସ୍ପିନୋସାଇଡ୍ ଯୋଉଟା ଟ୍ରେସର୍ ନାଁରେ ଆସୁଛି।
1: ତେବେ ଏଇ ପୋକ ଯେମିତି ସେମିତି ବେଳେ ବେଳେ ଆମର ହୁଏ ଝାଉଁଳା ରୋଗ, ପତ୍ର ମୋଚା ରୋଗ ଏବଂ ପତ୍ର ଦାଗ ରୋଗ, ସେଇସବୁ ଯୋଉ ରୋଗ ଅଛି ତାକୁ ଆମ ଚାଷୀ ଭାଇଟିଏ କେମିତି ପରିଚାଳନା କରିବ?
0: ସେ ବ୍ୟାକ୍ଟେରିଆଲ ୱିଡ୍ଟା ହେଉଛି ସବୁଠୁ ବେଶୀ ଡେଞ୍ଜରସ୍, ସେ ଯେହେତୁ ଏକା ସହିତ ବହୁତ ଗୁଡ଼େ ଲସ୍ କରିଦିଏ।
1: ଆଜ୍ଞା,
0: ତ ବ୍ୟାକ୍ଟେରିଆଲ ୱିଡ୍ ପାଇଁ ଆମର ହେଲା ଷ୍ଟ୍ରେପ୍ଟୋମାଇସିନ୍ 200 ppm ଅଛି, ଯଦି ବହୁତ ମାତ୍ରାରେ ହେଇଛି ଆମେ ତାକୁ ସ୍ପ୍ରେ କରିବା କଥା, ତାକୁ କଣ୍ଟ୍ରୋଲ କରିବାକୁ ହେଲେ ଆମେ ପୂର୍ବରୁ ବିହନ ବିଶୋଧନ, ସେ ବିହନ ବିଶୋଧନ ଯଦି ଆମେ ଠିକ୍ସେ କରିଥିବା ତାହେଲେ ବ୍ୟାକ୍ଟେରିଆଲ ୱିଲ୍ଡଟି ହେବ ନାହିଁ।
1: ଆଜ୍ଞା,
0: ବିହନ ବିଶୋଧନ ପାଇଁ ଆମର ଜାଣିଥାନ୍ତୁ ଗୋଟେ FIR ଫଙ୍ଗିସାଇଡ୍, ଇନ୍ସେକ୍ଟିସାଇଡ୍, ଆଉ ଗୋଟେ ରାଇଜୋବିୟମ୍ ଏମିତି ୟୁଜ୍ କରାଯାଏ, ବାସିଲସ୍ ଥୋରେଞ୍ଜିନ୍ସିସ୍, ଟ୍ରାଇକୋଡ୍ରମା ଭିରିଡି, ଏଇଗୁଡ଼ାକ ସହିତ ଆମେ ଯଦି ବିହନ ବିଶୋଧନ କରିଥିବା, ଆଉ ଗୋଟେ ଅଛି ଆମର କ୍ୟାପ୍ଟେନ୍ ଥିଡ଼ାମ୍ ବାବିଷ୍ଟିନ୍, ଏଇଗୁଡ଼ାକ ସହିତ ଆମେ ଯଦି ବିହନ ବିଶୋଧନ କରିଥିବା ତାହେଲେ ଆମ ଫଙ୍ଗସ୍ ହଉ ଇନ୍ସେକ୍ଟିସାଇଡ୍ ହଉ ସମସ୍ତଙ୍କୁ ସିଏ କଣ୍ଟ୍ରୋଲ କରିବ, ଯେମିତି ବ୍ୟାକ୍ଟେରିଆଲ ୱିଲ୍ଡଟି ଆଉ ଆସିବ ନାହିଁ।
1: ଯାହା ଆମେ ଆଲୋଚନା କରୁଥିଲେ ଯେ ସବୁବେଳେ ରାସାୟନିକ କୀଟନାଶକ ପ୍ରୟୋଗ କରିବାନି, ଜୈବିକ ଉପାୟରେ ମଧ୍ୟ କୀଟ ଦମନ କରିବା ପାଇଁ ଚାହିଁବା, ଜୈବିକ ଉପାୟରେ ହଉ କିମ୍ବା ବିଭିନ୍ନ ପ୍ରକାର ଟ୍ରାପ୍ କାର୍ଡ ମାଧ୍ୟମରେ ହଉ, କେମିତି ଆମ ଚାଷୀ ଭାଇମାନେ ଏସବୁକୁ ନିୟନ୍ତ୍ରଣ କରିବେ?
0: ଜୈବିକ ଉପାୟରେ ହେଲା ଆମର କଲଚରାଲ କଣ୍ଟ୍ରୋଲ ଅଛି, ଫିଜିକାଲ କଣ୍ଟ୍ରୋଲ, ତାପରେ ଅଛି ବାୟୋଲୋଜିକାଲ କଣ୍ଟ୍ରୋଲ, ଏଗୁଡ଼ାକ ହେଲା ମାନେ ଜୈବିକ ହିସାବରେ ଆମେ ଜୀବାଣୁ ଜନ୍ତୁ, ଯେମିତି ହେଲା ଟ୍ରାକୋଡୋମା ଭେରିଡେ, ତାପରେ ହେଲା ବାସିଲସ୍ ଥୋରେଞ୍ଜିନ୍ସିସ୍, ତାପରେ ହେଲା ସ୍ୟୁଡୋମୋନାସ୍ ଫ୍ଲୋରେସେନ୍ସ, ଏଗୁଡ଼ାକ ସବୁ ୟୁଜ୍ କରିବା ଦ୍ୱାରା ଏମାନେ ସବୁ ବାକି ରୋଗକୁ, ବାକି ପୋକକୁ ଏମାନେ କଣ୍ଟ୍ରୋଲ କରନ୍ତି, ଯୋଉଟା ରାସାୟନିକ ନ ୟୁଜ୍ କରିକି କଣ୍ଟ୍ରୋଲ ଆସିଥାଏ। ଆଉ ହେଲା ଟ୍ରାପ୍ସ, ଟ୍ରାପ୍ସ ହେଲା ଆମର ଭେରିୟସ୍ ଟ୍ରାପ୍ସ ଅଛି, ଯୋଉଟାକୁ ଜନ୍ତା କୁହାଯାଉଛି, ଲାଇଟ୍ ଟ୍ରାପ୍ସ
1: ଯୋଉଟା
0: ଆଲୋକ ଜନ୍ତା, ବ୍ଲୁ ଷ୍ଟିକି ଟ୍ରାପ୍ସ, ୟେଲୋ ଷ୍ଟିକି ଟ୍ରାପ୍ସ, ହଳଦିଆ ଅଠାଦିଆ ଯନ୍ତ୍ରା, ସବୁଜ ଅଠାଳିଆ ଯନ୍ତା, ଆଉ ଗୋଟେ ହେଲା ଫେରୋମନ୍ ଟ୍ରାପ୍ ଅଛି ଯୋଉଟା ଲିଙ୍ଗ ଆକର୍ଷକ ଯନ୍ତା, ବକେଟ୍ ଟ୍ରାପ୍ ଅଛି, ୟେଲୋ ଷ୍ଟିକି ଟ୍ରାପ୍ ଯୋଉଟା ଅଛି
1: ହଳଦିଆ ଅଠାଳିଆ ଯନ୍ତ୍ରା,
0: ଏଇଟା ଆମର ହ୍ୱାଇଟ୍ ଫ୍ଲାଏ, ତାପରେ ହେଲା ଆଫିଡ୍ସ, ଆଉ ହେଲା ଥ୍ରିପ୍ସ ପାଇଁ ହେଲା

0: ଇଲୁ ଷ୍ଟିକିଟ୍ରା। ଫେରୋମୋନ୍ ଟ୍ରାପ୍ ମେନ୍ଲି ଆମର ବିଲାତି ବାଇଗଣ ପାଇଁ, ତାହେଲେ ଇଏ ହେଲା ଫ୍ରୁଟ୍ ବରର୍କୁ ପୁରା
1: ଆଚ୍ଛା,
0: ବହୁତ
1: ଫଳ
0: ମାତ୍ରାରେ
1: ବିନ୍ଧା।
0: ଫଳ ବିନ୍ଧା ପୋକକୁ ମେନ୍ଲି ଆଟ୍ରାକ୍ଟ କରେ। ଇଏ ହେଲା ହେଲିକୋପର୍ ପାର୍ମିଜାରାକୁ, NHPVକୁ। ଏଇଥିରେ କ'ଣ ଥାଏ, ମାଇ ପୋକମାନଙ୍କର ଗନ୍ଧଟା ସେଇ ଭିତରେ ଥାଏ,
1: ଆଚ୍ଛା,
0: ଯାହାଫଳରେ ପୁରୁଷ ପୋକମାନେ ଯାଇକି ସେଇଠି
1: ଆକର୍ଷିତ ହେଇ
0: ଆକର୍ଷିତ
1: ଆସନ୍ତି।
0: ହେଇ ଆସନ୍ତି। ଏଇଟା ହେଲା ଗୋଟେ ଏମିତି ତାଙ୍କର ପୁରା ବଂଶକୁ ନଷ୍ଟ
1: ଆଜ୍ଞା,
0: କରାଯାଏ।
1: ଆପଣ ଜଣେ ବିଶେଷଜ୍ଞ ଭାବରେ ଆମ ଚାଷୀ ଭାଇମାନଙ୍କୁ ସମନ୍ୱିତ ରୋଗ ପରିଚାଳନା ସମ୍ପର୍କରେ ସର୍ବଶେଷରେ ଆପଣଙ୍କ ଉପଦେଶ କ'ଣ ରହିବ?
0: ମୁଁ ଏତିକି କହିବି ଯେ ଆପଣ ଜଳ ପରିଚାଳନା, ସାର ପରିଚାଳନା କିମ୍ବା ରୋଗପୋକ ପରିଚାଳନା କିଛି ବି ହଉ, ଆଗ ଆପଣ ଦେଖନ୍ତୁ। ଆପଣ ଫାଷ୍ଟ ଯାଇକି ନିକଟସ୍ଥ କୃଷି ଅଧିକାରୀଙ୍କ ପାଖରେ ପଚାରନ୍ତୁ, ନହେଲେ କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ାକ ଅଛି ସେଇଠି ଯାଇ ପଚାରନ୍ତୁ। ଭଲସେ ଗଛରୁ ଗଛର ଡିଷ୍ଟାନ୍ସ ରଖନ୍ତୁ, ଖତ ପ୍ରୟୋଗ କରନ୍ତୁ, କାହିଁକି ଏବେ ଜୈବିକ ସାର ନିହାତି ଜରୁରୀ। ସବୁବେଳେ କହିବି ଆପଣ ଭର୍ମି କମ୍ପୋଷ୍ଟିଂ ଉପରେ ଧ୍ୟାନ ଦିଅନ୍ତୁ,
1: ଆଜ୍ଞା,
0: ଜିଆ ଖତକୁ ପ୍ରପର ମାତ୍ରାରେ ୟୁଜ୍ କରନ୍ତୁ। ମାଟି ଭଲ ରହିଲେ କ୍ଷେତ ଭଲ ରହିବ, ଚାଷ ଭଲ ରହିବ।
1: ତେବେ ଆଜି ଆପଣ ଆମ ଆଲୋଚନାରେ ରହିଲେ ବିଲାତି ବାଇଗଣ ଫସଲରେ ସମନ୍ୱିତ ରୋଗପୋକ ପରିଚାଳନା ସମ୍ପର୍କରେ ଏତେ ସୁନ୍ଦର ଭାବରେ ବୁଝାଇ କହିଲେ, ସେଥିପାଇଁ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଏବଂ ଆମ ଅନୁଷ୍ଠାନ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର।
0: ନମସ୍କାର।
2: ଆରେ ନିଦିଆ, ମୋ ମନରେ ଯାହା ସବୁ ପ୍ରଶ୍ନ ଥିଲା ତୁ ସବୁ ସେଇ ପ୍ରଶ୍ନ ପଚାରିଛୁ, ଆଉ ମୋ ମହାଶୟ ବି ଭାରି ସୁନ୍ଦର ଭାବରେ ତାର ଉତ୍ତର ଦେଇଛନ୍ତି। ତାଙ୍କ କହିବା ଅନୁସାରେ ଆମେ ଯଦି ବିଲାତି ବାଇଗଣ ଚାଷ କରିବା, ରୋଗ ପୋକ ସବୁ ଦାଉରୁ ଆମ ଫସଲକୁ ରକ୍ଷା କରିପାରିବା।
3: ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି, ଖାଲି ଚାଷ କରିଦେଲେ ହବନି,
2: ନା
3: ତାକୁ ନିରୀକ୍ଷଣ କରିବାକୁ ପଡିବ, ତାକୁ ଦେଖିବାକୁ ପଡିବ, ଆଉ ତାର ରୋଗ ପୋକ ନିୟନ୍ତ୍ରଣ ଆଉ ଖାଦ୍ୟସର ପରିଚାଳନା କଲେ ହିଁ ଭଲ ଫସଲ ଅମଳ କରିପାରିବା। ହେଲେ ଅପା,
2: କଣ
3: ଏବେ ଯୋଉ ସମୟ ଚାଲିଛି, ଆମର ଚାଷୀ ଭାଇମାନେ ବିଭିନ୍ନ ଆଡୁ ବିଭିନ୍ନ କଥା କହୁଛନ୍ତି, ଇଏ ସେମିତି କେହି ଚାଷୀ ଭାଇ ଅଛନ୍ତି ଯାହାଙ୍କ ସହିତ ଟିକେ କଥା ହେବା, କେମିତି କଣ ପରିସ୍ଥିତି ଅଛି?
2: ଫୋନ ଲଗଉଛି ଆମ ଯାଜପୁର ଜିଲ୍ଲାର ଜଣେ ଚାଷୀ ଭାଇ, ତାଙ୍କ ସାଙ୍ଗରେ ମୁଁ କଥା ହଉଛି।
3: ହଉ ହଉ ହଉ।
4: ଶ୍ୟାମସୁନ୍ଦର ଦାସ, ଯାଜପୁର।
2: ଆପଣଙ୍କ ଅଞ୍ଚଳରେ ତ ଥରେ ବନ୍ୟା ହେଇ ଛାଡିଥିଲା, ପୁଣି ଦ୍ୱିତୀୟ ଥର ବନ୍ୟା ଆସିଛି। ସେ ଯୋଉ ବନ୍ୟା ଦ୍ୱିତୀୟ ଥର ଆସିଛି, ଫସଲ ଆଉ ଚାଷ ଉପରେ କଣ ପ୍ରଭାବ ପକଉଛି ସେ ସମ୍ପର୍କରେ ଟିକେ କୁହନ୍ତୁ।
4: ଫାର୍ଷ୍ଟ ବନ୍ୟାରେ ଅଳ୍ପ କ୍ଷତି ହେଇଥିଲା, କିନ୍ତୁ ସେକେଣ୍ଡ ବନ୍ୟାଟା ଟିକେ ଅଧିକ ଆକାରରେ ହେଇଛି। ବହୁତ ପାଣି ବଢି ଯାଇଛି, ତଳି ଗୁରା ସୁଦ୍ଧା ପକେଇଥିଲୁ ଯୋଉ ଜାଗାରେ, ତାପରେ ପାଣି ମାଡି ଯାଇଛି। ନଈ ପଠା ଆଗରକୁ ଯୋଉ ପାଳରେ କରିଥିଲୁ, ଯୋଗୁ ପାଳରେ ଯେତିକ ହେଇଥିଲା ସେଇ କ୍ଷତି ହେଇଛି, ନହେଲେ ଆଉ ବିଶେଷ ବାହାର ଇଏ ଗୁରା କ୍ଷତି ହେଇନି।
2: ଆପଣଙ୍କ ଅଞ୍ଚଳରେ ଅନ୍ୟ ଚାଷୀ ମାନଙ୍କର କଣ ସବୁ କ୍ଷୟକ୍ଷତି ହୋଇଛି?
4: ନଈ ପିଠାରେ ଜଣେ ଚାଷୀ ପୋଟଳ କରିଥିଲା 10-12 ଗୁଣ୍ଠୁ, ସମ୍ପୂର୍ଣ୍ଣ ଧୋଇ ହେଇଗଲା। ଆଉ ଜଣେ କାକୁଡି କରିଥିଲା, ସେ ସେମିତି ଚାଲିଗଲା।
2: ପରିଶ୍ରମ କରି ଚାଷ କରିଥିବେ, ଫସଲ ଯେତେବେଳେ ନଷ୍ଟ ହେଇଯାଉଛି ମନ ତ ଭାରି କଷ୍ଟ ହଉଥିବ।
4: ବନ୍ୟା ସଡନ ଆସିଲା, ଯଦି ବ୍ୟାରେଜଟା ହେଇଯାଇଥାନ୍ତା ଆମ କଳାପଟା ଘାଇରେ,
2: ତାହେଲେ
4: ଏତେ ବନ୍ୟା କ୍ଷତି କରିନଥାନ୍ତା। ବ୍ୟାରେଜଟା କାମ ଚାଲିଛି, ଫାଟକ ଲାଗିନି, ତେଣୁକରି ଯୋଉ ପାଣି ଆସିଲା ସିଧା ନଈରେ ଆସିଲା। 1999 ଯାହା ବନ୍ୟା ହେଇଥିଲା, ତାପରେ ଏଇ ବର୍ଷ ଆଉ।
2: ଏ ବନ୍ୟାରେ ଯୋଉ ଚାଷୀ ଭାଇ ମାନଙ୍କର କ୍ଷୟକ୍ଷତି ହେଇଛି, ତାଙ୍କର କେମିତି ଦୃଢ ମନୋବଳ ରହିବ, ଆଜି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ କଣ କହିବେ?
4: ଯୋଉ ଜାଗାରେ ବନ୍ୟା ହେଇଛି, ବନ୍ୟା ପରେ ପାଣି ଖସିଗଲେ ସେ ଜାଗାରେ ମଧ୍ୟ ଉର୍ବର ପଟୁମାଟି ପଡି ଭଲ ଫସଲ ହବ, ସେଥିପାଇଁ ସହଳ କିସମ ଫସଲ ଲଗାଇଲେ ଆହୁରି ସୁବିଧା ହବ।
2: ଆପଣ କଣ ସେମିତି ଚାଷ କରିବେ ବୋଲି କିଛି ମନରେ ଭାବିଛନ୍ତି?
4: ନିଶ୍ଚୟ, ଶାଗ ସବ୍ଜି, କୋଶଳା, ମୂଳା, ଏଇଟା ଟିକେ ସହଳ କିସମ। ନଈ ପାଣି ଛାଡିଗଲା ପରେ ସେଇ ସ୍ଥାନରେ ଆମେ ତାକୁ ପ୍ରତିକୂଳ ପାଗରେ ଲଗେଇଲେ ଶୀଘ୍ର ଉତ୍ପାଦନ ହବ, ଆଉ 15-20 ଦିନ ମଧ୍ୟରେ ଫସଲ ବି ଆମେ ଅମଳ କରିକି
2: କ୍ଷତିଟାକୁ ଭରଣା କରିପାରିବେ।
4: ଆଉ ଭାଙ୍ଗି ପଡିବୁ କେମିତି, ଚାଷ ହିଁ ଆମର ଜୀବନ।
2: ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
3: ଏଇଠି ଅପା, ଏ ଦେଖୁଛ ଟି ଆମ ଚାଷୀ ଭାଇ କେତେ ସତର୍କ, ଇଏ କେବେ ହେଲେ କୌଣସି ଦୈବୀ ଦୁର୍ବିପାକ ଆମ ଚାଷୀ ଭାଇଙ୍କୁ ଭାଙ୍ଗି ପାରିବ ନାହିଁ।
2: ଆରେ ନିଦିଆ, ସେତିକି କହ, ବଜାର ଦର କଣ ରହିଛି ଟିକେ କହ।
3: ଏବେ ଚାଲ ପନିପରିବା ଦର କଣ ଅଛି ଶୁଣିବା।
5: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟି ମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।

0: ଦେଖିଲି ଅପା
1: କଣ
0: ଇଏ ତାହେଲେ ସବୁ କାମ ସରିଲା ତାହେଲେ ଆଜି ପାଇଁ ବୈଠକ ଘରେ ଏତିକି
1: ଏ ନିଦିଆ ତୁ ଏମିତି ତର ତର କାହିଁକି ହଉଛୁ କହିଲୁ ଉଠିବା ପାଇଁ ବୈଠକ ଘରୁ ଇଏ ପାଣିପାଗ ବିଷୟରେ ଟିକେ ଆଲୋଚନା ନ କରି ଉଠିକି ପଳେଇବା
0: ଏ ଚାଷୀ ଭାଇ ମାନଙ୍କୁ ତାହେଲେ ପାଣିପାଗ ଶୁଣାଓ
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗ ପ୍ରାୟତଃ ସ୍ୱାଭାବିକ ରହିବ କେତୋଟି ଜିଲ୍ଲାରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର
1: ନିଦିଆ ପାଣିପାଗ ଶୁଣିଲେ ତାହେଲେ ଉଠିବା ଆଉ
0: ହଉ ହଉ ହଉ।

0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମବେତ କଣ୍ଠରେ ଶୁଣନ୍ତୁ ଦେଶବନ୍ଦନା। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂହ।

ସମବେତ କଣ୍ଠରେ ଶୁଣୁଛନ୍ତି ଗୀତଟି ଦେଶବନ୍ଧନ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ।

ସମବେତ କଣ୍ଠରେ ଶୁଣୁଥିଲେ ଦେଶବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ପଣ୍ଡିତ ଯଶରାଜ। ଭାୟୋଲିନ୍ରେ ସଙ୍ଗତ କରିଛନ୍ତି କଲା ରାମନାଥ। ହାରମୋନିୟମ୍ରେ ମୁକୁନ୍ଦ ପାଟକର। ତବଲାରେ ବିଜୟ ଘଟେ। ପଖୱାଜରେ ଭବାନୀ ଶଙ୍କର କଥକ। ତାନପୁରାରେ ଦୁର୍ଗା ଯଶରାଜ ଓ ରତନମୋହନ ଶର୍ମା।

ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନ ଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମୋତେ ସାହାଯ୍ୟ କରନ୍ତୁ।

ಹಿಂದಿ ಭಕ್ತಿಗಿದ್ರೆ ಕರ್ಜಿಕ್ರಮ ಇದ್ದಿಗಿರಿ ಸಿಸೋಲ್ಲ. ಆಕಸ್ಮಣಿ ಭವಾನಿಪಟ್ಟಣ. ଶୁଣନ୍ତୁ କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ

ଓଡ଼ିଶା ଲାଇଭଲାଇହୁଡ୍ ମିଶନ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ଶୁଣିବେ 8:45। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା, ପ୍ରଚାର କରିବ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ସରକାର।